ବନ୍ଦନା କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିଲେ ତୁଳସୀଦାସଙ୍କ ରଚନାରୁ ସଂସ୍କୃତରେ ଭକ୍ତିଗୀତ, ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ। ପରବର୍ତ୍ତୀ ଶିଳ୍ପୀ ହେଲେ ଧନଞ୍ଜୟ ଶତପଥୀ। ଶିଳ୍ପୀଙ୍କ କଣ୍ଠ ଶୁଣନ୍ତୁ ସୁକାମିନୀ ନନ୍ଦଙ୍କ ଭକ୍ତି ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପୁରାତନ ରଚନାରୁ ପରବର୍ତ୍ତୀ ଶିଳ୍ପୀ ହେଲେ ବିଜୟଲକ୍ଷ୍ମୀ ରଥ।

0: ଶେଷ ହେଲା ଆଜି ସକାଳର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଧାରାବାହିକ ରାମଚରିତ ମାନସର ଏକାଉନ୍ତମ ଭାଗ।
1: Episode number 51, 5-1।

0: ଶୁଣିଲେ ଧାରାବାହିକ ରାମଚରିତ ମାନସର ଏକାଉଣ୍ଟମ ଭାଗ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ଉପସ୍ଥାପନା ଅଶୋକ ମିଶ୍ର।
1: ଓଂ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଅର୍ଥାତ୍ ସେହି ପରମ ବ୍ରହ୍ମ ପୂର୍ଣ୍ଣ ଅଟନ୍ତି, ତାଙ୍କଠାରୁ ବା ତାଙ୍କ କାରଣରୁ ଉତ୍ପନ୍ନ ସମସ୍ତ କାର୍ଯ୍ୟବ୍ରହ୍ମ ମଧ୍ୟ ପୂର୍ଣ୍ଣ ଅଟନ୍ତି। ପୂର୍ଣ୍ଣରୁ ପୂର୍ଣ୍ଣର ଉତ୍ପତ୍ତି ହୁଏ ଏବଂ ପ୍ରଳୟ କାଳରେ କାର୍ଯ୍ୟବ୍ରହ୍ମର ପୂର୍ଣ୍ଣତ୍ୱ ହରଣ କରି ନିଜ ମଧ୍ୟରେ ଲୀନ କରାଇ ପରବ୍ରହ୍ମ ପୂର୍ଣ୍ଣ ହୋଇ ରହିଥାନ୍ତି। ଏ କଥାଟିକୁ ଆଉ ଟିକେ ସରଳ ଭାବରେ କହିଲେ କଥାଟି ଏପରି ହେବ, ଭଗବାନ ବା ପରମେଶ୍ୱର ସଦା ପୂର୍ଣ୍ଣ ଅଟନ୍ତି। ଗୋଟିଏ ବିରାଟ ଜଳାଶୟରୁ ବା ସମୁଦ୍ରରୁ ଲୋଟାଏ ଜଳ ବାହାର କରିନେଲେ କ'ଣ ସେ ସ୍ଥାନ ଅପୂର୍ଣ୍ଣ ହୋଇ ଶୂନ୍ୟ ହୋଇ ରହେ? ନା ନା, ଅନ୍ୟ ଆଡ଼ୁ ଜଳ ଆସି ସେହି ସ୍ଥାନକୁ ପୂର୍ଣ୍ଣ କରିଦିଏ। ଠିକ୍ ସେହିଭଳି କାରଣରୂପୀ ପରମେଶ୍ୱରଙ୍କଠାରୁ କାର୍ଯ୍ୟରୂପୀ ତତ୍ତ୍ୱ ସମୂହର ବା ଅବତାରର ସୃଷ୍ଟି ହେଲେ ମଧ୍ୟ ସେ ସଦା ପୂର୍ଣ୍ଣ ରୂପେ ରହିଥାନ୍ତି। ଓଁ ପ୍ରଣବ, ଓଁ ଈଶ୍ୱରଙ୍କ ନାମ। ଏ ସମଗ୍ର ଜଗତ ଈଶ୍ୱରମୟ। ଆମେ ଯାହା ଦେଖୁ, ଯାହା ଶୁଣୁ, ଯାହା ଅନୁଭବ କରୁ, ସେ ସବୁକିଛି ଈଶ୍ୱର ହିଁ। ସେ ପରବ୍ରହ୍ମ। ଈଶ୍ୱରଙ୍କର ମସ୍ତକ ହେଉଛି ଉଷା, ନେତ୍ର ତାଙ୍କର ହେଲା ସୂର୍ଯ୍ୟ, ପ୍ରାଣବାୟୁ ପବନ, ମୁଖ ବୈଶ୍ୱାନର, ମୁଖ ଭିତରେ ଥିବା ଜିଭ ବା ଜିହ୍ୱା, ଅଗ୍ନି ବା ନିଆଁ, ପିଠି ତାଙ୍କର ଦ୍ୱିଲୋକ, ଉଦର ବା ପେଟ ତାଙ୍କର ଅନ୍ତରୀକ୍ଷ, ଚରଣ ତଳେ ପୃଥିବୀ, ପାର୍ଶ୍ୱକନ୍ଧ ବା କାନ୍ଧ ଏବଂ ମାଂସପେଶୀଗୁଡ଼ିକ ଦିଗ, ଆତ୍ମା ତାଙ୍କର ବର୍ଷ, ଅନ୍ୟାନ୍ୟ ଅଙ୍ଗ ତାଙ୍କର ଛଅଟି ଋତୁ, ଅଙ୍ଗସନ୍ଧି, ମାଂସ, ପକ୍ଷ, ଦୁଇଟି ପାଦ ତାଙ୍କର ଦିନ ଏବଂ ରାତି, ଅସ୍ଥି ସମୂହ, ନକ୍ଷତ୍ର, ମାଂସପେଶୀଗୁଡ଼ିକ, ଆକାଶର ଦେବତା, ଯକୃତ ଓ ହୃଦଯନ୍ତ୍ର, ପର୍ବତ, ଲୋମ ସମୂହ, ବନସ୍ପତି ବା ବଣ ଜଙ୍ଗଲ, ନାଭିର ଉପର ଅଙ୍ଗ।

0: ଉଦୟକାଳୀନ ସୂର୍ଯ୍ୟ ନିମ୍ନ ଅଙ୍ଗ ଅସ୍ତକାଳୀନ ସୂର୍ଯ୍ୟ ଈଶ୍ୱରଙ୍କର ହାଇ ମାରିବା ବିଦ୍ୟୁତ୍ ଏବଂ ଜ୍ୟୋତ୍ସ୍ନା ବା ଚନ୍ଦ୍ରାଲୋକ ତାଙ୍କ କଡ଼ଲି ଉଠିବା ଘଡ଼ଘଡ଼ି ଶବ୍ଦ ବା ମେଘ ଗର୍ଜନ ପ୍ରସ୍ରାବ ତାଙ୍କର ବର୍ଷା ତାଙ୍କର କଥା ବା ରବ ବାଣୀ ଏସବୁ ମୁଁ କହୁନି କହିଯାଇଛନ୍ତି ଭାରତୀୟ ପଣ୍ଡିତମାନେ। ଏବେ କୁହନ୍ତୁ ଈଶ୍ୱର କେଉଁଠି ବା ନାହାନ୍ତି? ଯେଉଁଠି ବି ସେ ଅଛନ୍ତି ପୂର୍ଣ୍ଣ ରୂପରେ ଅଛନ୍ତି। ତାଙ୍କୁ ତାଙ୍କ ମଧ୍ୟରୁ ଯେତେ କାଢ଼ି ଆଣୁଥିଲେ ବି ସେ ସେଇଠି ପୂର୍ଣ୍ଣ ରୂପରେ ଥାନ୍ତି। ଈଶ୍ୱର କେବେ ଉଣା ହୋଇଯାଆନ୍ତି ନାହିଁ। ଈଶ୍ୱର ଯଦି ଏଭଳି ତେବେ କୁହନ୍ତୁ ତ ମଣିଷ ଯେମିତି ବେଳେବେଳେ ନିଜକୁ ଈଶ୍ୱରଙ୍କ ସହିତ ତୁଳନା କରେ ମଣିଷ ନାନା ସାଧନା ବଳରେ କ'ଣ କରିପାରେ କେତୋଟି ହଟଚମଟ ତାଦ୍ୱାରା ସେ କରିପାରେ ଯେଉଁ ଶକ୍ତି ସେ ଲାଭ କରିଥାଏ ସାଧନା ବଳରେ ଏବଂ ସେହି ହଟଚମଟ ବଳରେ ଛଳନାରେ ସେ କେତେଜଣଙ୍କୁ ଆଶୀର୍ବାଦ କରି ମୁଁ ସବୁ ସମସ୍ୟାର ସମାଧାନ କରିଦେଇପାରେ ବୋଲି କହିପାରେ। ସର୍ବଶକ୍ତିମାନ ଈଶ୍ୱରଙ୍କଠାରୁ ଉତ୍ପନ୍ନ ସବୁକିଛି ଯାହା ଦୃଶ୍ୟ ଯାହା ଅଦୃଶ୍ୟ ସବୁକିଛି ତାଙ୍କ ଇଚ୍ଛାରେ ସୃଷ୍ଟ। ସେ ହିଁ କାରଣ ଜଗତ କାରଣ ସେ ତାଙ୍କ ବିନା ସବୁ କାର୍ଯ୍ୟ ଅସମ୍ଭବ। ସେ ଇଚ୍ଛାମୟ ତାଙ୍କ ଇଚ୍ଛାରେ ସୃଷ୍ଟି ପୁଣି ତାଙ୍କ ଇଚ୍ଛାରେ ସବୁକିଛି ସମାହିତ ହେବ ତାଙ୍କ ମଧ୍ୟରେ। ମୁଁ ହିଁ ଚିତ୍କାର କରି ବୁଲୁଥିବା ଅନେକ ମୋର ସ୍ରଷ୍ଟା ସିଏ ସର୍ବଜୀବନକୁ ଯିଏ ଆତ୍ମବତ୍ ଦର୍ଶନ କରେ ସେ ହିଁ ପ୍ରକୃତ ଜ୍ଞାନେ। କେଉଁଠି ସେ ନାହାନ୍ତି ଯେ ତାଙ୍କୁ ପୁଣି ଖୋଜିବା ଲୋଡ଼ା? ହେ ଈଶ୍ୱର ଅଦ୍ଭୁତ ତୁମ ରୂପ, ଉଷାରେ ବି ତୁମେ, ଗୋଧୂଳିରେ ତୁମେ, ପ୍ରପାତର ଗର୍ଜନରେ ତୁମେ, ଓ ତୁଙ୍ଗ ଶିଖରେ ହିମଖଣ୍ଡେ ତୁମେ, କରୁଣା ତୁମ ମାପ। ହେ ଈଶ୍ୱର ଅଦ୍ଭୁତ ତୁମ ରୂପ, କୃମି କୀଟ ରୂପ ତୁମ ରୂପ, ପ୍ରଭୁ ସୂର୍ଯ୍ୟ ଚନ୍ଦ୍ର ତାରା ତୁମେ ହିତ ସବୁ ସବୁ ଅନୁଭବ ଦେଇଅଛ ତୁମେ, ପରମାନନ୍ଦ ଏ ଆନନ୍ଦର ଥାମେ, ସକତି ତୁମ ମାପ। ହେ ଈଶ୍ୱର ଅଦ୍ଭୁତ ତୁମ ରୂପ। ବନ୍ଧୁ, ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ କାହିଁକି? ତେଣୁ ଏସବୁକୁ ଛାଡ଼ି ସର୍ବସ୍ଥାନରେ ତାଙ୍କୁ ଅର୍ଥାତ୍ ଈଶ୍ୱରଙ୍କୁ ଅନୁଭବ କରିବା ଆସନ୍ତୁ। ସେଭଳି ପ୍ରୟାସ କଲେ ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ ଦୂରେଇଯିବ, ହିଂସାର ଜୁଇରେ ଆଉ ଜଳିବନି ଏ ଧରା। ବିଶ୍ୱ ଅମୃତମୟ ମଧୁମୟ ହେବ। ବନ୍ଧୁ, ଆଉ କିଛି ବାକି ଅଛି କି କହିବାକୁ? ମୁଁ ଭାବୁଛି ଆଜି ଯାହା କହିବାକୁ ମନରେ ସ୍ଥିର କରି ମୁଁ ଆସିଥିଲି ଏଇଠିକି ମାଇକ୍ରୋଫୋନ ସାମ୍ନାକୁ, ସେ ସବୁ କଥା ଆପଣଙ୍କୁ କହିସାରିଛି। ତେଣୁ ଯଦି କିଛି ଭୁଲ କହିଛି କହିଲା ବେଳେ ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଏଥର ଯାଇ ଶୁଣୁଥିଲେ କାର୍ଯ୍ୟକ୍ରମ ଆଜିର ଅନୁଚିନ୍ତା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷବାସ କଥା।
2: ଆଜିର ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ବାଇଗଣ ଚାଷ ବିଷୟରେ। ଆମ ରାଜ୍ୟରେ ବାଇଗଣ ଚାଷ ବର୍ଷସାରା କରାଯାଉଛି। ଗଛ ବୃଦ୍ଧି ସମୟରେ ଗ୍ରୀଷ୍ମ ଏବଂ ଆର୍ଦ୍ର ଜଳବାୟୁରେ ଏହି ଚାଷ ଭଲ ହୁଏ। ଏଥିପାଇଁ ନିଗିଡ଼ା ଉର୍ବର, ଦରସା ଏବଂ ଅମ୍ଳତା 5.5-6.5 ଥିବା ମାଟିରେ ଅଧିକ ଅମଳ ହୋଇଥାଏ। ପୂର୍ବ ବର୍ଷ ଲଙ୍କା, ବାଇଗଣ, ସିମଳା ଲଙ୍କା, ଆଳୁ କିମ୍ବା ବିଲାତି ବାଇଗଣ ହୋଇଥିବା ଜମିରେ ଫସଲ ପର୍ଯ୍ୟାୟ ଅନୁସରଣ କରିବା। ଏହି ବାଇଗଣ ଚାଷ କରିବା ପାଇଁ କିସମଗୁଡ଼ିକ ସବୁଜ ଧଳା, ଯାହାକି ଉନ୍ନତ କିସମ, ରୟାଲ ଗ୍ରୀନ, ମହାରଥୀ, ଶଙ୍କର କିସମ, ହର୍ଷିତା ପ୍ରୀତି, ଗ୍ରୀନ ମତି, ସବୁଜ କିସମ ହେଲା ଆର୍କା ସିରିସ, ପୂର୍ଣ୍ଣିମା, ବିଲ 925 ଆଉ ରଭିନା। ବାଇଗଣୀ କିସମ PPL ମୁକ୍ତ କେସି, ସେଥିପାଇଁ ଶଙ୍କର କିସମ ଛାୟା, କାଜଲ, ସୁମ, ପୁଷା ହାଇବ୍ରିଡ 9, ପୁଷା ଅନମୋଲ। ବାଇଗଣୀ ଧଳା, ବାଇଗଣୀ ଧଳା କିସମ ପାଇଁ ଶଙ୍କର କିସମ ହେଲା କାମିନୀ, ମହିନୀ, କଲ୍ୟାଣ। ଝାଉଁଳା ରୋଗ ସହଣୀ କିସମ ଉତ୍କଳ ତାରିଣୀ, ଉତ୍କଳ ମଧୁରୀ, ଉତ୍କଳ କେଶରୀ, ପିଙ୍କି, ସ୍ୱର୍ଣ୍ଣଶ୍ରୀ, ଛାୟା, ହର୍ଷିତା, ପୂର୍ଣ୍ଣିମା, ମହାରଥୀ, ସୁଧା, ଏହିପରି ବାଇଗଣ ଚାଷ ପାଇଁ ବିଭିନ୍ନ କିସମ ରହିଛି। ଏଥିପାଇଁ ବିହନ ଏକର ପ୍ରତି ଉନ୍ନତ କିସମ 200 ଗ୍ରାମ ବିହନ ଦରକାର। ବିହନ ବିଶୋଧନ, ସାଧାରଣତଃ 1 କିଲୋଗ୍ରାମ ବିହନ ପାଇଁ 1.5 ଗ୍ରାମ କାର୍ବକ୍ସିନ, 37.5% ଏବଂ ଥିରମ 37.5

0: 5% ଏବଂ କାର୍ବନଡିଜମ 1 ଗ୍ରାମ ଏବଂ ଥିରମ 1.5 ଗ୍ରାମ ଫିମ୍ପିନାଶକ ଆବଶ୍ୟକ। ଚାରା ରୋପଣ, ଏଥିପାଇଁ ଚାରା ରୋପଣ ତ ନିହାତି ଆବଶ୍ୟକ। କିସମ ଓ ଋତୁ ଅନୁସାରେ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ଏବଂ ଗଛକୁ ଗଛ 40-75 ସେଣ୍ଟିମିଟର ବ୍ୟବଧାନରେ କରାଯାଇଥାଏ। ସାର ପ୍ରୟୋଗ, ଯବକ୍ଷାରଜାନ ଫସ୍ଫରସ୍ ଏବଂ ପୋଟାସିୟମ ଆବଶ୍ୟକ। ଯବକ୍ଷାରଜାନକୁ 3 ଥର ତୃତୀୟ ଥର ସାର ଦେବାର 15 ଦିନ ପରଠାରୁ 7-10 ଦିନ ବ୍ୟବଧାନରେ 3-4 ଥରରେ ସ୍ପ୍ରେ କରିବା। ଏହା ବ୍ୟତୀତ ଚାରା ଲଗାଇବାର 30, 40-60 ଏବଂ 60-75 ଦିନରେ ମିଶ୍ରିତ ଅଣୁସାର ସ୍ପ୍ରେ କରିବା ଉଚିତ। ଚାରା ଲଗାଇବାର 10 ଦିନ ମଧ୍ୟରେ ଖାଲି ଥିବା ସ୍ଥାନରେ ନୂତନ ଚାରା ଲଗାଇବା। ସାର ପ୍ରୟୋଗ ସମୟରେ କଡ଼ାକଷା କରି ଅନାବନା ଗଛ ସବୁ ସଫା କରିବା। ହୁଡ଼ା ଦେଇ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ରାସାୟନିକ ତୃଣନାଶକ ପେଣ୍ଡି ମେଥାଲିନ୍ ଲଗାଇବା ପୂର୍ବରୁ ମାଟିରେ ଦେଇ 25 ଦିନରେ କଡ଼ାକଷା କରି ଆଉ ଥରେ ସିଞ୍ଚନ କଲେ ଅନାବନା ଗଛ କମ୍ ଖର୍ଚ୍ଚରେ ନିୟନ୍ତ୍ରଣ ହୋଇଥାଏ। ଛାଦୀକରଣ କଲେ ଅଧିକ ଉପକାର ମିଳିଥାଏ। ଅନ୍ତଃ ଫସଲ ହିସାବରେ ମୂଳା ଲଗାଇବା। 2-4D କିମ୍ବା NAA ପ୍ରଥମ ଫୁଲ ଫୁଟିବା ପରଠାରୁ 60-70 ଦିନ ଯାଏ 1 ସପ୍ତାହ ବ୍ୟବଧାନରେ ସିଞ୍ଚନ କଲେ ବାଇଗଣରେ ମଞ୍ଜି କମ୍ ହୋଇ ଶୀଘ୍ର ଓ ଅଧିକ ଅମଳ ହୁଏ। କିସମ ଅନୁସାରେ ଚାରା ଲଗାଇବାର 45-60 ଦିନରେ ପ୍ରଥମ ଅମଳ ଆସିଥାଏ। ଫୁଲ ଫୁଟିବାଠାରୁ 20-25 ଦିନରେ ଫଳ ସମ୍ପୂର୍ଣ୍ଣ ଆକାର କଅଁଳ ଏବଂ ଆକର୍ଷଣୀୟ ରଙ୍ଗ ଥିବା ସମୟରେ ଅମଳ କରାଯାଏ। ହାତରେ ନ ଛିଣ୍ଡାଇ ଧାରୁଆ ଛୁରୀ କିମ୍ବା ଦାଆ ଦ୍ୱାରା କାଟିଲେ ଡାଳ ଭାଙ୍ଗି ନଥାଏ। ଅମଳ ପରେ ଫଳରେ ପାଣି ଛିଞ୍ଚିବା ଦରକାର। ଏକର ପ୍ରତି ସହଜ କିସମଗୁଡ଼ିକ 100-125 କ୍ୱିଣ୍ଟାଲ, ବିଳମ୍ବ କିସମଗୁଡ଼ିକ 140-200 କ୍ୱିଣ୍ଟାଲ ଅମଳ ଦେଇଥାଏ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି।
2: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ କନ୍ଧମାନଙ୍କର ସ୍ଥାନ ଅନ୍ୟତମ। ଏହି ଆଦିବାସୀଙ୍କର ମନୋରଞ୍ଜନର ଏକମାତ୍ର ଉପାୟ ଗୀତ ଓ ନାଚ। ଏମାନଙ୍କର ହସ ଖୁସି ସୁଖ ଦୁଃଖ ପ୍ରତ୍ୟେକ ଜାଗାରେ ଗୀତ ଓ ନାଚ। ଯେପରି କନ୍ଧ ଓ ନାଚ ଗୀତ ଉଭୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ବାଲ୍ୟ ଚପଳତା, କିଶୋର ଚପଳତା, ଧାଙ୍ଗଡ଼ା ଧାଙ୍ଗଣୀଙ୍କର ଖେଳ, ପରେ ଆସେ ବିବାହ ମୁହୂର୍ତ୍ତ। ତେବେ ଆସନ୍ତୁ ଶୁଣିବା ବିବାହ ସମୟରେ ବରଯାତ୍ରୀଙ୍କୁ ପାଛଟି ନେବା ସମୟର ଗୀତ। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଯୁଗପଦର ଗ୍ରାମର ପ୍ରଫୁଲ୍ଲ ସରକାର ଏବଂ ସାଥୀ।
3: ନାଗାଲି ନଗର ଯୁଗପଦର ଜଙ୍ଗଲ ବେଲେ ଦେବୀ ହଜାର ବାଦ ଦୁଇ କି ନଗର

ಗರ

ବରକୁ ପାଛୋଟି ଆଣି ବିଭିନ୍ନ ଖାଦ୍ୟ ଖୁଆଇ ବସାନ୍ତି ବିବାହ ବେଦୀରେ। ପରେ କନ୍ୟାକୁ ଆଣି ତାର ମା ଓ ସାଙ୍ଗସାଥିମାନେ କନ୍ଧ ରୀତିରେ ଥିବା ନୀତିନିୟମକୁ ପାଳନ କରି ବର ପାଖରେ କନ୍ୟାକୁ ବସାନ୍ତି। ଏହି ସମୟର ଗୀତ ଶୁଣିବା ଆସନ୍ତୁ। ପରିବେଷଣ କରୁଛନ୍ତି ପ୍ରଫୁଲ୍ଲ ସରକାର ଏବଂ ସାଥୀ।

Ah,

ବିବାହ ଉତ୍ସବ ଅନୁଷ୍ଠିତ ହୁଏ କନ୍ୟା ପିତା ଘରେ। ଭୋଜି ଭାତ ଖାଇ ଅତି ଆନନ୍ଦରେ ବାଜା ସହିତ ତାଳ ମିଶାଇ ଗୀତ ଗାଇ ନାଚିଥାନ୍ତି ଉଭୟ ବର ଓ କନ୍ୟା ସମ୍ପର୍କୀୟ ବନ୍ଧୁବର୍ଗ ଓ ଗ୍ରାମବାସୀମାନେ। ପ୍ରକୃତରେ ମିଳନ ପରେ ବିରହ, ସଂସାରର ଏହି ନିୟମକୁ କେହି ଉଲ୍ଲଂଘନ କରିପାରି ନାହାନ୍ତି। ଠିକ୍ ସେହି ନିୟମ ଲାଗୁ ହୋଇଥାଏ କନ୍ଧ ଆଦିବାସୀଙ୍କଠାରେ, କିନ୍ତୁ ଏହି ମିଳନ ଓ ବିରହ ଅନ୍ୟ ପ୍ରକାରର। ଗୋଟିଏ ପରିବାରର ବିରହର ସ୍ମୃତି ନେଇ କନ୍ଧକନ୍ୟା ଯାଇ ଅନ୍ୟ ପରିବାରରେ ମିଳନ ହୋଇଥାଏ। ଆସନ୍ତୁ ଶୁଣିବା କନ୍ୟା ନିଜ ପିତାଘର ଛାଡ଼ି ଶାଶୁଘରକୁ ଯିବା ସମୟର ଗୀତ। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଯୁଗପଦର ଗ୍ରାମର ପ୍ରଫୁଲ୍ଲ ସରକାର ଏବଂ ସାଥୀ।

0: सूचनायाः सुरक्षितं द्रुत प्रभावी उपयोगं सुनिश्चेतुम् इति विषये G7 इत्यस्य कार्यसत्रे अपि भागं ग्रहीष्यति। प्रधानमन्त्री ईयू परिषदः अध्यक्षेण एंटोनियो कोष्टा इत्यनेन सह ईयू अध्यक्षस्य आयोगस्य अध्यक्षया फॉन डेर लेयन इत्यनया सह त्रिपक्षीय सम्मेलनं करिष्यति। जर्मन चांसलर फेडरिक मर्ज इत्यनेन सहापि द्वैपाक्षिकोपवेशनं भविष्यति। प्रधानमन्त्री नरेन्द्र मोदी ह्यः फ्रांस देशस्य एवियन नगरे G7 शिखर सम्मेलने नूतन सहभागित्वस्य निर्माणं तथा अन्तर्राष्ट्रिय ऐक्य भावस्य पुनर्निर्माणं इत्यस्मिन् विषये सत्रम् अभिसम्बोधितवान्। विदेश मन्त्रालयेन सूचितं यत् सत्रावधौ प्रधानमन्त्रिणा अन्तर्राष्ट्रिय सहभागित्व विनिर्माणे विशेषतः वर्धमान परस्पर सम्बद्ध विश्वे विश्वासस्य महत्वम् अधोरेखितम्। सभायां प्रधानमन्त्रिणा अधोरेखितं यत् भारतं सर्वदा मानवतायै प्रथमम् इति दृष्टिकोणम् अनुसरति। सः अग्रे अकथयत् यत् भारतस्य अन्ताराष्ट्रिय सहभागित्वस्य दूरदृष्टिः वसुधैव कुटुम्बकम् इत्यस्य कालातीत दर्शनस्य आधारेण अस्ति, विश्वमेकः परिवारः अस्ति इति। फुटबॉल क्रीडायां गतरात्रौ न्यूजर्सी क्रीडांगणे प्रथमसमूहस्य आरम्भिक क्रीडायां फ्रांस देशेन सेनेगल देशं 3-1 इति अंकैः पराजितम् इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 7:25 ଶୁଣିବେ ବିବିଧା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଜାତୀୟ ସ୍ତରର ପ୍ରତିଯୋଗିତାରେ ସୁନାମ ଅର୍ଜନ କରିଥିବା ଛାୟାରାଣୀ ବିଷୟଙ୍କ ସହ କଥାବାର୍ତ୍ତା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ନେଲେ ଉଦିତ ନାରାୟଣ, ସଙ୍ଗୀତା ଏବଂ ଅନସୂୟ ନାଥ। ସକାଳ 9:00 ଗୀତିଧାରା ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:05 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୂର୍ବାହ୍ନ 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ପ୍ରତିଭା ପ୍ରଧାନ, ସୁନୀଲ କୁମାର ମଲ୍ଲିକ, ତପସ୍ୱିନୀ ରାଉତ, ମନୋଜ ମିଶ୍ର ଏବଂ ଗୀତାରାଣୀ ଦାସ। ଦିନ 11:30 ଶୁଣିବେ ଖେଳ ଖେଳାଳି କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବ୍ୟାଡ୍ମିଣ୍ଟନର ସହକାରୀ ପ୍ରଶିକ୍ଷକ ଅନିଲ କୁମାର ଦଳୀଙ୍କ ସହ ସାକ୍ଷାତକାର, ପରେ ଶୁଣିବେ ଖେଳ ପରିକ୍ରମା। ଦିନ 2:15 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଦିନ 12:30 ଶୁଣିବେ ସୌରାଷ୍ଟ୍ର କାର୍ଯ୍ୟକ୍ରମ ତାରବା, ଏଥିରେ ଶୁଣିବେ ଗ୍ରାମ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ଅବଦାନ ସମ୍ପର୍କରେ କେଶରୀ ସେବରଙ୍କ ସହ ସାକ୍ଷାତକାର। ଦିନ 12:50 ଶୁଣିବେ ଭକ୍ତି ଗୀତ, ଶିଳ୍ପୀ ନେଲେ ଘନଶ୍ୟାମ ପଣ୍ଡା, ପଦ୍ମାବତୀ ଦ୍ୱିବେଦୀ, ମହାପ୍ରସାଦଙ୍କର ଏବଂ ସୌମ୍ୟା ମହାନ୍ତି। ଦିନ 1:10 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପର୍ବପର୍ବାଣୀ ପାଳନରେ ଆଧ୍ୟାତ୍ମିକତା ସମ୍ପର୍କରେ ସ୍ୱପ୍ନ ମହାନ୍ତିଙ୍କ ସହ ସାକ୍ଷାତକାର, ପରେ ମହିଳାଙ୍କ ଅଣ୍ଟାବଥ ସମସ୍ୟା ନିରାକରଣ ସମ୍ପର୍କ ସାକ୍ଷାତକାର ଡକ୍ଟର ରାଜେନ୍ଦ୍ର ମଣ୍ଡଳଙ୍କ ସହିତ। ଅପରାହ୍ନ 5:00 ପ୍ରଚାର କରିବ ଯୁବାଣୀ କାର୍ଯ୍ୟକ୍ରମ, ହ୍ୟାଲୋ ଶ୍ରଦ୍ଧା ଲାଗୁଆ ଗୀତ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:05 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଆଇସିସି ମହିଳା T20 ବିଶ୍ୱକପ୍ 2026 ଅନ୍ତର୍ଗତ ଇଂଲଣ୍ଡର ଲିଡ୍ସଠାରେ ଭାରତ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା T20 କ୍ରିକେଟ ଖେଳର ଧାରାବିବରଣୀ ଶୁଣିବେ ରିଲି କରି ପ୍ରଚାର କରିବୁ ସନ୍ଧ୍ୟା 6:30। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆଜିର ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132ଟି ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପଭିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ

0: ଭିନ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ। କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ। ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ ପିବିସ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତୌଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପରମେଥ୍ରିନ୍, ଗାମାବେଞ୍ଜିନ୍ ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଆନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚର୍ମ ଉଙ୍କୁଣିର ଚିକିତ୍ସା ଆଲୋଚକା ଥିଲେ ଡାକ୍ତର ଜ୍ୟୋତିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱ ଆରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6 ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ। ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି

G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି। ବିଶେଷକରି କଙ୍ଗୋ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି। ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ିରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ଣ୍ଣେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଏଲ୍ଏନ୍ଜି ଓ ଏଲ୍ପିଜି ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ ୟୁଏଇ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନହ୍ୟାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକା

0: ଛାଡ଼ିଛି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷୀୟ ତଥା ଆଞ୍ଚଳିକ ଓ ବୈଶ୍ୱିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30ରେ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଏଥର ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ଣ୍ଣବ୍ୟା ବର୍ଣ୍ଣାଳୀ ଶୁଣନ୍ତୁ କାର୍ଯ୍ୟକ୍ରମ ବିବିଧା।

0: ଜୀବନ ଦୁଇ ଦିନର, କେତେବେଳେ ଯେ ଏଇ ଜୀବନ ଅତୀତ ହୋଇଯିବ, ଏଇ ଏବେ ଅଛି ଆଉ କିଛି କ୍ଷଣିକ ପରି ସ୍ମୃତି ପାଲଟିଯିବ।
1: ସ୍ମୃତିଗୁଡ଼ାକ ସାଇତି ହେଇ ସୁନ୍ଦର ପୁସ୍ତକଟିଏ ହୋଇଯାଏ, ଯାହାର ପ୍ରତିଟି ପୃଷ୍ଠାରେ କିଛି ହସ କିଛି ଲୁହ ରହିଛି।
0: ସ୍ମୃତି କେବେ ପୁରୁଣା ହୁଏନି, ମନର କଣେ ରହି ସମୟ ମିଳିଲେ ପୁଣି ଥରେ ହସାଇ ଦିଏ। ହସ ହେଉଛି ଜୀବନର ସବୁଠାରୁ ସୁନ୍ଦର ଅଳଙ୍କାର, ଯାହା ଦୁଃଖର ମେଘକୁ ଦୂର କରି ଆଶାର ସୂର୍ଯ୍ୟକୁ ଉଦୟ କରେ।
1: ଖୁସି କୌଣସି ବଡ଼ ଜିନିଷରେ ନୁହେଁ, ଛୋଟ ଛୋଟ ମୁହୂର୍ତ୍ତରେ ଲୁଚି ରହିଥାଏ। ନିଜ ଲୋକଙ୍କ ସହ କାଟିଥିବା କିଛି ମୁହୂର୍ତ୍ତ, ମନ ଖୋଲି ହସିଥିବା କିଛି କଥା ଆଉ ହୃଦୟରେ ସାଇତି ରଖିଥିବା କିଛି ସ୍ମୃତି ଜୀବନକୁ ସୁନ୍ଦର କରିଥାଏ।
0: ସେଥିପାଇଁ ଜୀବନକୁ ହସି ହସି ବଞ୍ଚିବା, ଖୁସି ବାଣ୍ଟିବା, ଏହି ପ୍ରୟାସରେ ଆଜିର ବିବିଧକୁ ନେଇ ଆସିଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ସସ୍ମିତା। ନମସ୍କାର।

0: ଆଜିର ଆମର ଅତିଥି ଏକ ସମ୍ମାନଜନକ ମଞ୍ଚରେ ଟାଇଟଲ ହାସଲ କରିବା ହିଁ ତାଙ୍କର ଲକ୍ଷ୍ୟ ନଥିଲା, ବରଂ ତାଙ୍କ ସ୍ୱପ୍ନ, ସାଧନା ଓ ଆତ୍ମବିଶ୍ୱାସର ଏହା ଏକ ଗାଥା। ତାଙ୍କ ନାମ ସହ ଯୋଡ଼ି ହୋଇଛି ଗୌରବ, ସମ୍ମାନ ଓ ଅନେକ ଯୁବତୀଙ୍କ ସ୍ୱପ୍ନ। ସେ ପ୍ରମାଣ କରିପାରିଛନ୍ତି ଯେ ବାହ୍ୟ ସୌନ୍ଦର୍ଯ୍ୟ ସୀମିତ ନୁହେଁ, ବରଂ ଏହା ଜ୍ଞାନ, ବ୍ୟକ୍ତିତ୍ୱ, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପର ମିଶ୍ରଣ।
1: ତାଙ୍କ ସଫଳତା ସବୁ ଝିଅମାନଙ୍କ ପାଇଁ ଏକ ପ୍ରେରଣା, ଯେଉଁମାନେ ବଡ଼ ସ୍ୱପ୍ନ ଦେଖନ୍ତି ଏବଂ ନିଜ ପରିଚୟ ନିଜେ ଗଢ଼ିବାକୁ ଚାହାନ୍ତି। ତାଙ୍କର ଏହି ଯାତ୍ରା ଆମକୁ ଶିଖାଏ ଯେ ରାସ୍ତା ଯେତେ କଠିନ ହେଉ ପଛେ ଲକ୍ଷ୍ୟ ପ୍ରତି ନିଷ୍ଠା ଏବଂ ପରିଶ୍ରମ ଥିଲେ ସଫଳତା ନିଶ୍ଚୟ ଆସିବ।
0: ତେବେ ଆଜିର ଆମର ଅତିଥି ଜାତୀୟ ସ୍ତରରେ କଟପାଡ଼ ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ଛାୟାରାଣୀ ବିଷୟ।
1: ଜାମସେଦପୁରଠାରେ ଇଣ୍ଡିଆ ଏସିଆ ଏମ୍ବି ପ୍ରଡକ୍ସନ ପ୍ରାୟୋଜିତ ଜାତୀୟ ସ୍ତରରେ ସୁନ୍ଦରତା

0: ପ୍ରତିଯୋଗିତାରେ ସେକେଣ୍ଡ ରନର୍ସ ଅପ୍ ଏବଂ ମିସ୍ ବ୍ୟୁଟିଫୁଲ ସ୍ମାଇଲ୍ ଟାଇଟଲ ପୁରସ୍କାର ଆଣି କୋଟପାଡ ପାଇଁ ଖୁସି ଆଣିପାରିଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
1: ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
2: ଥ୍ୟାଙ୍କ ୟୁ।
1: ପ୍ରଥମେ ତ ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏବେ ଆପଣ ବହୁତ ବଡ ସଫଳତା ପାଇଛନ୍ତି ଏବଂ ଚର୍ଚ୍ଚାର ପରିସରରେ ମଧ୍ୟ ଅଛନ୍ତି।
2: ଆଜ୍ଞା, ଧନ୍ୟବାଦ।
1: ତେବେ ଆପଣଙ୍କର ଟିକେ ପରିଚୟ ଦେଇ ଦିଅନ୍ତୁ ଆମ ଶ୍ରୋତାଙ୍କୁ।
2: କଟପାଡ କେନ୍ଦୁଳା ଅଞ୍ଚଳରେ ରହୁଛି। ମୋ ଘରେ ମମି, ପାପା ଆଉ ମୋ ସାନ ଭାଇ ଆମେ ତିନି ରହୁଛୁ। ପାପାଙ୍କ ନାଁ ସୁରେଶ ଚନ୍ଦ୍ର ବିଷୟ, ମମିଙ୍କ ନାଁ ଜସ୍ନା ରାଣୀ ବିଷୟ।
1: ମିସ୍ ଇଣ୍ଡିଆ ଏସିଆରେ ଆପଣ ଇଭେଣ୍ଟରେ ପାର୍ଟିସିପେଟ କରିଥିଲେ, ତ ସେଇଠି ଆପଣ କଣ ସଫଳତା ହାସଲ କରିଛନ୍ତି?
2: ସେଠି ମୁଁ ସେକେଣ୍ଡ ରନର୍ ଅପ୍, ଆଉ ମିସ୍ ବ୍ୟୁଟିଫୁଲ ସ୍ମାଇଲ୍ ର ଗୋଟେ ଟାଇଟଲ ବି ଦେଇଛନ୍ତି।
1: ବ୍ୟୁଟିଫୁଲ ସ୍ମାଇଲ୍, ଏହାର ଅର୍ଥ ହଉଛି ଆପଣଙ୍କ ହସ ତ ବହୁତ ସୁନ୍ଦର ଥିବ, ତେବେ ହସ ପଛର ରହସ୍ୟଟା କଣ?
2: ହସ ପଛର ରହସ୍ୟ ମୋର ହାର୍ଡୱାର୍କ, କନଫିଡେନ୍ସ। ମୁଁ ବହୁତ 2 months ରୁ ମୁଁ ବହୁତ ହାର୍ଡୱାର୍କ କରୁଥିଲି, ଅନଲାଇନ୍ରେ ନିଜେ କ୍ଲାସ୍ କରୁଥିଲି, ଆଉ ଆମ ଟ୍ରେନର ବି ଥିଲେ, ତାଙ୍କେ ଆମକୁ ଶିଖଉଥିଲେ ସବୁ, ଆଉ ନିଜେ ନିଜେ ବି ୟୁଟ୍ୟୁବରୁ ଦେଖିକି, ସେଟା ଇଣ୍ଟରନେଟ୍ରେ ଦେଖିକି ନିଜେ ନିଜେ ହିଁ ବହୁତ ହାର୍ଡୱାର୍କ କରୁଥିଲି। ମିଳିଗଲା ମୋର ହାର୍ଡୱାର୍କର ରିଜଲ୍ଟ, ତ ଖୁସି ତ ଅଛି ମୋର ହେଲ୍ପ ପଛର।

0: ତେବେ ଏଇ ଯୋଉ ମିସ୍ ଇଣ୍ଡିଆ ଏସିଆ କମ୍ପିଟିସନରେ ଭାଗ ନେବା ଏବଂ ସେଇଥିରୁ ଗୋଟେ ଟାଇଟଲ ପାଇବା, ଏହାର ଅନୁଭବ କେମିତି ଥିଲା ଆପଣଙ୍କ ପାଇଁ?
1: ବହୁତ ଭଲ ଥିଲା, ଆଉ ତାଙ୍କେ ଆମକୁ ଯୋଉ ଫେସିଲିଟିସ ମାନେ ସେଠି ଦଉଥିଲେ ସେ ବହୁତ ଭଲ ଥିଲା। ଆକ୍ଚୁଆଲି ମୁଁ ଏକ୍ସପେକ୍ଟ କରିନଥିଲି କି ମତେ ଏତେ, ବୋଲେ ମୁଁ ସେକେଣ୍ଡ ରନର ଅଫ୍ ହିସାବରେ ବି ଏତେ ଭଲ ନାଁ ମିଳିବ, ମୁଁ କଣ ଟାଇଟଲ ଜିତିବି କି ନାହିଁ ସେଟା ବି ମୁଁ କନଫର୍ମ ନଥିଲି। ବସ୍ ମତେ ଇଚ୍ଛା ଥିଲା ଷ୍ଟାର୍ଟିଂରୁ ହିଁ, ସାନବେଳରୁ, କି ମୁଁ ଫ୍ୟାସନ ମଡେଲିଂ ଏସବୁ ଲାଇନରେ ଯିବି। ତ ମତେ ଗୋଟେ ଚାନ୍ସ ମିଳିଲା, ମୁଁ ବୋଲେ ଏତେ ଆଉ ଏକ୍ସପେକ୍ଟେସନ ନଥିଲା କି ହଁ ମତେ ମିଳିବ କଣ, ଆଉ ମତେ ଏତେ ସପୋର୍ଟ କରିବେ ସବୁ, ଏତେ ନାଁ ମିଳିବ। ବସ୍ ମୁଁ ଚାହୁଁଥିଲି କି ଯିବି, ଆଟେଣ୍ଡ କରିବି, ଗୋଟେ ଏକ୍ସପିରିଏନ୍ସ ଥିବ ଭଲ ମୋ ପାଇଁ, ଦେନ୍ ହେଇଗଲା।

0: ଆପଣଙ୍କର ଏକ୍ସପେକ୍ଟେସନ କାହିଁକି ନଥିଲା ଯେ ଆପଣ ପାଇପାରିବେନି ବୋଲି?
1: ବୋଲେ ମୁଁ ପ୍ରାକ୍ଟିସ ତ କରିଥିଲି ପୁରା 100%, ଏଟା ମୋର ଫର୍ଷ୍ଟ ଟାଇମ୍। ଆଉ ସେଠି ଯିଏ ଯିଏ ବି ପାର୍ଟିସିପେଟ କରିଥିଲେ ତାଙ୍କେ ଆଗରୁ ବି ବହୁତ ପ୍ରେଜେଣ୍ଟରେ ପାର୍ଟିସିପେଟ କରିକି ଯାଇଛନ୍ତି, ସବୁ ଏକ୍ସପିରିଏନ୍ସ ଲୋକମାନେ ଥିଲେ ସେଠି, ଆଉ ମୋ ପାଇଁ ଏଟା ପୁରା ନୂଆ। ଆଉ ମୁଁ 2 ମନ୍ଥରେ ପ୍ରାକ୍ଟିସ ଯେତିକି ବି କରିଥିଲି ତ ଟିକେ କନଫିଡେଣ୍ଟ ଠିକ ସେ ନଥିଲା କି ହଁ ମୁଁ ପାଇଯିବି, କଣ ପାଇଁ ନା ଗୋଟେ ଡର ଥିଲା କି ସେଠି ସବୁ ଏକ୍ସପିରିଏନ୍ସ ଲୋକମାନେ ଥିବେ, ଜଜ୍ ଥିବେ, ମତେ ବିଲକୁଲ ଏକ୍ସପିରିଏନ୍ସ ନାହିଁ। ମୋଷ୍ଟଲି ସବୁ ଡିଷ୍ଟ୍ରିକ୍ଟ ଦେନ୍ ଷ୍ଟେଟ ଦେନ୍ ନ୍ୟାସନାଲ ଯାଉଥିବେ, ବଟ୍ ମୁଁ ତ ଡାଇରେକ୍ଟ ନ୍ୟାସନାଲ ହିଁ ପଳେଇଲି।
0: ତେବେ ଆପଣ କଟକ ଅଞ୍ଚଳରୁ ଆପଣ ଯୋଉ ଯାଇଥିଲେ ଜମସେଦପୁର, ତ ଏହି ଯାତ୍ରା ନିଜେ କରିଥିଲେ ନା ଆପଣଙ୍କ ସହିତ କିଏ ଯାଇଥିଲେ?
1: ହଁ, ମୋ ମମି ମୋ ସହିତ ଯାଇଥିଲେ, ତାଙ୍କେ ସବୁଠି ମୋ ସହିତ ଯିବେ। ଆଉ ସେଠି ଆମକୁ ବହୁତ ଭଲ ଫାସିଲିଟି ଦିଆଯାଇଥିଲା, ସେଠି କ୍ରୁଜ ନାଁର ଗୋଟେ ହୋଟେଲରେ ଆମକୁ ରଖାଇଥିଲା, ବହୁତ ବଡ଼ ହୋଟେଲଟା। ସେଠି ମୁଁ ତାଙ୍କଠି ପାର୍ଟିସିପେଟ କଲି ବୋଲି ମେ ବି ମୁଁ ସେଠି ରହିଲି, ବହୁତ ଭଲ ହୋଟେଲ ଥିଲା, ସବୁ ଫାସିଲିଟି ଭଲ ଥିଲା।
0: ତେବେ ଏହି ଏଚିଭମେଣ୍ଟ ପଛରେ କାହାର କଣ୍ଟ୍ରିବ୍ୟୁସନ ଅଧିକ ରହିଛି?
1: କଣ୍ଟ୍ରିବ୍ୟୁସନ ତ ଫାର୍ଷ୍ଟଲି ମୋ ମମି ପାପାର, ତାଙ୍କେ ଯଦି ମୋତେ ସପୋର୍ଟ କରିନଥାନ୍ତି ଏଇ ଜିନିଷରେ ତ ମୁଁ ବିଲକୁଲ କରି ହିଁ ନଥାନ୍ତି, କରିପାରି ହିଁ ନଥାନ୍ତି। ଆଉ ସବୁ

ମୋ ଫ୍ୟାମିଲି ମୋ ରିଲେଟିଭ ତାଙ୍କେ ମୋତେ ଭୋଟିଂ ଦେଇଥିଲେ, ଭୋଟିଂରେ ମୁଁ ଫାର୍ଷ୍ଟରେ ଥିଲି। ଆଉ ୱିଥାଉଟ ସପୋର୍ଟ କିଏ କ'ଣ ହିଁ କରିପାରିବ, ସବୁ ବହୁତ ସପୋର୍ଟ କରିଥିଲେ ଯେତେବେଳେ ଜାଣିଥିଲେ, ବଟ୍ ବହୁତ ମୋଷ୍ଟ ଇମ୍ପୋର୍ଟାଣ୍ଟଲି ମୋର ମମି ପାପା।

0: ଆପଣଙ୍କ ମତରେ ରିଏଲ ବ୍ୟୁଟି କଣ?
1: ରିଏଲ ବ୍ୟୁଟି ଯୋଉଟା ଆମେ ଆଉଟର ବ୍ୟୁଟି ତାକୁ ଆମେ ରିଏଲ ବ୍ୟୁଟି କହିପାରିବାନି, ଯୋଉଟା ଆମ ଭିତରେ ଅଛି, ଆମ ମନରେ ଅଛି, ଗୋଟେ ଲୋକ ପାଇଁ କନଫିଡେଣ୍ଟ ହାର୍ଡ ୱାର୍କ, ଆଉ ଆମେ ସାମ୍ନା ଲୋକ ବିଷୟରେ ଭାବୁଛୁ କଣ, ଏମିତି ନାହିଁ କି ହଁ ସେ ମତେ ଇଚ୍ଛା ନାହିଁ ତ ମୁଁ ତାକୁ ସପୋର୍ଟ କରିବି ନାହିଁ, କି ସେ ଯୋଉଟା ବି କରୁ ଜେଲେସ୍, ଏସବୁ ନଥାଏ କି ଯେ କି ସପୋର୍ଟ କରିବ, ଖାସ କରିକି ଗୋଟେ ଝିଅକୁ ସପୋର୍ଟ କରିବ କି ତୁ ତୋର ଡ୍ରିମ୍ ପୁରା କରେ, କଣ ପାଇଁ ନା ଲେଡିଜ୍ ହି ଲେଡିଜ୍ କୁ ସପୋର୍ଟ କଲେ ଆମ ଦେଶ ଆଗରେ ଯିବ, ଓମେନ୍ ସପୋର୍ଟ ଓମେନ୍। ତ ରିଏଲ ବ୍ୟୁଟି ହଉଛି ଆମର ଇନର ବ୍ୟୁଟି, ଯୋଉଟା ଆମର ଭିତରେ ଅଛି, ଯୋଉଟା ଆମ ମନରେ ରହୁଛି, ବାହାରେ ତ ଆମେ ଭଲ ଜିନିଷ ହିଁ ଦେଖେଇବା, ଭଲ ନିଜକୁ ଦେଖେଇବାକୁ, ବଟ୍ ରିଏଲ ବ୍ୟୁଟି ଭିତରେ ହିଁ ଥାଏ। ଆମେ ଯେତେ ସୁନ୍ଦର ଥିଲେ ବି ଯଦି ଆମେ କାହାକୁ ସପୋର୍ଟ କରିବାନି, ରୁଡ୍ ଥିବା ଆଉ ଭଲ ହାର୍ଡୱାର୍କ କରିବାନି, କନଫିଡେଣ୍ଟ ନଥିବ, ବଟ୍ ସେ ବ୍ୟୁଟିର ଫାଇଦା ହିଁ କଣ ବାହାରର ବ୍ୟୁଟିର?
0: ବହୁତ ବଢିଆ କଥା କହିଲେ।

0: କନଫିଡେନ୍ସ କେତେ ଜରୁରୀ?
1: କନଫିଡେନ୍ସ ବହୁତ ଜରୁରୀ, ମେନ୍ ହେଉଛି କନଫିଡେନ୍ସ ଆଉ ହାର୍ଡୱାର୍କ ଆଉ ତମ ରେସ୍ପନ୍ସିବିଲିଟି। ତମେ ଗୋଟେ ଟାଇଟଲ ତମକୁ ମିଳିଛି, ତମେ ତାକୁ କେମିତି ତାକୁ ୟୁଜ୍ କରୁଛ ଏବେ ନେକ୍ସଟ, ଏବେ ମୁଁ ମୋ ଟାଇଟଲକୁ ନେଇକି କ'ଣ ୟୁଜ୍ କରିବି, ଏଟା ଧୀରେ ଧୀରେ ସବୁ ଜାଣିବେ। ରେସ୍ପନ୍ସିବିଲିଟି ମେନ୍, ବଟ୍ କନଫିଡେଣ୍ଟ ବହୁତ ଇମ୍ପୋର୍ଟାଣ୍ଟ। ୱିଥାଉଟ୍ କନଫିଡେଣ୍ଟ, ଯଦି ନିଜ ଉପରେ କନଫିଡେଣ୍ଟ ନଥିବ ଦେନ୍ କିଛି କରିହବନି। କନଫିଡେଣ୍ଟ ଆଉ କନଫିଡେଣ୍ଟ ପଛରେ ଥାନ୍ତି ଫ୍ୟାମିଲି ମେମ୍ବର ବି, ଯିଏକି ସପୋର୍ଟ କରନ୍ତି। ଯଦି ସପୋର୍ଟ ନଥିବ ବୋଲେ କନଫିଡେଣ୍ଟ ବି ନିଜ ଉପରେ ସେତିକି ଆସିବନି, ଟିକେ ଡାଉଟ୍ ବି ଥିବ କି ମୁଁ କରିପାରିବି କି କରିପାରିବିନି। ମୁଁ ଫୁଲ୍ କନଫିଡେଣ୍ଟ ନଥିଲି, ମୁଁ ଯଦି ମେ ବି ମୁଁ ଫୁଲ୍ କନଫିଡେଣ୍ଟ ଥାନ୍ତି ତ ମେ ବି ମୁଁ ୱିନର ହେଇଯାଇଥାନ୍ତି। ବଟ୍ ଯିଏ ୱିନର ଅଛି ସିଏ ବି ବହୁତ ଡିଜର୍ଭିଂ ଥା, ସିଏ ଆଗରେ ବି ବହୁତ ପ୍ରେଜେଣ୍ଟରେ ପାର୍ଟିସିପେଟ୍ ବି କରିଛି, ୱିନର ବି ହେଇଛି ସିଏ, ଆଉ ମୁଁ ତା ପାଇଁ ବି ବହୁତ ଖୁସି ଅଛି। ଆଉ ମୁଁ ଚାହୁଁଛି କି ଏବେ ନେକ୍ସଟ ମୁଁ ଯାଇରେ ବି ପାର୍ଟିସିପେଟ୍ କରିବି, ମୁଁ ଯୋଉଟା ବି କରିବି ଆମ କଟପାଡ଼ ପାଇଁ ଆମ ଅଞ୍ଚଳ ପାଇଁ, ତାହେଲେ ସବୁର ମତେ ସପୋର୍ଟ ଦରକାର, ଆଉ ମୁଁ ଫୁଲ୍ କନଫିଡେଣ୍ଟଲି ମୁଁ ଆମ ଜାଗାକୁ ରିପ୍ରେଜେଣ୍ଟ କରିବି।
0: ବହୁତ ବଢିଆ କଥା କହିଲେ ଆପଣ।

0: ଏବେ ଏଇଠି ପଚାରିବାକୁ ଚାହିଁବି, ଷ୍ଟେଜ୍ ଉପରେ ଯିବା ପୂର୍ବରୁ ନର୍ଭସ୍ ଫିଲ୍ କରିଥିଲେ କି?
1: ହଁ, ବହୁତ ନର୍ଭସ୍ ଥିଲି ମୁଁ, ବହୁତ। କଣ ପାଇଁ ନା, ଏଇଟା ତ ମୋର ଫାର୍ଷ୍ଟ ଟାଇମ୍ ନା, ମତେ ଜଣା ନଥିଲା ଏକ୍ଜାକ୍ଟଲି କି ଆମକୁ କ୍ୱେଶ୍ଚନ୍ କଣ ପଚରା ହବ। ସେଟା ଅନ୍ ଦ ଷ୍ଟେଜ୍ ତାଙ୍କେ ଆମକୁ ସଡନ୍ କ୍ୱେଶ୍ଚନ୍ ପଚାରିବେ, ବାକି ୱାକିଂ ରାଉଣ୍ଡ, ଇଣ୍ଟ୍ରୋଡକ୍ସନ୍ ରାଉଣ୍ଡ, ସେସବୁ ରାଉଣ୍ଡରେ ଆମକୁ ଜଣା ଥାଉଛି କି ଆମେ କେମିତି ନିଜକୁ ସେଠି କହିବା, ଆଉ ଆମେ କେମିତି ଚାଲିବା, କେମିତି ନିଜକୁ ଦେଖେଇବା। ବଟ୍ କ୍ୱେଶ୍ଚନ୍ ଆନ୍ସର୍ ରାଉଣ୍ଡରେ ସାମ୍ନାରୁ କଣ କ୍ୱେଶ୍ଚନ୍ ଆସିବ, ସଡନ୍ଲି ତାକୁ ଆନ୍ସର୍ ଦେବାର ଅଛି। ଆଉ ଏମିତି ନା କି ଆମେ ଇଂଲିଶ ଆଉ ହିନ୍ଦୀ ମିକ୍ସ କରିକି ଆନ୍ସର୍ ଦେବା, ନା ଯୋଉ ବି ଆନ୍ସର୍ ଦେବା ଇଦର ପିଓର ହିନ୍ଦୀ ଇଦର ପିଓର ଇଂଲିଶ। ତ ସେଟା ଟିକେ ମୋର ଟିକେ ନର୍ଭସ୍ ତ ଥିଲି, ବହୁତ ନର୍ଭସ୍ ଥିଲି, ମତେ ଜଣା ବି ନଥିଲା ମତେ କ୍ୱେଶ୍ଚନ୍ କଣ ଆଇବ, ସବୁ ହିଁ ନର୍ଭସ୍ ଥିଲେ। ବଟ୍ ଇନ୍ ଦ

0: ଆପଣଙ୍କ ପାଇଁ ପେସନ୍ ନା ପ୍ରଫେସନ୍?
1: ଏଇଟା ମୋର ପେସନ୍ ଆକ୍ଚୁଆଲି, ପ୍ରଫେସନ୍ ତ ମୁଁ ନର୍ସିଂ କରୁଛି, ବିଏସ୍ସି ନର୍ସିଂ ମୁଁ କରୁଛି କୋରାପୁଟରେ, ଏବେ ମୋର ସେକେଣ୍ଡ ଇୟର ଚାଲିଛି, ଆଉ ମୁଁ ତାକୁ ବି ଛାଡ଼ିବାକୁ ଚାହୁଁନି। ମତେ ନର୍ସ ହିସାବରେ ବି ଲୋକମାନଙ୍କ ସେବା କରିବାକୁ ବହୁତ ଇଚ୍ଛା, ଷ୍ଟାର୍ଟିଂରେ ମତେ ଲୋକମାନଙ୍କ ସେବା କରିବାକୁ ତ ଇଚ୍ଛା, ସେଟା ପାଇଁ ମୁଁ ନର୍ସିଂ କରିଥିଲି, ସେ ଦ୍ୱାରା ମୁଁ ଲୋକମାନଙ୍କ ସେବା କରିପାରିବି। ଆଉ ମଡେଲିଂ ଯୋଉଟା ରହିଲା, ଫ୍ୟାସନ୍ ଲାଇନ୍, ଏସବୁ ମୋର ସାଇଡ୍ ଇଣ୍ଟରେଷ୍ଟ ଥିଲା, ତାକୁ ପ୍ରଫେସନ୍ ବି ବନେଇ ହବ, ବଟ୍ ଫିଲହାଲ ମୁଁ ତାକୁ ଟିକେ ସାଇଡ୍ ରଖୁଛି, ଆଉ ମୋ ପାଠ ଉପରେ ବି ମୁଁ ବହୁତ ଟିକେ କନ୍ସେଣ୍ଟ୍ରେଟ୍ କରୁଛି, ପାଠ ବି ଇମ୍ପୋର୍ଟାଣ୍ଟ।

0: ଯଦି ଆପଣଙ୍କୁ କୁହାଯିବ ୱାନ୍ ୱାର୍ଡରେ ନିଜର ପର୍ସନାଲିଟିକୁ ଡିସ୍କ୍ରାଇବ୍ କରିବେ ତାହେଲେ କଣ କହିବେ ଆପଣ?
1: ବିୟୁଟି ୱିଥ୍ ବ୍ରେନ୍।
0: ତେବେ ଆପଣଙ୍କର ଫେଭରେଟ୍ ଫ୍ୟାସନ୍ ଆଇକନ୍ କିଏ?
1: ଫେଭରେଟ୍ ଫ୍ୟାସନ୍ ଆଇକନ୍ ମାନିକା ବିଶ୍ୱକର୍ମା, ମିସ୍ ୟୁନିଭର୍ସ।
0: ଆପଣଙ୍କୁ କେମିତିଆ ଲୁକ୍ ପସନ୍ଦ, ଟ୍ରେଡିସନାଲ ଲୁକ୍ ନା ୱେଷ୍ଟର୍ଣ୍ଣ ଲୁକ୍, କେଉଁଥିରେ ଆପଣ ନିଜକୁ କମ୍ଫର୍ଟେବଲ୍ ଫିଲ୍ କରନ୍ତି?
1: ମତେ ଦିଟା ଯାକ ଲୁକ୍ରେ ହିଁ ବହୁତ କନ୍ଫିଡେଣ୍ଟ ଫିଲ୍ କରେ ମୁଁ, ଟ୍ରେଡିସନାଲ ବି ୱେଷ୍ଟର୍ଣ୍ଣ ବି, ବଟ୍ ୱେଷ୍ଟର୍ଣ୍ଣ ନନ୍ ରିଭେଲିଂ, ବହୁତ ରିଭେଲିଂ ନଥିବ, ଟ୍ରେଡିସନ୍ ତ ଆମର ଅବଭିୟସ୍ଲି ଭଲ ହେଇଥାଏ, ବହୁତ କମ୍ଫର୍ଟେବଲ୍ ମୁଁ ଫିଲ୍ କରୁଥିବେ ଟ୍ରେଡିସନାଲରେ, ୱେଷ୍ଟର୍ଣ୍ଣରେ ବି ମୁଁ ବହୁତ ଖୁଦ ପୁରା କନ୍ଫିଡେଣ୍ଟ ଫିଲ୍ କରେ, ବଟ୍ ବହୁତ ରିଭେଲିଂ ନଥିବ।
0: ଯେଉଁମାନେ ମଡେଲିଂ କରନ୍ତି ବେଳେବେଳେ ଏମିତି ହୁଏ ଯେଉଁଥିରେ କି ସେମାନେ କମ୍ଫର୍ଟେବଲ୍ ନଥାନ୍ତି, ସେମାନଙ୍କୁ ସେ ଡ୍ରେସ୍ ମଧ୍ୟ କ୍ୟାରି କରିବାକୁ ପଡେ, ତ ସେତେବେଳେ ନିଜ ଭିତରେ କନ୍ଫିଡେନ୍ସଟା କେମିତି ଆସେ?
1: ଆଜ୍ ଏ ମଡେଲ ଆମେ ଆକ୍ଚୁଆଲି ଆମେ ଚୁଜ୍ କରିପାରିବୁନି କି ଆମେ କଣ ପିନ୍ଧିବୁ, ସେଟା ଆମକୁ ଡିଜାଇନର ଡ୍ରେସ୍ ଦେବେ, ଆଉ ଆମକୁ ବୋଲେ ଆମେ ମନା କରିପାରିବୁ, ଆମକୁ ହକ୍ ଅଛି କି ଆମେ ମନା କରିବୁ, ଆମେ ଆଡଭାନ୍ସ ଆମେ ତାଙ୍କୁ ଜଣେଇ ଦେବୁ କି ଆମକୁ ଏମିତି ଡ୍ରେସ୍ ପିନ୍ଧିବାର ନାହିଁ, ଆମେ ତାହିଁରେ କମ୍ଫର୍ଟେବଲ୍ ଫିଲ୍ କରୁନୁ, ବଟ୍ ଡିଜାଇନରକୁ ବି ତ ତାଙ୍କୁ ବି ଫିଲ୍ ଗୋଟେ ଥିବ ନା, ତ ଅନ୍ ଦ ସ୍ପଟ୍ ତ ଆମେ ମନା କରିପାରିବୁନି, ବଟ୍ ମୋଷ୍ଟଲି ସବୁ ମଡେଲ ମାନେ କମ୍ଫର୍ଟେବଲ୍ ଥାନ୍ତି, ଆଉ ମୁଁ ବି ମୋତେ ବେଶୀ ରିଭେଲିଂ ଡ୍ରେସ୍ ମୁଁ ଷ୍ଟାର୍ଟିଂରୁ ବି ମନା କରିଥିଲି, ମୁଁ ବହୁତ ରିଭେଲିଂ ଡ୍ରେସ୍ ପିନ୍ଧିବିନି ଷ୍ଟାର୍ଟିଂରୁ, ଯେବେଠୁ ଏଇସବୁ ଷ୍ଟାର୍ଟ ହେଇଥିଲା ଅଡିସନରେ ଯେତେବେଳେ ମୁଁ ସିଲେକ୍ଟ ହେଇଯାଇଥିଲି, ଯେତେବେଳେ ତାଙ୍କ ପଟରୁ ଆମକୁ ଡ୍ରେସ୍ ଦିଆହବ ଜଣା ପଡ଼ିଲା, ମୁଁ କହିଦେଇଥିଲି କି ମୋ ଦ୍ୱାରା ମୁଁ ବହୁତ ରିଭେଲିଂ ପିନ୍ଧିବିନି, ଆଉ ଆମ ଏରିଆରେ ବି ସବୁ ଏତେ ଲାଇକ୍ ତ କରିବେନି, ମୋତେ ଫଟୋ ମନ ତ ଛାଡ଼ିବାର ଅଛି, ଆଉ ତାଙ୍କେ କିଛି ପ୍ରୋବ୍ଲେମ୍ ବି ନଥିଲା, ମୋତେ ସେମିତି ଡ୍ରେସ୍ ବି ତାଙ୍କେ ଦେଇନାହାନ୍ତି, ଯେତିକି ଯେଉଁ ଡ୍ରେସ୍ରେ ମୁଁ କମ୍ଫର୍ଟେବଲ୍ ସେମିତି ଡ୍ରେସ୍ ମୋତେ ଦେଲେ, ତ ମଡେଲ ହିସାବରେ ଆମେ ଆଡଭାନ୍ସ ତାଙ୍କୁ ଜଣେଇ ଦେବା କଥା କି ଆମେ କେମିତି କମ୍ଫର୍ଟେବଲ୍ ଫିଲ୍ କରୁ, କେମିତି ଟାଇପ୍ ଡ୍ରେସ୍ରେ, ମୋଷ୍ଟଲି ସବୁ କରୁଥାନ୍ତି ମୋ ହିସାବରେ, କରନ୍ତି ଯେତିକି ମୁଁ ଜାଣିଛି।

0: ଏବେ ଆପଣ ସେଠି ପାର୍ଟିସିପେଟ କରିକି ଆସିଲେ, ନିଜର ଗୋଟେ ଟ୍ୟାଲେଣ୍ଟ ଆପଣ ସମସ୍ତଙ୍କ ଆଗରେ ଏବେ ଦେଖି ସାରିଛନ୍ତି, ତ ଏବେ ଆପଣଙ୍କ ପାଇଁ କିଛି ଚେଞ୍ଜ ଫିଲ୍ ହେଇଛି କି?
1: ଚେଞ୍ଜ ତ ବହୁତ ପୁରା ଲାଇଫ ହିଁ ଚେଞ୍ଜ ହେଇଯାଇଛି। ଫାର୍ଷ୍ଟରେ ତ ମତେ କିଏ ଜାଣି ନଥିଲେ, ମତେ କଟପାଟ ଲୋକ ବି ଜାଣିନଥିଲେ ମତେ ଭଲସେ, ବଟ୍ ଏବେ ସବୁ ମତେ ଜାଣୁଛନ୍ତି। ଆଉ ଏମିତି ଗୋଟେ ମନରେ ଆସୁଛି କି ମୁଁ ଏବେ ମୋର ଉପରେ ଗୋଟେ ରେସ୍ପନ୍ସିବିଲିଟି ରହିଲା, ମୁଁ ମୋ କଟପାଟକୁ କେମିତି ଆଗରେ ନେବି, ମୁଁ ମୋ ଜାଗାକୁ କେମିତି ଆଗରେ ନେବି, କେମିତି ଦେଖେଇବି। ଆଉ ମୁଁ ଚାହୁଁଛି କି ଆମ କଟପାଟରୁ ବି ଏମିତି ପିଲାମାନେ ବାହାରନ୍ତୁ, ମୁଁ କେମିତି ତାଙ୍କୁ ଏନକରେଜ କରିବି। କୋରାପୁଟ ଏରିଆରୁ ମୋଷ୍ଟଲି ପିଲାମାନେ ବାହାରନ୍ତି ବି, ବଟ୍ କଟପାଟରୁ ଏତେ କିଏ ବାହାରି ନାହାନ୍ତି। ମୋ ହିସାବରେ ମୁଁ ହିଁ ଫାର୍ଷ୍ଟ, ମେ ବି ମୁଁ ତ ଜାଣିବାର କି ବାହାରି ନାହାନ୍ତି। ଏବେ ସବୁ ସପୋର୍ଟ କରୁଛନ୍ତି, ତ ଏବେ ଲାଇଫରେ ଗୋଟେ ରେସ୍ପନ୍ସିବିଲିଟି ପଳାଇଲା କି ମୁଁ କେମିତି ଆଉ ଆଗରେ ନେବି ଆମ କଲଚରକୁ, ଆମ ଜାଗାକୁ କେମିତି ପୁରା ଦେଶରେ ଆହୁରି ରିପ୍ରେଜେଣ୍ଟ କରିବି, ଆହୁରି ଆମ ଟ୍ୟାଲେଣ୍ଟ ମାନେ ଆମ ଜାଗାରୁ କାଢିବି, ଗୋଟେ ରେସ୍ପନ୍ସିବିଲିଟି ପଳାଇ ଆସୁଛି। ଆଉ ମୁଁ ତା ପଛରେ ବି ହାର୍ଡୱାର୍କ କରୁଛି।
0: ଆପଣ ଆଜି ଯେଉଁଠାରେ ପହଞ୍ଚି ପାରିଛନ୍ତି ସେଥିପାଇଁ କିଛି ସାକ୍ରିଫାଇସ୍ କରିବାକୁ ପଡିଛି କି?
1: ନା, ସାକ୍ରିଫାଇସ୍ ତ କିଛି କରିବାକୁ ପଡ଼ିନି ମତେ, କଣ ପାଇଁ ନା ସପୋର୍ଟ ତ ମତେ ସବୁ କରିଥିଲେ, ବଟ୍ ମୁଁ କଲେଜ ଲାଷ୍ଟ ଟାଇମ୍ରେ 2 ମନ୍ଥ ମୁଁ କଲେଜ କଣ୍ଟିନ୍ୟୁ କରିନଥିଲି, ଡିସକଣ୍ଟିନ୍ୟୁ ହେଇଯାଇଥିଲା ଆମର କଲେଜ। ମୁଁ ବସ୍ ଯାଉଥିଲି ଟିକେ ଟିକେ, କ୍ଲାସ ମାନେ ମୋର କେତେଟା ମିସ୍ ହଉଥିଲା, ବସ୍ ସେତିକି ହିଁ। ବାକି ସବୁ ମତେ ସବୁ ଜାଗାରେ ସବୁ ମତେ ମୋ କଲେଜ ଲୋକ ବି ମତେ ବହୁତ ସପୋର୍ଟ କରୁଛନ୍ତି। ତାଙ୍କୁ ଯେତେବେଳେ ଜଣାପଡ଼ିଲା ମୁଁ ଏମିତି କରୁଛି, ତ ମୁଁ ଛୁଟି ନେଇଥିଲି ହଷ୍ଟେଲରଟା। ମୁଁ ଆକ୍ଚୁଆଲି ମୁଁ ଘରେ ଛୁଟି ନେଇନା, ଘରେ ସବୁ ପ୍ରାକ୍ଟିସ କରୁଥିଲି, ଆଉ ମୋ କଲେଜରୁ ବି ମତେ ବହୁତ ସପୋର୍ଟ ମିଳିଛି।
0: ଆପଣଙ୍କ ମତରେ ସକ୍ସେସର ଅର୍ଥ କ'ଣ?
1: ସକ୍ସେସ ମାନେ ଯୋଉଟା କି ନିଜେ ନିଜେ ଆଉ ନିଜ ଘର ଲୋକ, ଖାସ କରିକି ଆଖପାଖ ଲୋକ ସବୁ ଟିକେ ଖୁସି ଥିବାର ଅଛି। ଏମିତି ନାହିଁକି ଆମ ପାଖରେ ପଇସା ବହୁତ ପଳାଇଲା ବାକି କି ଖୁସି ନଥିବେ, ପଇସା ଆଜିକାଲି ସବୁ ପାଖରେ ପଳାଇ ଆସୁଛି, ବଟ୍ ମନର ଖୁସି, ଲୋକମାନେ କେମିତି ତମ ସାଥିରେ ରହିବେ ସେଟା ହଉଛି ଇମ୍ପୋର୍ଟାଣ୍ଟ। ସବୁ ଲୋକକୁ ନେଇକି ତମେ ଗୋଟେ ଜିନିଷ କରିବ, ସବୁ ଖୁସି ଥିବେ, ତମେ ବି ପଇସା କମେଇବ, ସବୁ ତାକୁ କହିବେ ସକ୍ସେସ। ପଇସା ତ ସବୁ ହିଁ କମେଇ ଦେବେ, ବହୁତ ପଇସା କମେଇବାର ବହୁତ ଜରିଆ ଅଛି ଆଜିକାଲି, ବଟ୍ ସବୁ ଖୁସିରେ ନଥାନ୍ତି। ପଇସା ଥିଲେ ବି ତାଙ୍କ ଲାଇଫରେ ଖୁସିରେ ନଥାନ୍ତି। ମୋ ହିସାବରେ ଲୋକମାନଙ୍କୁ ନେଇକି ଗୋଟେ ଭଲ କାମ କରିକି ଦେନ୍ ସକ୍ସେସ ହବ, ଭଲ ପଇସା କମେଇବ, ସେଟା ହଉଛି ଭଲ କଥା। ସବୁ ଖୁସିରେ ଥିବାର ଅଛି, ନିଜ ପାଖର ଲୋକ, ଏରିଆର ଲୋକ, ନିଜ ଘର ଲୋକ ମେନଲି, ଆଉ ନିଜେ ବି। ଘରେ ଶାନ୍ତି ନଥିବ ବଟ୍ ପଇସା ଥିବ, ତାର କିଛି ଫାଇଦା ହିଁ ନାହିଁ।
0: ଏଇ ମଡେଲିଂ ଲାଇନରେ, ଗ୍ଲାମର ଦୁନିଆରେ ସକ୍ସେସ ପାଇବା ପାଇଁ ବିୟୁଟି ଅଧିକ ଇମ୍ପୋର୍ଟାଣ୍ଟ କି ହାର୍ଡୱାର୍କ?
1: ହାର୍ଡୱାର୍କ।
0: ଏହାକୁ କେମିତି ଡିଫାଇନ୍ କରିବେ?
1: ବିୟୁଟି ତ ମୋଷ୍ଟଲି ସବୁ ପାଖରେ ଥାଏ, ବଟ୍ ହାର୍ଡୱାର୍କ ଯଦି ତମେ କରିବ ଦେନ୍ ତମେ ତମର ବିୟୁଟି ସେଠି ଦେଖେଇ ପାରିବ। ବିୟୁଟି ଆମ ଗାଁରେ ବି ବହୁତ ବିୟୁଟି ବାହାରେ, ଯେତେବେଳେ ମୁଁ କହୁଛି ମୋର ପର୍ସନାଲ କଥା କି ଯେତେବେଳେ ମୁଁ ଏଇ ସବୁ ଲାଇନରେ ଗଲି, ଥିଲେ କେ ଜଣ ମୋର ଥିଲେ, ତାଙ୍କ ବି କହିଲେ କି ଆମେ ବି କରିଦବୁ, ଆମେ ବି ସୁନ୍ଦର ଅଛୁ, ତୁ କଣ କା ଅଛୁ, ଆମେ ଗଲେ ବି ଏମିତି ହେଇଯିବୁ ସେମିତି ହେଇଯିବୁ, ବଟ୍ ତମେ ହାର୍ଡୱାର୍କ କର। ମୁଁ ହାର୍ଡୱାର୍କ କଲି, ମତେ ମିଳିଲା, ମୁଁ ଟ୍ରାଏ କଲି, ହାର୍ଡୱାର୍କ କଲି, ମତେ ମିଳିଗଲା। ତମେ ଟ୍ରାଏ କର, ତମେ ହାର୍ଡୱାର୍କ କର, ହାର୍ଡୱାର୍କ ଯଦି ହାର୍ଡୱାର୍କ ହିଁ କରିବନି ତ ସେ ବିୟୁଟିର ଫାଇଦା ହିଁ କ'ଣ?
0: ଆପଣଙ୍କର ପର୍ସନାଲିଟିର ସବୁଠାରୁ ଷ୍ଟ୍ରଙ୍ଗ ପଏଣ୍ଟ କ'ଣ ବୋଲି ଆପଣ ଭାବୁଛନ୍ତି?
1: କନଫିଡେନ୍ସ।
0: ତେବେ ଆପଣଙ୍କ ଲାଇଫରେ କେବେ ଏମିତି ମୁମେଣ୍ଟ ଆସିଥିଲା କି ଯୋଉଠି ଆପଣ ହାର ମାନିବାକୁ ଚାହୁଁଥିଲେ କିମ୍ବା ଭାଙ୍ଗି ପଡ଼ିଥିଲେ?
1: ନା, ସେମିତି ତ କେବେ ଗୋଟେ ବି ପଏଣ୍ଟ ଆସିନି। ହଁ, ବଟ୍ ଷ୍ଟାର୍ଟିଂରେ ମୁଁ ବି ଡାଉଟ୍ କରୁଥିଲି ସକ୍ସେସ ହେବି କି ନାହିଁ, ଯଦି ସକ୍ସେସ ହେବିନି ଦେନ୍ ମୋର କଲେଜ ମାନେ ଛୁଟି ହଉଛି, ମୁଁ ଘରେ ରହୁଛି, ସବୁ ଲୋକମାନେ କଣ କଥା କହିବେ, ବଟ୍ ମୁଁ ହାର ମାନିବି ବୋଲି ଭାବି ନଥିଲି। ସେଟା ତ ଲାଇଫର ଅପସନ ବି ଆସୁନି, ମୁଁ ମତେ ଯେ ଯୋଉଟା ବି ଇଚ୍ଛା ହଉଛି କରିବାକୁ ମୁଁ କରୁଛି, ମୁଁ କେବେ ହାର ମାନୁନି। ଏଇଟା ମତେ ନିଜ ପାଇଁ ବହୁତ ଖୁସି ଲାଗେ କି ମୁଁ କେବେ ହାର ମାନେନି, ଆଉ ମୋ ଫ୍ୟାମିଲି ବି ମତେ ବହୁତ ସପୋର୍ଟ କରୁଛି ଏଇଟା ପାଇଁ, ଖାଲି ମମ୍ମି ପାପା ସବୁ ଜାଗାରେ ମତେ ସପୋର୍ଟ କରିବେ।
0: ଫ୍ୟୁଚରରେ ଆପଣ ନିଜକୁ କେଉଁ ପ୍ଲାଟଫର୍ମରେ ଦେଖିବାକୁ ଚାହୁଁଛନ୍ତି?
1: ଫ୍ୟୁଚରରେ ମୁଁ ଚାହୁଁଛି କି ମୁଁ ଆମ ଦେଶକୁ ନେବି ୱାର୍ଲଡରେ, ୟୁନିଭର୍ସରେ ସୋ କରିବି କଲଚରକୁ, ଖାସ କରିକି ଆମ କଲଚରକୁ। ଦେଶ ବାହାରେ ଗଲେ ବି ଖାଲି ଦେଶକୁ ନାହିଁ, ମୋଷ୍ଟଲି ଇମ୍ପୋର୍ଟାଣ୍ଟ ଆମ କଟପାଡକୁ ମୁଁ କେମିତି ଆଗରେ ନେବି। ଏବେ ମୋର ମେନ୍ ଫୋକସ୍ ସେଟା ହିଁ କି ଆମ କଟପାଡରୁ ମୁଁ ନୂଆ ନୂଆ ଲୋକମାନଙ୍କୁ, ନୂଆ ନୂଆ ଟ୍ୟାଲେଣ୍ଟକୁ କାଢିବି, ଆଉ ପୁରା ୱାର୍ଲଡ ସାମ୍ନାରେ ଆମ କଟପାଡକୁ ମୁଁ ଦେଖେଇବି, ପୁରା ଦେଶ ପାଇଁ ହିଁ ଦେଖେଇବି, ବଟ୍ ମେନ୍ଲି ମୋର ଫୋକସ୍ ଅଛି ମୁଁ ମୋ ଗାଁକୁ କେମିତି ଆଗରେ ନେବି, ଏଇଟା ହଉଛି ଇମ୍ପୋର୍ଟାଣ୍ଟ। କ'ଣ ପାଇଁ ଆମ ଏରିଆରେ ପୁରା ଦେଶରେ ବହୁତ ଜାଗାରୁ ବାହାରିବେ, ସବୁ କରୁଛନ୍ତି, ବହୁତ ଆଗରେ ଗଲାଣି ସିଟି ମାନେ, ବଟ୍ ଆମ କଟପାଡ ଟିକେ ପଛରେ ଅଛି। କଟପାଡରେ ବହୁତ ଟ୍ୟାଲେଣ୍ଟ ମାନେ ଅଛନ୍ତି, ବହୁତ ଟ୍ୟାଲେଣ୍ଟେଡ ଲୋକମାନେ ଅଛନ୍ତି, ଝିଅମାନେ ଅଛନ୍ତି, ବସ୍ ତାଙ୍କେ ସେ ଟ୍ୟାଲେଣ୍ଟକୁ ଜାଣିପାରୁନାହାନ୍ତି। ଚାହୁଁଛି ତାଙ୍କେ ତାଙ୍କ ଟ୍ୟାଲେଣ୍ଟକୁ ଜାଣନ୍ତୁ, ତାଙ୍କେ

ମତେ ମତେ ପଚାରିଲେ ମୁଁ ବି ତାଙ୍କୁ ହେଲ୍ପ କରିବି। ମୁଁ ଅଲୱେଜ ଅଛି ସବୁ ଝିଅକୁ, ଖାଲି ଏମିତି ନାହିଁ ଖାଲି କଟପାଡ଼ର ଝିଅକୁ, ଯୋଉ ବି ଝିଅ ମୋ ପାଖରେ ଆଇବ ହେଲ୍ପ ମାଗିବ ମୁଁ ରେଡି ଅଛି ହେଲ୍ପ କରିବାକୁ। ବାସ୍ ନିଜ ଟ୍ୟାଲେଣ୍ଟ ଦେଖାଅ, ନିଜ ଜାଗାକୁ ଆଗରେ ବଢ଼ାଅ, କି ଆମେ ଏବର ଜେନେରେସନ, ଆମେ ହିଁ ଆମ ଏରିଆକୁ ଆଗରେ ନେଇପାରିବୁ। ଆମ କାମ ଏଇଟା କି ଆମେ କେମିତି ଆମ ଜାଗାକୁ ଆଗରେ ବଢ଼େଇବୁ, ଆମର ଉପରେ ରେସ୍ପନ୍ସିବିଲିଟି ରହିଲା।

0: ତେବେ ଏବେ କଥା ହେବା ଇଭେଣ୍ଟ ବିଷୟରେ, କେତେ ରାଉଣ୍ଡ ହେଇଥିଲା ଏବଂ ଏଇ ଟୋଟାଲ ଜର୍ନିଟା କେମିତି ଥିଲା ଆପଣଙ୍କର?
1: ଟୋଟାଲ ଜର୍ନି ବହୁତ ଭଲ ଥିଲା, ଆଉ ଟ୍ରେନରେ ଟିକେ ଷ୍ଟ୍ରେସ ଥିଲା ଟ୍ରେନରେ, ବଟ ଠିକ ହି ଥିଲା। ଟୋଟାଲ ରାଉଣ୍ଡ ଫାର୍ଷ୍ଟରେ ଆମର ୱେଲକମ ରାଉଣ୍ଡ ଥିଲା, ସେସିଂ ଥିଲା, ଦେନ୍ ଆମର ଇଣ୍ଟରଭ୍ୟୁ ରାଉଣ୍ଡ ଥିଲା, ସବୁ ସାମ୍ନାରେ ଆମେ ଇଣ୍ଟରଭ୍ୟୁ କରିବୁ। ଦେନ୍ ଆମର ସନ୍ଧ୍ୟାରେ ଟ୍ୟାଲେଣ୍ଟ ରାଉଣ୍ଡ ଥିଲା, ସେଠି ମୁଁ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲି, ଓଡ଼ିଶୀ ଡ୍ୟାନ୍ସ କରିଥିଲି। ଦେନ୍ ରେଡ୍ କାର୍ପେଟ ରାଉଣ୍ଡ ଥିଲା, ରେଡ୍ କାର୍ପେଟରେ ମୁଁ ଗୋଟେ ବ୍ଲାକ୍ ଆଉଟଫିଟ୍ ପିନ୍ଧିଥିଲି, ସେଟା ନିଜେ ହିଁ ଡିଜାଇନ୍ କରିଥିଲି। ଦେନ୍ ସେଦିନ ସେ ରାଉଣ୍ଡ ସରିଥିଲା। ଦେନ୍ ନେକ୍ସଟ ଡେ ସକାଳେ ସ୍ପୋର୍ଟ ରାଉଣ୍ଡ ଥିଲା, ଦେନ୍ ସୁଇମିଂ ପୁଲ୍ ରାଉଣ୍ଡ ଥିଲା, ଦେନ୍ ଆମର ମେକଅପ୍ ହେଇକିନା ଆମର ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡ ଥିଲା, ଯାହାରେ କି ମୁଁ ଆମ କଟପାଟର ହିଁ କଲଚରକୁ ରିପ୍ରେଜେଣ୍ଟ କରିଥିଲି।
0: ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ କ'ଣ ପିନ୍ଧିଥିଲେ?
1: ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ ମୁଁ ଆମ କଟପାଟର ଧୁରୁଆ ଅଞ୍ଚଳର ଗୋଟେ ଶାଢ଼ୀ ପିନ୍ଧିଥିଲି, ଆମ କଟପାଟର ଶାଢ଼ୀ ଯୋଉଟା କଟପାଟରେ ନିଜେ ବନଉଛନ୍ତି, ମୁଁ ସେଟା ପିନ୍ଧିଥିଲି। ଆଉ ଗୋଟେ ଟ୍ରପ୍ ବନେଇଥିଲି, ସେଠି ଧୁରୁଆ କଲଚରକୁ, ଆମ କଟପାଟର କଲଚରକୁ ସେଠି ମୁଁ ପୁରା ସୋ କରିଥିଲି। ସେଠି କଟପାଟ ବୋଲି ବି ମୁଁ ମେନସନ୍ କରିଥିଲି, କଟପାଟ ଏମିତି ନାଁ ମେନସନ୍ ଥିଲା। ଆଉ ଧୁରୁଆ ଅଞ୍ଚଳର ଲୋକମାନେ ତାଙ୍କେ କେମିତି ନିଜର ଜିନିଷ ମାନେ ବନାନ୍ତି, କାଠର ଜିନିଷ ମାନେ, ମୁଁ ବାଉଁଶ କାଠର ଗୋଟେ ବଟିକୁ କାଟିକି ନିଜେ ହିଁ ବନେଇଥିଲି ସେଟା ହାତରେ।
0: କହିଲେ ଯୋଉ ଆପଣ କଷ୍ଟ୍ୟୁମ୍ ନିଜର ନିଜେ ଡିଜାଇନ୍ କରିଥିଲେ ବୋଲି, ତ ଆପଣ ଡିଜାଇନିଂରେ ଆପଣଙ୍କର ବି କିଛି ଆଇଡିଆ ଅଛି କି?
1: ହଁ, ଆକ୍ଚୁଆଲି ମତେ ଫ୍ୟାସନ୍ ଡିଜାଇନ୍ ବି ବହୁତ ଇଚ୍ଛା, ମୁଁ କରିଛି ବି 1 ଇୟର୍ ଫ୍ୟାସନ୍ ଡିଜାଇନ୍ ଭୁବନେଶ୍ୱରରେ, ଦେନ୍ ଇତିହାସ କି ନର୍ସିଂ ବି କଲି। ଫ୍ୟାସନ୍ ଡିଜାଇନ୍ ମତେ ବହୁତ ଇଚ୍ଛା ଥିଲା, ବଟ୍ ଆମ ଏରିଆରେ ସେ ସବୁ ଚାଲେନି ବୋଲି ସେତେବେଳେ ମାଇଣ୍ଡ ଥିଲା। ଏବେ ସବୁ ସପୋର୍ଟ କରୁଛନ୍ତି, ଏବେ ଟିକେ ଜେନେରେସନ ବଢୁଛି ତ ମାଇଣ୍ଡ ସବୁର ଚେଞ୍ଜ ହଉଛି, ଚାହୁଁଛି ଫ୍ୟୁଚର ଆହୁରି ଟିକେ ଭଲସେ ଚେଞ୍ଜ ହଉ ସବୁର ମାଇଣ୍ଡ ଆମ ଏରିଆର, ଏବେ ସବୁ ଟିକେ ସପୋର୍ଟ କରନ୍ତୁ।
0: ଯେତେବେଳେ ଷ୍ଟେଜ୍ ଉପରେ ଆପଣ ଜାଣିଲେ କି ଯେ ଆପଣ ସେକେଣ୍ଡ ରନର୍ ଅପ୍ ହେଇଛନ୍ତି ଏବଂ ଆପଣଙ୍କୁ ବେଷ୍ଟ ବ୍ୟୁଟିଫୁଲ ସ୍ମାଇଲ୍ ଆୱାର୍ଡରେ ସମ୍ମାନିତ କରାଗଲା, ତ ଏଇ ଟାଇଟଲଟା ଆପଣଙ୍କୁ ମିଳିଲା, ସେତେବେଳେ କେମିତି ଫିଲ୍ ହେଲା?
1: ବହୁତ ଖୁସି ଥିଲି, ମୁଁ ଯେମିତି କହିଲି ମତେ ଏକ୍ସପେକ୍ଟ ନଥିଲା କି ମୁଁ ହେବି, ମତେ କଣ ବି ମିଳିବ, ମିସ୍ ବ୍ୟୁଟିଫୁଲ ସ୍ମାଇଲ୍, ମୋର ତ ହସ ରହୁନଥିଲା ସେ ଟାଇମରେ, ମିସ୍ ବ୍ୟୁଟିଫୁଲ ସ୍ମାଇଲ୍, ମୁଁ ମମିକୁ ଦେଖି ହସୁଥିଲି ଖାଲି, ମମି ସାମ୍ନାରୁ ଥିଲେ, ତାଙ୍କେ ଭିଡିଓ ବନଉଥିଲେ, ମୁଁ ତାଙ୍କୁ ଦେଖି ହସୁଥିଲି, ବହୁତ ଖୁସି ଥିଲି। ଦେନ୍ ମତେ ଯେତେବେଳେ ସେକେଣ୍ଡ ରନର୍ ଅପ୍ ହିସାବରେ ଆନାଉନ୍ସ କରାହେଲା, ମୁଁ ବ୍ୟାକ୍ ଷ୍ଟେଜ୍ରେ ଥିଲି, ସେଠୁ ଆସିଲି, ଘୁସବମ୍ସ ବାହାରି ପଡ଼ିଥିଲା, ମୁଁ ପୁରା ସକ୍ ଥିଲି, ଓ ମାଇ ଗଡ୍ ମୁଁ ସେକେଣ୍ଡ ରନର୍ ଅପ୍ ହଉଛି, ବହୁତ ଖୁସି ଥିଲି ମୁଁ, ମୋର ଖୁସିର ଠିକାନା ନଥିଲା ସେ ଟାଇମରେ। ବଟ୍ ମୁଁ ସେତେବେଳେ ବି ଏତେ ଏକ୍ସପେକ୍ଟ ନଥିଲା କି ମୁଁ କଟପାଟ ରିଟର୍ନ ଆସିଲା ପରେ ଏମିତି ହବ, ଏତେ ସବୁ ମିଡିଆ ବାଲା ଆସିବେ, ସବୁ ଜାଣିବେ ମତେ, ସେଟା ସେତେବେଳେ ବି ମୁଁ ଏକ୍ସପେକ୍ଟ କରିନଥିଲି। ଇଭେନ୍ ମୁଁ କଟପାଟ ଆଇଲା ଯାଏ ବି ମୁଁ ଭାବି ନଥିଲି କି ମୋ ସହିତ ଏତେ ହବ, ଏତେ ଆମ କଟପାଟ ଲୋକମାନେ ଏତେ ସପୋର୍ଟ କରିବେ ଏଇ ଜିନିଷକୁ, ଏତେ ଆଗ୍ରେ ବଢେଇବେ, ମୁଁ ସେତେବେଳେ ବି ଏକ୍ସପେକ୍ଟେସନ ବିଲକୁଲ ନଥିଲା ୱିନର ହେଲା ପରେ ବି, ବଟ୍ ବହୁତ ଖୁସି ଲାଗୁଛି, ଆଉ ମୁଁ ବହୁତ ଖୁସି ଅଛି କି ସବୁ ମତେ ସପୋର୍ଟ କରୁଛନ୍ତି, ମୁଁ ଘରୁ ବାହାରେ ଗଲେ ସବୁ ଦେଖୁଛନ୍ତି, ମତେ ଚିହ୍ନୁଛନ୍ତି, ମୋ ସହିତ କଥା ହଉଛନ୍ତି, ତାରିଫ କରୁଛନ୍ତି, ମତେ ବହୁତ ଖୁସି ଲାଗୁଛି।

0: ଆମେ ବି ଖୁସି ଅଛୁ ଆପଣଙ୍କ ପାଇଁ, ଏବଂ ଆମେ ଚାହୁଁଛୁ କି ଆପଣ ଯାହା ଆଶା ରଖିଛନ୍ତି ସେଥିରେ ଆପଣ ଆଗକୁ ବଢ଼ନ୍ତୁ ଏବଂ ନିଶ୍ଚୟ ସଫଳତା ହାସଲ କରନ୍ତୁ। ତେବେ ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
2: ଆଜିର ବିବିଧରେ ଅତିଥି ଥିଲେ ମିସ୍ ଇଣ୍ଡିଆ ଏସିଆ 2026 ସେକେଣ୍ଡ ରନର୍ସ ଅପ୍ କୋଟପାଡ଼ର ଛାୟା ରାଣୀ ବିଶୋଇ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: କାର୍ଯ୍ୟକ୍ରମର ଶେଷରେ ଆପଣମାନଙ୍କୁ ଅନୁରୋଧ, ଆଜିର କାର୍ଯ୍ୟକ୍ରମ ବିଷୟରେ ଆପଣଙ୍କର ମନର କଥା ଆମକୁ ଲେଖି ଜଣାନ୍ତୁ। ଆପଣଙ୍କର ମତାମତ ଆମର ପଥ ପ୍ରଦର୍ଶକ। ତେବେ ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ।
3: ମୁଁ ସସ୍ମିତା। ନମସ୍କାର।

ବର୍ଣ୍ଣବିବାହ ବର୍ଣ୍ଣାଳୀରେ ଶୁଣିଲେ ବିବିଧା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ, ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଇଂଲଣ୍ଡର ଲିଡ୍ସ ହେଡିଂଲେଠାରେ ଭାରତ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟି20 କ୍ରିକେଟ ଖେଳର ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30 ବାଜି 30 ମିନିଟ୍ରୁ ଖେଳ ଶେଷ ପର୍ଯ୍ୟନ୍ତ ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ନେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ସକାଳ 8:45 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀ ନେଲେ ଉଦିତ ନାରାୟଣ, ସଙ୍ଗୀତା ଏବଂ ଅନସୂୟା ନାଥ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ। ସକାଳ 9:30 ପ୍ରଚାର କରିବୁ ସପ୍ତଧାରାରେ ଓଡ଼ିଆ କଥା ଚିତ୍ରର ଗୀତ। ପୂର୍ବାହ୍ନ 10:05 ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ। ପୂର୍ବାହ୍ନ 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ। ଶିଳ୍ପୀ ନେଲେ ପ୍ରତିଭା ପ୍ରଧାନ, ସୁନୀଲ କୁମାର ମଲ୍ଲିକ, ତପସ୍ୱିନୀ ରାଉତ, ମନୋଜ ମିଶ୍ର ଏବଂ ଗୀତାରାଣୀ ଦାସ। ଦିନ 11:30 ଶୁଣିବେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବ୍ୟାଡ୍ମିଣ୍ଟନର ସହକାରୀ ପ୍ରଶିକ୍ଷକ ଅନିଲ କୁମାର ଦଳିଙ୍କ ସହ ସାକ୍ଷାତ।

ସ୍ୱପ୍ନା ମହାନ୍ତିଙ୍କ ସହ ସାକ୍ଷାତକାର ପରେ ମହିଳାଙ୍କ ଅଣ୍ଟା ବ୍ୟଥା ସମସ୍ୟା ଓ ନିରାକରଣ ସମ୍ପର୍କରେ ସାକ୍ଷାତକାର ଡକ୍ଟର ରାଜେନ୍ଦ୍ର ମଣ୍ଡଳଙ୍କ ସହିତ। ଅପରାହ୍ନ 5ଟାରେ ଶୁଣିବେ ଯୁବଣୀ କାର୍ଯ୍ୟକ୍ରମ ହ୍ୟାଲୋ ଶାରଦା ଲାଗୁ ଆଗେ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6 ଆଜି 5 ମିନିଟ୍ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଗୃହପାଳିତ ପଶୁପକ୍ଷୀଙ୍କୁ ଦେଖାଯାଉଥିବା ବିଭିନ୍ନ ସଂକ୍ରାମକ ରୋଗ ସମ୍ପର୍କ ଏବଂ ତାର ପ୍ରତିକାର। ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ସୂଚନା। ଆକାଶବାଣୀ ଜୟପୁର ସବୁ ସକାଳ 8 ପାଇଁ ଯାଉଛି ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍ ଶୁଣନ୍ତୁ। ରେଲିଓ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

0: আচ্ছা দাসবাবু, আপনার ঘরটা
1: 1977 ରେ ଶଶାଙ୍କ ଶେଖର ମହାପାତ୍ର, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ ଉଦିତ ନାରାୟଣ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସଙ୍ଗୀତା।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
0: ଆରମ୍ଭ କରୁଛ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତି ଧାରା। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକଙ୍କ କଥାଚିତ୍ର କଲ୍ କହୋ ନା ପ୍ୟାର୍ ହେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଗୀତି ଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଜୁଦାଇ। ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ, ହରିହରନ୍ ଏବଂ ଜସ୍ପିନ୍ଦର ନରୁଲା।

0: ଗୀତି ଧାରା ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶ୍ରୋତାଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣିଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ କିଛି ଖଟା କିଛି ମିଠା, ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ସତ୍ୟଜିତ ଏବଂ ଅସୀମା।
1: ಧಾಗಿನ್ನೆ ತಾ ತೆರಗಡ್ತಾ

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ ନିଜମ୍ ରାତିର ସାଥୀ। ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ ହ୍ୟୁମେନ୍ ସାଗର ଏବଂ ଇରା ମହାନ୍ତି।

ଶେଷରେ ତୁ କହିବୁ ନା ମୁଁ ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ସୌରିନ୍ ଭଟ୍ଟ ଏବଂ ଇରା ମହାନ୍ତି।

ସପ୍ତଧାରାରେ ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 10ଟା ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁ ଛୁଆ।

ଶ୍ରୀଲିଙ୍ଗେଶ୍ୱରୀ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶ୍ରୋତାମାନଙ୍କୁ କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପୁଣିଥରେ ଶୁଣିପାରିବେ ଆଜି ଦିନ 12ଟାରେ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଇସିସି T20 ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଇଂଲଣ୍ଡର ଲିଡ୍ସ ହେଡିଂଲେଠାରେ ଭାରତ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା T20 କ୍ରିକେଟ ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ଖେଳ ଶେଷ ପର୍ଯ୍ୟନ୍ତ। ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପର୍ବପର୍ବାଣୀ ପାଳନରେ ଆଧ୍ୟାତ୍ମିକତା ସମ୍ପର୍କରେ ସପ୍ତା ମହାନ୍ତିଙ୍କ ସହ ସାକ୍ଷାତକାର ପରେ ମହିଳାଙ୍କ ଅଣ୍ଟା ବ୍ୟଥା ସମସ୍ୟା ଓ ନିରାକରଣ ସମ୍ପର୍କରେ ଡକ୍ଟର ରାଜେନ୍ଦ୍ର ମଣ୍ଡଳଙ୍କ ସହ ସାକ୍ଷାତକାର। ଅପରାହ୍ନ 5:00 ପ୍ରଚାର କରିବ ଯୁବାଣୀ କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦାଲ ବାଗିତ ଶୁଣିବେ ଅପରାହ୍ନ 5:30। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ବିଚିତ୍ରାର ପରବର୍ତ୍ତୀ କଣ୍ଠଶିଳ୍ପୀ ତପସ୍ୱିନୀ ରାଉତ ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ ପଲ୍ଲୀଗୀତ।

ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ ଯେତେବେଳେ ମଣିଷ ସମସ୍ୟାକୁ ସାମ୍ନା କରିବା ଶିଖିଯାଏ। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରିବା ଏ ମାସର କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛି ମୁଁ ମୈତ୍ରୀ ପ୍ରହରାଜ। ନମସ୍କାର।

ମନୁଷ୍ୟ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜ ଶରୀର ପ୍ରତି ଅବହେଳା କରିବାରେ ଲାଗିଛି। ତେଣୁ ଆମ ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଯାଉଛି। ଯେଉଁ ବ୍ୟକ୍ତିମାନେ ଯୋଗ, ବ୍ୟାୟାମ ଏବଂ ବିଭିନ୍ନ ଖେଳରେ ନିଜକୁ ନିୟୋଜିତ କରି ରଖିଛନ୍ତି, ସେମାନେ ବର୍ତ୍ତମାନ ସୁସ୍ଥ ବୋଲି ଜଣାପଡ଼ୁଛି। ତେଣୁ ଆମ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ କାର୍ଯ୍ୟ ମଧ୍ୟରେ ଅତି କମ୍ରେ 30 ମିନିଟ୍ରୁ 1 ଘଣ୍ଟା ଯଦି ଆମ ଶରୀର ପାଇଁ ସମୟ ଦେବା, ଯୋଗ, ବ୍ୟାୟାମ କିମ୍ବା କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ ଆଦି ଖେଳ ଖେଳିବା, ତାହେଲେ ଆମେ ନିଶ୍ଚୟ ସୁସ୍ଥ ରହିପାରିବା।

ଅନେକ ଲୋକ ଖେଳ ଖେଳିବାକୁ ଯେତିକି ପସନ୍ଦ କରନ୍ତି ତାଠାରୁ ଅଧିକ ଖେଳ ଦେଖିବାକୁ ପସନ୍ଦ କରନ୍ତି। ସେଇଥିପାଇଁ ତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଖେଳକୁ ପ୍ରାଧାନ୍ୟ ଦିଆଯାଉଛି। ଖେଳ କେବଳ ଯେ ମନକୁ ଆନନ୍ଦିତ କରିନଥାଏ, ଏହାଦ୍ୱାରା ଦେଶ ଦେଶ ମଧ୍ୟରେ, ରାଜ୍ୟ ରାଜ୍ୟ ମଧ୍ୟରେ ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରିଥାଏ। ଆଜିର ସମ୍ପାଦକୀୟରେ ଆଜି ଆମେ ଆଲୋଚନା କରିବା 2026 ଫିଫା ବିଶ୍ୱକପ। ଏହା ଜୁନ୍ 11 ତାରିଖରୁ ଆରମ୍ଭ ହୋଇ ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଇତିହାସରେ ପ୍ରଥମ ଥର ପାଇଁ 3 ଦେଶ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି। ପୂର୍ବରୁ ଏହି ଖେଳରେ 32 ଦଳ ଅଂଶଗ୍ରହଣ କରୁଥିବା ବେଳେ ଏଥର ପ୍ରଥମ ଥର ପାଇଁ 48 ଦଳ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କୁ 12 ଗ୍ରୁପ୍ରେ ଭାଗ କରାଯାଇଛି। ଉତ୍ତର ଆମେରିକାର ମୋଟ 11 ସ୍ଥାନରେ ମ୍ୟାଚ୍ଗୁଡ଼ିକ ଖେଳାଯାଉଛି। ମେକ୍ସିକୋ ସିଟିର ଐତିହାସିକ ଆଜ୍ଟେକୋ ଷ୍ଟାଡିୟମରେ ଏହାର ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

0: ଫୁଟବଲ କ୍ରିକେଟ ଭଳି ବ୍ୟାଡମିଣ୍ଟନ ମଧ୍ୟ ଅନେକଙ୍କ ପ୍ରିୟ ଖେଳ। ବିଶେଷ କରି ଶୀତ ଋତୁ ଏବଂ ଗ୍ରୀଷ୍ମ ଋତୁରେ ପାହାନ୍ତିଆ ସମୟରେ କିମ୍ବା ରାତିରେ ପ୍ରତି ସାହି ଗଳିରେ ଆମେ ବ୍ୟାଡମିଣ୍ଟନ ଖେଳିବା ଦେଖିବାକୁ ପାଉ। ଏହି ବ୍ୟାଡମିଣ୍ଟନ ଖେଳିବା ପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ନଥାଏ। ନିଜର ଆଗ୍ରହ ଅନୁସାରେ ସମସ୍ତେ ଏହି ଖେଳକୁ ଖେଳିପାରିବେ। ବ୍ୟାଡମିଣ୍ଟନ ହେଉଛି ଏକ ରାକେଟ୍ ଖେଳ। ଏହି ଖେଳକୁ ଏକ ଜାଲି ଉପରେ ରାକେଟ୍ ଦ୍ୱାରା ପରଯୁକ୍ତ କକ୍କୁ ମାରି ଖେଳାଯାଇଥାଏ। ଏହି ଖେଳର ନିୟମ ହେଉଛି ସିଙ୍ଗଲ୍ସ ଓ ଡବଲ୍ସ। ଏହି ଖେଳ ଉଭୟ ଇନ୍ଡୋର ଓ ଆଉଟଡୋରରେ ଖେଳାଯାଇଥାଏ। ଡେନମାର୍କରେ ଏହି ଖେଳ ପ୍ରଧାନ, କିନ୍ତୁ ଏହା ଏସିଆରେ ମଧ୍ୟ ଲୋକପ୍ରିୟ ହୋଇପାରିଛି। 1992 ବ୍ୟାଡମିଣ୍ଟନକୁ ସମର ଅଲମ୍ପିକ୍ ସ୍ପୋର୍ଟସରେ ପାଞ୍ଚ ପ୍ରକାରରେ ଖେଳାଯାଏ, ଯଥା ମେନ୍ସ ସିଙ୍ଗଲ୍ସ, ଓମେନ୍ସ ସିଙ୍ଗଲ୍ସ, ମେନ୍ସ ଡବଲ୍ସ, ଓମେନ୍ସ ଡବଲ୍ସ ଏଣ୍ଡ ମିକ୍ସ ଡବଲ୍ସ। ଉଚ୍ଚକୋଟୀର ବ୍ୟାଡମିଣ୍ଟନ ଖେଳରେ ଖେଳାଳି ଶରୀରରେ ଦମ୍ ଥିବା ଦରକାର, ସେ କ୍ଷିପ୍ର ହୋଇଥିବା ଦରକାର, ତା ସହିତ ଖେଳାଳିର ଶରୀରରେ ଏନର୍ଜି ଥିବା ଆବଶ୍ୟକ। ଏହିପରି ଜଣେ ଖେଳାଳି ଆମ ଅଞ୍ଚଳରେ ନିଜେ ଖେଳି ଅନ୍ୟମାନଙ୍କୁ କୋଚ୍ ଭାବରେ ପ୍ରଶିକ୍ଷଣ ଦେଉଛନ୍ତି ଏବଂ ଛୋଟଠାରୁ ବଡ଼ ସମସ୍ତ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଆଗକୁ ନେବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି। ସେ ହେଉଛନ୍ତି ବ୍ୟାଡମିଣ୍ଟନ କୋଚ୍ ଅନିଲ କୁମାର ଦଳେଇ। ଆସନ୍ତୁ ତାଙ୍କ ସହ କଥା ହେବା ଏବଂ ଏହି ଖେଳ ସମ୍ପର୍କରେ ଅଧିକ ଜାଣିବା।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍।
1: ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳିକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ
1: ସାର୍। ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ ପ୍ରଥମେ ଆପଣଙ୍କର ପରିଚୟ ଦେବେ।
2: ମୋ ନାଁ ଅନିଲ କୁମାର ଦଳେଇ, ମୁଁ ଜୟପୁର ପୁରୁଣାଗଡ଼ ବାସିନ୍ଦା।
1: ସାର୍ ଆପଣ ଏବେ କଣ କରନ୍ତି? ସାର୍
2: ମୁଁ ଅଛି

0: ଆସିଷ୍ଟାଣ୍ଟ ବ୍ୟାଡମିଣ୍ଟନ ଟ୍ରେନର ଅଛି କଟପାଡ଼ ଯୋଉ ଇଣ୍ଡୋର ଷ୍ଟାଡିୟମ ଅଛି, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ସେଇଠି ମୁଁ ଅଛି ମ୍ୟାଡମ୍।
1: ତ ଆମ କୋରାପୁଟ ଜିଲ୍ଲାରେ ତ କୋଟପାଡ଼ଟା ସାଧାରଣତଃ ବହୁତ କଳାକାର ବହୁତ ଖେଳାଳି ସେଠୁ ବାହାରନ୍ତି, ତଥାପି ଆପଣ ଯେତେବେଳେ ବ୍ୟାଡମିଣ୍ଟନ ବିଷୟରେ ପିଲାମାନଙ୍କୁ କୋଚ ହିସାବରେ ଟ୍ରେନିଂ ଦିଅନ୍ତି, ଆପଣଙ୍କର ଟ୍ରେନିଂ ଦେବାର ପ୍ରୋସେସ କେମିତି ସାର୍?
0: କିନ୍ତୁ ମୁଁ ଯେତେବେଳେ କଟପାଡ଼ ଜଏନ୍ କଲି ମାନେ ଏଜ୍ ଏ କୋଚ 2024ରେ, ସେଇଠି ବ୍ୟାଡମିଣ୍ଟନ ଏତେ କ୍ରେଜ ନଥିଲା, ଫୁଟବଲର ଅଛି କ୍ରେଜ, ଅନ୍ୟ ଖେଳ ବହୁତ କ୍ରେଜ ଥିଲା, କିନ୍ତୁ ବ୍ୟାଡମିଣ୍ଟନର ବିଲକୁଲ କ୍ରେଜ ନଥିଲା, ବହୁତ ପିଲା ଖେଳନ୍ତି ସେଠି। ତାପରେ ଧୀରେ ଧୀରେ ପିଲାମାନେ ସେଠିକୁ ବ୍ୟାଡମିଣ୍ଟନ ଖେଳି ଆସିଲେ। ବର୍ତ୍ତମାନ 2024 ବେଳକୁ ପିଲାମାନେ ପାଖାପାଖି 10-12 ଜଣ ଷ୍ଟେଟକୁ ରିପ୍ରେଜେଣ୍ଟ କଲେଣି, ଆଉ ବାହାରକୁ ଖେଳିବାକୁ ଯାଉଛନ୍ତି ମାନେ ଭୁବନେଶ୍ୱର କଟକ ବି ଗଲେଣି। 2 ବର୍ଷ ଭିତରେ ବ୍ୟାଡମିଣ୍ଟନ ଟିକେ କ୍ରେଜ ବଢିଛି କଟପାଡ଼ରେ।
1: ତ ସାର୍ ସବୁ ଖେଳ ଆମେ ଦେଖିବେ, ଫୁଟବଲ ଭଲିବଲ ଏଇଟା ସବୁ ଯୋଉ ଷ୍ଟେଟ ଲେଭେଲରେ ଖେଳନ୍ତି ତାପରେ ୱିନ୍ ବି କରନ୍ତି, ସେଟା ପ୍ରାୟତଃ ସମସ୍ତେ ଜାଣିପାରନ୍ତି, କିନ୍ତୁ ସାଧାରଣତଃ ବ୍ୟାଡମିଣ୍ଟନଟା ସାଇ ସାଇରେ ଆମେ ପିଲାମାନଙ୍କୁ ଦେଖୁଛେ ଖେଳିବାଟା, କିନ୍ତୁ ଏ ଷ୍ଟେଟ ଲେଭେଲର ଡିଷ୍ଟ୍ରିକ୍ଟ ଲେଭେଲର ଯିବାର ସାଧାରଣତଃ ପ୍ରାୟ ଲୋକ ଶୁଣିନଥିବେ। ତ ଆପଣ ଏ ଚ୍ୟାନେଲ କେମିତି ପାଇଲେ ସାର୍?
0: ମୋ ବ୍ୟାକଗ୍ରାଉଣ୍ଡ ବି ସ୍ପୋର୍ଟସ ଇଏରେ ଯାଉଛି, ମୋ ବାପା ମଧ୍ୟ ଗୋଟେ ଭଲ ଭଲିବଲ ପ୍ଲେୟର ଥିଲେ, ସେ ଗୋବିନ୍ଦ ଦଳେଇ ଯିଏକି ଭଲିବଲରେ ନାଁ କମିଥିଲେ କୋରାପୁଟ ଜିଲ୍ଲାରେ, ସବୁ ଯେତେବେଳେ ସେ ଭଲିବଲ ଖେଳ ଯାଆନ୍ତି ତାଙ୍କ ସାଙ୍ଗରେ ମୁଁ ଯାଏ ଖେଳ ଦେଖିବାକୁ, ସେଠି ଧୀରେ ଧୀରେ ମୋ ଖେଳ ବଢିଲା। ପୁଣି ବାପା ମଧ୍ୟ ଇଭିନିଂରେ ତାଙ୍କ ସାଙ୍ଗସାଥି ସହିତ ବ୍ୟାଡମିଣ୍ଟନ ଖେଳନ୍ତି, ଯେତେବେଳେ ବ୍ୟାଡମିଣ୍ଟନ ଦେଖିଲି ଭଲିବଲ ଠାରୁ ମୋତେ ବ୍ୟାଡମିଣ୍ଟନ ପସନ୍ଦ ଲାଗିଲା, ତାର ଟିକେ ଷ୍ଟାଇଲିଶ ଥିଲା, ନିଜର ମୋତେ ଗୋଟେ ଟ୍ୟାଲେଣ୍ଟ ବି ଇଣ୍ଡିଭିଜୁଆଲ ଦେଖିଯାଉଥିଲା ବ୍ୟାଡମିଣ୍ଟନରେ, ତ ମୋତେ ସେ ବ୍ୟାଡମିଣ୍ଟନ ଭଲିବଲ ଆଉ ବ୍ୟାଡମିଣ୍ଟନ ଦୁଇଟାରୁ ମୋତେ ବ୍ୟାଡମିଣ୍ଟନ ଚୁଜ୍ କରିବାକୁ ପଡ଼ିଲା, ଯୋଉଟା ବ୍ୟାଡମିଣ୍ଟନ ଭଲ ଲାଗିଲା। ଧୀରେ ଧୀରେ ମୁଁ ବାପାଙ୍କୁ ଶିଖିଛି, ତାପରେ ସାଙ୍ଗସାଥି ଯିଏ ଯିଏ ଖେଳିଲେ ତାଙ୍କ ସହିତ ମିଶିକିନା ମୁଁ ଧୀରେ ଧୀରେ ଖେଳକୁ ଆଗକୁ ବଢ଼ାଇଲି।
1: ଆପଣଙ୍କ ପଢା ସମୟରେ କେମିତି ଖେଳୁଥିଲେ?
0: ସ୍ପେଶାଲି ବ୍ୟାଡମିଣ୍ଟନଟା ହଉଛି ମର୍ଣ୍ଣିଂ ୟା ଇଭିନିଂରେ ଖେଳାଯାଏ, ଅଲ୍ ଡେ ତ ତା ପାଇଁ ଟାଇମ୍ ମାନେ ଦରକାର ନାହିଁ, ତ ସେମିତିରେ ଆମକୁ ସମୟ ମିଳିଯାଉ, ତ ସକାଳେ ଘଣ୍ଟା 1.5 ଘଣ୍ଟା ଆଇଦର ଇଭିନିଂ ମଧ୍ୟ ଘଣ୍ଟା 1.5 ମିଳିଲା, ସେଥିରେ ମଧ୍ୟ ଆମେ ମୁଁ ଗ୍ରାଜୁଏସନ କମ୍ପ୍ଲିଟ କଲି, କମ୍ପ୍ୟୁଟର ଫମ୍ପୁଟର ଯାହା କୋର୍ସ କରିଥିଲା ମୁଁ ସେଇ ଖେଳାଖେଳି ଖେଳିକି ମୁଁ କୋର୍ସଟା କରିପାରିଲି, ତାର କିଛି ଡିଷ୍ଟର୍ବାନ୍ସ ବି ହେଲାନି, କିଛି ଯେମିତି ପ୍ରୋବ୍ଲେମ। ଯଦି ମୁଁ କ୍ରିକେଟ ଖେଳିଥାନ୍ତି କିମ୍ବା ଫୁଟବଲ ଖେଳିଥାନ୍ତି ମୋତେ ବହୁତ ଟାଇମ୍ ଟିକେ ଦେବାକୁ ପଡ଼ିଥାନ୍ତା, ସେଥିପାଇଁ ବ୍ୟାଡମିଣ୍ଟନ ଏତେ ଟାଇମ୍ ଦେବାକୁ ପଡ଼ିଲାନି, ଆଉ ପଢ଼ାର ସ୍ପେସ ପିରିୟଡରେ ଆମେ ଖେଳଟା ଶିଖିବାକୁ ପଡ଼ିଲା, ମୋତେ ହେଇଗଲା, କିଛି ଅସମ୍ଭବ ହେଲାନି ମୋତେ ପାଇଁ।
1: ଆପଣ କେତେ ବୟସରୁ ଏଇ ଖେଳା ଖେଳି ଆରମ୍ଭ କରିଛନ୍ତି?
0: ଖେଳ ତ ମୁଁ ପାଖାପାଖି ନେଲା ବେଳେ 8th-9th ପଢିଲା ବେଳକୁ ମୁଁ ଖେଳଟା ବାବାଙ୍କ ସାର ଯାଉଥିଲି, କିନ୍ତୁ ଯେତେବେଳେ +2 ଫାର୍ଷ୍ଟ ଇୟର୍ ପଢିଲି ସେତେବେଳେ ବ୍ୟାଡମିଣ୍ଟନ ଉପରେ ଟିକେ ଇଣ୍ଟରେଷ୍ଟ ହେଲି, ଆଉ ସେତେବେଳେ ଆମର ବ୍ୟାଡମିଣ୍ଟନ କୋଉଠି ସ୍କୋପ ନଥିଲା, ତା ପାଇଁ ମୋତେ ଆକ୍ଚୁଆଲି ବ୍ୟାଡମିଣ୍ଟନ ବହୁତ ଏକ୍ସପେନ୍ସିଭ ଗେମ୍ଟା, ସେଠି ବହୁତ ବି ଖର୍ଚ୍ଚ ହୁଏ ତାରେ, ତ ସେମିତି ବି ନଥିଲା ଯେ ଆମେ ଭଲ ରାକେଟ୍ କିଣିକି ଆମେ ଖେଳିବାକୁ, ଯାହା ବି ହଉଥିଲା ଅଳ୍ପ ଖେଳିକି ଆମେ ଧୀରେ ଧୀରେ ଖେଳଟା ଶିଖିଲୁ। ବର୍ତ୍ତମାନ ଏବେ ଯୋଉ ଖେଳ ବ୍ୟାଡମିଣ୍ଟନ ହେଇଛି ତା ପାଇଁ ବହୁତ କିଛି ଫ୍ୟାସିଲିଟି ହଉଛି, ମାନେ ସବୁ ବ୍ଲକରେ ପିଲାମାନେ ଜାଣିଲେଣି, ତା ଖେଳରେ ଏବେ ବହୁତ ପ୍ରକାର ସୋ ପଳେଇ ଆସିଲାଣି, ରାକେଟ୍ସ ପଳେଇ ଆସିଲାଣି, ଆମ ବେଳକୁ ସେତେ କିଛି ଫ୍ୟାସିଲିଟି ନଥିଲା, ସେଇଥିପାଇଁ ଆମକୁ ବି ବହୁତ ଷ୍ଟ୍ରଗଲ କରିବାକୁ ପଡିଲା ଖେଳକୁ ଶିଖିବା ପାଇଁ।
1: ତ ସାର୍ ଯେତେବେଳେ ଆମେ ସାଧାରଣତଃ ସାହି ଭିତରେ ଖେଳିବାର ପିଲାମାନଙ୍କୁ ଦେଖୁଛୁ, ତ ସାଧାରଣତଃ 2 ଜଣ ହିଁ ଖେଳିଥାନ୍ତି, ତ କିନ୍ତୁ ଆପଣ ଯେତେବେଳେ ଷ୍ଟେଟ ଲେଭେଲରେ ନେଉଛନ୍ତି କେତେ ଜଣ ମେମ୍ବର ରହନ୍ତି, କେମିତି ଖେଳନ୍ତି ସାର୍?
0: ଆକ୍ଚୁଆଲି ବ୍ୟାଡମିଣ୍ଟନରେ 2ଟା ହିଁ କାଟେଗୋରି ହୁଏ, ସିଙ୍ଗଲ୍ସ ହୁଏ ଆଉ ଡବଲ୍ସ ହୁଏ, ଆଉ ମିକ୍ସ ଡବଲ୍ ଅଛି ଯାହାକି ପାର୍ଟନରଟା ଆପଣ ଗର୍ଲସ ବି ନେଇପାରିବେ, ଆଉ ଡବଲ୍ସରେ ଆପଣ ମେମ୍ବର ମାନେ ଯାଇକି ନିଜ କାଟେଗୋରି ଗୋଟେ ପୁଅ ପିଲା ପାର୍ଟନର ହିଁ, ଡବଲ୍ସ ସିଙ୍ଗଲ୍ସ ଆଉ ମିକ୍ସ ଡବଲ୍ ଏଇ 3ଟା କାଟେଗୋରି ହିଁ ହୁଏ ବ୍ୟାଡମିଣ୍ଟନରେ ସ୍ପେଶାଲି।
1: ତ ଏଇ ଯୋଉ ବ୍ୟାଡମିଣ୍ଟନ ଖେଳିକି କଣ ପିଲା ନିଜର କ୍ୟାରିୟର କରିପାରିବେ ସାର୍?
0: ଡେଫିନେଟଲି ମ୍ୟାଡମ୍, ଆମେ ଯେତେବେଳେ ଖେଳିଲୁ ଆମକୁ କିଛି ସ୍କୋପ ନଥିଲା, କିନ୍ତୁ ମୁଁ ଯାଇକି ବର୍ତ୍ତମାନ ଏବେ 26ରେ ମୁଁ ଏଥିରେ ଜବ୍ ପାଇପାରିଲି, ଏଇ ଜବ୍ରେ ଏମିତି ନେଇ ଯେ ମୋତେ 24 ଘଣ୍ଟା ମୋତେ ଡ୍ୟୁଟି କରିବାକୁ ପଡ଼େ, ସକାଳେ 4 ଘଣ୍ଟା ସନ୍ଧ୍ୟାରେ 4 ଘଣ୍ଟା ମୁଁ ପିଲାଙ୍କୁ ଟ୍ରେନିଂ ଟାଇମ୍ ଦିଏ, ତ ବାକି ପିରିୟଡ୍ରେ ବାକି ଯୋଉ ସ୍ପେସ୍ ହଲ୍ ଡେରେ ମୁଁ କିଛି ଅନ୍ୟ କିଛି ମୋର ପ୍ରଫେସନାଲ କିଛି କରିପାରିବି, ଅନ୍ୟ କିଛି କରିପାରିବି, ଅନ୍ୟ ବି ସେଇ ଜିନିଷ କରିପାରନ୍ତି, ଆଉ ବହୁତ ଅପରଚୁନିଟି ଏବେ ଗେମ୍ରେ ଗଭର୍ଣ୍ଣମେଣ୍ଟ ବି ବହୁତ ଫେସିଲିଟି ଦେଉଛି, ଆଉ ଜବ୍ ଅପରଚୁନିଟି ବି ବହୁତ ଅଛି, ତ ଚାନ୍ସ ଅଛି ବହୁତ ମାନେ କ୍ୟାରିୟର କରିପାରିବେ ପିଲାମାନେ ଯଦି ଭଲରେ ଖେଳିବେ। ଆପଣ ଯଦି ଦେଖୁଥିବେ ବହୁତ କିଛି ଆଜିକାଲି ଆମ ଓଡ଼ିଶାରେ ପିଲାମାନେ ବହୁତ ଯାଇକି ନା ନ୍ୟାସନାଲ ଲେଭେଲରେ ନାଁ କମେଇଲେଣି।
1: ଆପଣ କୋଉ କୋଉ ଜାଗାରେ ୱିନ୍ କରିଛନ୍ତି ସାର୍ ଖେଳିକି?
0: ମୁଁ ଖେଳିଛି ଆମ ଡିଷ୍ଟ୍ରିକ୍ଟ ଚାମ୍ପିଅନସିପ୍ରେ 2-3 ଟାଇମ୍ସ ମୁଁ ଭାଗ ନେଇଛି, ଆଉ ସେଥିରେ ମୋତେ ଫାଇନାଲିଷ୍ଟ ହେଇଛି, ଷ୍ଟେଟ୍ ଇଭେଣ୍ଟରେ ମଧ୍ୟ ମୁଁ ଡବଲ୍ସରେ ଫାଇନାଲିଷ୍ଟ ହେଇଛି, ଗୋଟେ ଥର ଚମ୍ପିଅନ୍ ହେଇଛି, ଆଉ 2 ଟାଇମ୍ସ ରନର୍ସ ଅପ୍ ହେଇଛି, ଷ୍ଟେଟ୍ ଲେଭେଲ ହିଁ ଯାଇଛି, ନ୍ୟାସନାଲ ଲେଭେଲ ପାଇଁ ଆମେ ଯାଇପାରିଲେ ଡ୍ୟୁ ଟୁ ସମ୍ କିଛି ପ୍ରୋବ୍ଲେମ୍ ଥିଲା ଆମର ମେଡିକାଲ ପ୍ରୋବ୍ଲେମ ଘରେ, ତ ମୁଁ ନ୍ୟାସନାଲ ପାର୍ଟିସିପେଟ୍ କରିପାରିଲିନି, ବର୍ତ୍ତମାନ ମୁଁ ମାଷ୍ଟର୍ରେ ପାର୍ଟିସିପେଟ୍ କରୁଛି, ଡିଷ୍ଟ୍ରିକ୍ଟ ଲେଭେଲ କରିଥିଲି, ଆଉ ଆଗକୁ ଷ୍ଟେଟ୍ ଲେଭେଲ ଯାକ ଅଛି ଯେଉଁଟାକି କରିବି, ଆଉ ମୋ ନ୍ୟାସନାଲ ଲେଭେଲ ତ ମାଷ୍ଟର ଯାଇପାରିବୁ, ବଟ୍ ବର୍ତ୍ତମାନ ମୋର ସେତିକି ଅଛି, ଷ୍ଟେଟ୍ ଲେଭେଲ ପୁଣି ଆଉ ଥରେ ଖେଳିବା ମାଷ୍ଟର୍ରେ।
1: ଯେତେବେଳେ ଆପଣ ଟ୍ରେନିଂ ଦିଅନ୍ତି ସାର୍, ତ କୋଉ ଟାଇମ୍ରେ ଆପଣ କେତେ ସମୟ ପିଲାମାନଙ୍କୁ ଟ୍ରେନ୍ କରାନ୍ତି?
0: ଆମକୁ ଗଭର୍ଣ୍ଣମେଣ୍ଟ ଯୋଉ ସେଡ୍ୟୁଲ୍ ଦେଇଛି ସନ୍ଧ୍ୟା 4ରୁ 6 ଆଉ ସକାଳୁ 6ରୁ 8, ତ ସକାଳୁ 6ରେ ପିଲାମାନେ ଆସିପାରନ୍ତିନି, କାରଣ ସେମାନେ ସ୍କୁଲ ଟାଇମ୍ ଥାଏ, ସେମାନେ ଟ୍ୟୁସନ୍ ପଢା ବୁଲିଥାନ୍ତି, ସ୍ପେଶାଲି ସେମାନେ ଆସନ୍ତି ସନ୍ଧ୍ୟା 4ରୁ 6, ସେତିକି ମଧ୍ୟରେ ଆମକୁ ମିନିମମ୍ ହାଫ୍ ଆୱାର୍ ଆମକୁ ସେମାନଙ୍କୁ ଫିଜିକାଲ ଆକ୍ଟିଭିଟି ପାଇଁ ସମୟ ଦେବାକୁ ପଡେ, ଷ୍ଟ୍ରେଚିଂ ଅଛି, ବାକି ବହୁତ ଜିନିଷ ଅଛି, ଅଧଘଣ୍ଟା ଦେଲା ପରେ ସେମାନଙ୍କୁ ୱାଲ୍ ପ୍ରାକ୍ଟିସ୍ ଅଛି।

0: ଭିଡ଼ ଫିଡ଼ ବହୁତ ଜିନିଷ ଅଛି, ଧୀରେ ଧୀରେ ୱାନ୍ ଆୱାର୍ ତାଙ୍କ ସେମାନଙ୍କୁ ଆମେ ଗେମ୍ ଖେଳିବା ଛାଡୁ, ଆଉ ଘଣ୍ଟେ ସେମାନଙ୍କୁ ଫିଜିକାଲ ଉପରେ ଆମେ ଧ୍ୟାନ ଦଉ।
1: ତାହେଲେ ସାର୍ ଏଇ ଯୋଉ ଅନ୍ୟାନ୍ୟ ଗେମ୍ ମାନଙ୍କର ଯେମିତି ଅଛି U14, U16, U18, ତ ବ୍ୟାଡମିଣ୍ଟନରେ ସେମିତି କିଛି ଅଛି କି?
0: ହଁ ମ୍ୟାଡମ୍, U9 ଠୁ ଆରମ୍ଭ କରି U17 ପିଲା ଭିତରେ ହିଁ ଆମେ ଟ୍ରେନିଂ ଦଉଛୁ, ଗାଇଡ୍ କରୁ, କିନ୍ତୁ ମୋର ସ୍ପେଶାଲି ଟାସ୍କ ହେଲା U16, U17 ପିଲାଙ୍କୁ ଆମେ ଟ୍ରେନିଂ ଦଉ, ଯାହାକି ସବୁଠୁ ଭଲ କ୍ୟାଟାଗରି U9, U10 ପିଲା ଯଦି ଆମେ ଦବୁ ସେ ଆଗକୁ କିଛି ଏଚିଭ୍ କରିପାରିବ। ଯଦି 17 ପାର ହେଇଯିବ ଟିକେ କଷ୍ଟ ହବ, ମାନେ ଆଉ ଥରେ ସେ କ୍ୱାଲିଫାଇ ହେବାକୁ ଟିକେ କଷ୍ଟ ହବ ଯେତେ ସିଲେକ୍ସନ ହେଇଯିବେ।
1: ସାର୍ ଯେହେତୁ ଆପଣ ଖେଳାଖେଳି କରନ୍ତି, ତ ଆପଣ ନିଜର ଫିଟନେସ ଉପରେ କେତେ ଗୁରୁତ୍ୱ ଦିଅନ୍ତି?
0: ଡେଫିନେଟଲି ମ୍ୟାଡମ୍, ଫିଟନେସ ତ ଜରୁରୀ ଅଛି, ଫିଟନେସ ହେଲେ ଆପଣ କୌଣସି ସ୍ପୋର୍ଟସ ବି ଖେଳିପାରିବେ ନାହିଁ। ଫିଟନେସ ଟା ଧ୍ୟାନ ଦିଆ, ମୁଁ ମଧ୍ୟ ନିଜକୁ ଟାଇମ୍ ଦେବାକୁ ପଡେ, କାହିଁକି ଗୋଟେ ଏଜ୍ ଏ କୋଚ୍ ଯଦି ମୁଁ କିଛି କାହାକୁ ଶିଖେଇବି ତ ମତେ ମଧ୍ୟ ନିଜକୁ ଫିଟ୍ ରଖିବାକୁ ପଡିବ, ଆଉ ମୁଁ ମଧ୍ୟ ସେ ଜିନିଷ ଯୋଉ ଜିନିଷ ଶିଖଉଛି ତାହେଲେ ମତେ ବି ପାର କରିକି ସେମାନଙ୍କୁ ଦେଖିବାକୁ ପଡେ। ଯିଏ ବି ଯାହାକୁ ବି ଶିଖେଇବି, ଯାହାକୁ ବି କୋଚିଂ ଦେବି, ସେ ଜିନିଷ ମୋ ଠାରୁ ସିଏ ଆଶା କରେ ଯେ ମୁଁ ବେଟର ଦେଖେଇଲେ ସିଏ ମୋ ଠାରୁ ବେଟର କିଛି ଶିଖିପାରିବ। ତ ସବୁବେଳେ ପ୍ରାୟୋରିଟି ରୁହେ ମୋର ହେଲ୍ଥ ଉପରେ, ଆଉ ଫିଟନେସ ଉପରେ ମୁଁ ମଧ୍ୟ ପ୍ରାୟୋରିଟି ରୁହେ। ଷ୍ଟେମିନା ଇଜ୍ ମୋଷ୍ଟ ନେସେସରୀ, ଏଇଥିପାଇଁ ଆମର ବ୍ୟାଡମିଣ୍ଟନ ପାଇଁ ବହୁତ ଷ୍ଟେମିନା ଦରକାର।
1: ସାର୍ ଆଗକୁ ଆପଣଙ୍କୁ ଆଉ କୋଉଠି ଖେଳିବାକୁ ଇଚ୍ଛା ଅଛି ଆଗକୁ, ମାନେ ଆପଣଙ୍କର ଡ୍ରିମ୍ କିଛି ଅଛି?
0: ଡ୍ରିମ୍ ଦେଖନ୍ତୁ ମ୍ୟାଡମ୍, ମୋର ଡ୍ରିମ୍ଟା ରହିଗଲା, ମୁଁ ଆକ୍ଚୁଆଲି ନ୍ୟାସନାଲ ଇଭେଣ୍ଟରେ ଭାଗ ନେବାର ଥିଲା, ସେତେବେଳେ ମୋର କିଛି ଅସୁବିଧା ଯୋଗୁଁ ମୁଁ ଭାଗ ନେଇପାରିଲି, କିନ୍ତୁ ମୋର ଗୋଟେ ସ୍ୱପ୍ନ ଅଛି ନ୍ୟାସନାଲ ଇଭେଣ୍ଟରେ ଭାଗ ନେବି, ଆଟଲିଷ୍ଟ ଥରେ ତ ନେବି, ସେ ହାରିବା ଜିତିବା ତ ମୋର ସେମିତି କିଛି ଇଏ ନାହିଁ, କିନ୍ତୁ ନ୍ୟାସନାଲ ଇଭେଣ୍ଟ ଭାଗ ନେବି, ଆଉ ମୋ ଆଗ ପିଢ଼ିକୁ ମୋର ଜଣେଇବି ମୁଁ ନ୍ୟାସନାଲରେ ପାର୍ଟିସିପେଟ କରିଥିଲି, ଏଇ ଜିନିଷ ମୋର ରହିଯାଇଛି ଭଏସ୍ଟା, ମାନେ ଭାବୁଛି ହେଇଯିବ ମୋର।
1: ତ ବର୍ତ୍ତମାନ ପର୍ଯ୍ୟନ୍ତ ତ ଆମେ ବ୍ୟାଡମିଣ୍ଟନକୁ ନେଇ କଥା ହଉଥିଲେ ସାର୍, ତ ଏବେ ମୁଁ ଆପଣଙ୍କୁ ପଚାରିବି, ମାନେ ଗୋଟେ ଜେନେରାଲି ଆମ ଜୀବନରେ ଖେଳର ମହତ୍ଵ କଣ ରହିଛି ସାର୍?
0: ଖେଳର ମହତ୍ଵ ତ ବହୁତ କିଛି ଅଛି, ଦୈନନ୍ଦିନ ଜୀବନରେ ଆଜି ଡେଟ୍ରେ ବହୁତ ଷ୍ଟ୍ରଗଲ୍ କରିବାକୁ ପଡୁଛି, ବହୁତ ଷ୍ଟ୍ରେସ୍ ଲାଇଫ୍ ଯାଉଛି। ଯଦି ଆମେ ଦିନକୁ ଆଟଲିଷ୍ଟ ଘଣ୍ଟାଟି ଖେଳିବା, ମୁଁ କୌଣସି ବ୍ୟାଡମିଣ୍ଟନ କହୁନି, କୌଣସି ଇଭେଣ୍ଟ ଯଦି ଆପଣ ଖେଳ ପ୍ରତି ଧ୍ୟାନ ଆପଣ ଘଣ୍ଟାଟି ବି ଖେଳିଲେ, ତ ମୁଁ ଭାବୁଛି ଆପଣ ଲାଇଫ୍ଟାକୁ ଟିକେ ଆଉ ଲଙ୍ଗ୍ ଯାଇପାରିବ, ଆଉ ଫିଟନେସ୍ ବି ରହିପାରିବେ। ବହୁତ ଦିନ ମୋ ଠାରେ ବହୁତ ସିନିୟର ଅଛନ୍ତି, ସେମାନେ ଦେଖିଛି ଏବେ ମଧ୍ୟ ବହୁତ ଆକ୍ଟିଭ ଅଛନ୍ତି କେବଳ ଖେଳ ପାଇଁ, ଆଉ ନିଜର ଯୋଉ ହେଲ୍ଥ କନସିୟସ ଅଛନ୍ତି ସେଇ ଯୋଉ ବିଷୟରେ ସେମାନେ ବହୁତ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି। ମୋର ସିନିୟର ଅଛନ୍ତି, ତାଙ୍କୁ ଦେଖୁଛି, ତାଙ୍କୁ ଦେଖି ମୁଁ ଇନ୍ସପାୟାର ହେଉଛି ଯେ ସେମାନେ ଯଦି ଏତେ ଆକ୍ଟିଭ ଷ୍ଟିଲ୍ ନାଉଛନ୍ତି, ତ ମୁଁ ମଧ୍ୟ ଆଗକୁ ରହିବା ମତେ ଖେଳଟାକୁ ବଜାୟ ରଖିବାକୁ ପଡିବ।
1: ତ ସାର୍ ଏମିତି କୋଉ କୋଉ ଗେମ୍ ଅଛି ଯୋଉଟା କି ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଅଲମ୍ପିକରେ, ପାରା ଅଲମ୍ପିକରେ ଏସବୁ ସ୍ଥାନ ପାଇନାହିଁ?
0: ବର୍ତ୍ତମାନ ତ ଅଲମ୍ପିକରେ ମ୍ୟାକ୍ସିମମ୍ ଗେମ୍ ତ ସ୍ଥାନ ପାଇଲାଣି, ଧୀରେ ଧୀରେ ପାଉଛି, ଆଗକୁ ମଧ୍ୟ ଆଶା କରୁଛି ଅଲମ୍ପିକରେ ଯାହା ଯାହା ବି ଅଛି ଖେଳ ଲୁଚି ରହିଛି ସେ ଜିନିଷ ଧୀରେ ଧୀରେ ଯୋଉ ଗଭର୍ଣ୍ଣମେଣ୍ଟ ଆମର ଯୋଉ ଟାଇପ୍ର ସ୍ପୋର୍ଟସକୁ ପ୍ରାୟୋରିଟି ଦେଉଛି, ମୁଁ ଭାବୁଛି ବହୁତ ଜିନିଷ ରହିଯାଇଛି, ତାକୁ ଧୀରେ ଧୀରେ ସେ ଆମେ ଦେଖିବାକୁ ପାଇବା ଯେ ଖେଳଟା ସେଇ ଅଲମ୍ପିକ ଆସନ ଡେଫିନେଟଲି ପାଇବେ। ମ୍ୟାଡମ୍
1: ସାର୍, ଆପଣ ଯେତେବେଳେ ବାହାରକୁ ଖେଳିବାକୁ ଯାଉଥିଲେ, ତ ସେଇ ସମୟର କିଛି ଗୋଟେ ସ୍ମୃତି ଆପଣଙ୍କର ଅଛି କି ଯୋଉଟା ଆପଣ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇବାକୁ ଚାହିଁବେ?
0: ଆମେ ଆକ୍ଚୁଆଲି ଗୋଟେ ସାଧାରଣ ଲୋକ, ମୁଁ ଦିନେ ଭୁବନେଶ୍ୱର ଯାଇଥିଲି କିଟ୍ ବ୍ୟାଗ୍ ଧରିକିନା, ମୋର ଯୋଉ କିଟ୍ ବ୍ୟାଗ୍ ବ୍ୟାଡମିଣ୍ଟର, ବସ୍ରେ ଲୋକ ଦେଖିଲା, ସାର୍ ଆପଣ କୋଉଠୁ ଆସିଛନ୍ତି? ଜଷ୍ଟ ଗୋଟେ କହିଲେ କି ଆପଣ ମୋତେ କୋରାପୁଟ ଜିଲ୍ଲା କୋଉଠୁ ଦେଖିଛି? ମୁଁ କହିଲି ଦେଖିଥିଲା ମୁଁ କୋରାପୁଟ ଜୟପୁରର, ମାନେ ମାଲକାନଗିରି ଆପଣ ବ୍ୟାଚ୍ରେ ଦେଖିଥିଲି ଆପଣ ଖେଳ ଗଲା, ମାନେ ସେ ଜିନିଷ ଏତେ ଖୁସି ଲାଗିଲା ମତେ, ଗୋଟେ ମାଲକାନଗିରିରେ ଦେଖିଛି ଖେଳ ଭୁବନେଶ୍ୱର ଲୋକଟା ମତେ, ଅନ୍ୟ କିଛି ନାହିଁ, ଅନ୍ୟ କେବଳ ଖେଳ ପାଇଁ ସେ ଜାଣିଲେ, ଆଉ ଖେଳ ପାଇଁ ବୋଲି ସେ ଭୁବନେଶ୍ୱର ପୁରା ଜାଗାରେ ମତେ ଚିହ୍ନି ପାରିଲେ, ଆଉ ସେ ଲେଗିରେ ମତେ ସେ ଥଣ୍ଡା ଫଣ୍ଡା ଦେଲେ, ବହୁତ ଖୁସି ଲାଗିଲା, ମାନେ ଭୁବନେଶ୍ୱର ପୁରା ଜାଗାରେ ମତେ ଯଦି କୋରାପୁଟ ଜୟପୁର ଯାଇଛି ମତେ ସେ ଚିହ୍ନି ପାରିଲେ, ସେ ମାଲକାନଗିରି କା ଘରକୁ ଆସିଥିଲେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଦେଖିଥିଲେ ମତେ, ସେଇଠି ପାଖାପାଖି ବର୍ଷ ଦୁଇ ବର୍ଷରେ ଭୁବନେଶ୍ୱର ଖେଳିବା ଯାଇଥିଲେ, ସେଇଠି ଦେଖି ଚିହ୍ନିକିନା ସେଇ ଜିନିଷ ପାଇଁ ମୁଁ କହୁଛି ଖେଳଟା ରେସ୍ପେକ୍ଟ ଆଣିଦିଏ ମଣିଷକୁ।
1: ତ ସାର୍, ବଡିକୁ ଫିଟ୍ ରଖିବା ପାଇଁ ଆମକୁ କେତେ ସବୁ ହାଇଜେନିକ ଜିନିଷ, ମାନେ ଯେମିତିକି ଖାଦ୍ୟକୁ କଣ ଗୁରୁତ୍ୱ ଦେବାକୁ ପଡିବ ସାର୍?
0: ଆପଣ ଜାଣିଥିବେ ଭଲ ଭାବେ ସ୍ମୋକିଂ, ଡ୍ରିଙ୍କିଂ ଏଇ ଜିନିଷ ତ ପୁରା ଆଭଏଡ୍ କରିବାକୁ ପଡିବ, ବାହାର ଯୋଉ ଅଛି ଫାଷ୍ଟଫୁଡ୍ ଯାକ ତାକୁ ମଧ୍ୟ ଆପଣ ଆଭଏଡ୍, ଯଦି ଖେଳ ପ୍ରତି ଆମେ କନସିୟସ ଅଛନ୍ତି ଖେଳ ପ୍ରତି ହେଲ୍ଥ ପ୍ରତି, ତ ପ୍ରାୟୋରିଟି ଦେବାକୁ ପଡିବ ଆପଣ ଫ୍ରୁଟ୍ସ ଉପରେ, ଆଉ ହାଇଜେନିକ ଖାଦ୍ୟ ଉପରେ, ଘରେ ଯାହା ବନାଉ ସେ ଖାଦ୍ୟ ଆପଣ ଯଦି ଠିକ୍ ରେଗୁଲାର ଖାଇବେ, ବାହାରେ ଯଦି ଏଭୋଡ଼ କରିବେ, ତ ଆପଣ ହେଲ୍ଥଟା ଡେଫିନେଟଲି ଠିକ୍ ରହିବ, କୌଣସି ଆଉ ସ୍ପୋର୍ଟସ ଉପରେ କୌଣସି ଇମ୍ପାକ୍ଟ ପଡ଼ିବନି। ଯଦି ସ୍ପୋର୍ଟସ ଲାଇନ୍ ଯାଉଛନ୍ତି ଆପଣ ଏଇ କେତେଟା ଜିନିଷକୁ ବହୁତ ଦୂର ରହିବାକୁ ପଡିବ, ଆପଣ ରହିଲା ତବାକୁ, ଏଇ ଯୋଉ ପାନ ପଡ଼ିବ, ଏଇସବୁ ଆପଣ ଟିକେ ଦୂର ରହିବାକୁ ପଡିବ।
1: ସାର୍, ଏ ଯେ କୋଚ୍ ଆପଣ ବହୁତ ପିଲାମାନଙ୍କୁ ଟ୍ରେନ୍ କରାନ୍ତି, ତ କେବେ କୌଣସି ପିଲାମାନଙ୍କର ଅଭିଭାବକ ତରଫରୁ ଆପଣଙ୍କୁ କିଛି ଅଭିଯୋଗ ଆସିଛି କି, ମାନେ ପାଠ ପଢୁନି ପିଲା ଖାଲି ଖେଳିବା ପାଇଁ କହୁଛି, ଏମିତି କିଛି ଅଭିଯୋଗ ଆସିଛି କି?
0: ଆସିଛି ମ୍ୟାଡମ୍, କିଛି ଦିନ ପରେ ଗୋଟେ ପ୍ୟାରେଣ୍ଟସ ମତେ ଫୋନ୍ କଲେ, ଆଜ୍ଞା 4 ହେଲେ ସେ ପଳାଉଛି, 7 ପର୍ଯ୍ୟନ୍ତ ସେ ଷ୍ଟାଡିୟମରେ ଥାଉଛି, ଏମିତି ହେଲେ ପଢାପଢି ହେଇଯିବ। ମୁଁ ତାଙ୍କୁ କହିଲି ମ୍ୟାଡମ୍ ଘଣ୍ଟାଟି ଖେଳିବା ନେସେସରୀ ଲାଇଫ୍ରେ, ପିଲାମାନେ କେବେ କେବେ ଛୁଟି ଦିନ ଘଣ୍ଟା ଦେଢ଼ ଘଣ୍ଟା ରହିଯାନ୍ତି, ଆପଣ ଯଦି ସେଇ ଜିନିଷକୁ ଏଭଏଡ୍ କରିଦେବେ, ପୁଣି ଖାଲି ଏଜୁକେସନ ଉପରେ ପଠେଇବେ, ପିଲା ଟିକେ ମାଇଣ୍ଡ ଷ୍ଟ୍ରେସ୍ ହବ, ପିଲା ଘଣ୍ଟା ଦେଢ଼ ଘଣ୍ଟା ଖେଳେ। ବ୍ୟାଡମିଣ୍ଟନଟାକୁ ଗୋଟେ ବହୁତ ଜେଣ୍ଟଲ ଗେମ୍ଟା କୁହନ୍ତି, ସେଠି କୌଣସି ମିସିପ୍ ନାହିଁ, ଆରାମସେ 2-4 ଜଣ

0: ବ୍ୟାଡମିଣ୍ଟନ ଖେଳୁଛି ମାନେ ପ୍ୟାରେଣ୍ଟସ୍ ମାନେ ଏତେ କମ୍ପ୍ଲେନ୍ ଦିଅନ୍ତି ନାହିଁ। ମୁଁ ସମସ୍ତ ଅଭିଭାବକ ରିକ୍ୱେଷ୍ଟ କରୁଛି ଖେଳକୁ କୌଣସି ମାନେ ଛୁଆକୁ ବନ୍ଦ କରନ୍ତୁ ନାହିଁ, ଖେଳିବାକୁ ଦିଅନ୍ତୁ। ଯଦି ତାର ଯଦି ଖେଳ ପ୍ରତି ଧ୍ୟାନ ଅଛି, ଘଣ୍ଟାଟି ଖେଳୁ, ଦେଢ଼ ଘଣ୍ଟା ଖେଳୁ, ଦୁଇ ଘଣ୍ଟା ଖେଳୁ, ଏଜୁକେସନ୍ ବି ଦରକାର ଲାଇଫ୍ରେ, ପାଠ ପଢା ବି ଦରକାର, ପାଠ ବି ପଢୁ। ଘଣ୍ଟାଟି ଯଦି ଖେଳିବ ସେ ଦିନକୁ ଯଦି ଘଣ୍ଟାଟି ଖେଳୁ, ତା ମାଇଣ୍ଡଟା ବି ସାର୍ପ ରହିବ, ଆକ୍ଟିଭ୍ ରହିବ। ଆଉ ଯଦି ସେ ଖେଳରେ ଭଲ ଏଚିଭ୍ କରୁଛି, ତାକୁ ଚାନ୍ସ ଦିଅନ୍ତୁ, ବାହାର ଖେଳିବାକୁ ଦିଅନ୍ତୁ। ଏବେ ମୁଁ ମୋ ଏକଦମ କଟପଟର ପିଲାମାନେ ଟୋଟାଲି ବାହାର କରୁନଥିଲେ, ବର୍ତ୍ତମାନ ମୁଁ ଜଏନ୍ କଲା ପରେ ସେମାନେ କୋରାପୁଟ ଆସୁଛନ୍ତି, ପୁଣି ସେମାନେ ଯିବା ଆସି ଭୁବନେଶ୍ୱର ଯିବା ରେଡି ହେଇଛନ୍ତି, ବାହାରିଛନ୍ତି। ତ କୋରାପୁଟ ବହୁତ ଆପ୍ରିସିଏଟ୍ ସେମାନେ ପାଉଛନ୍ତି, ପାଠ ବି ପଢୁଛନ୍ତି, ଭଲ ପାଠ ପଢୁଛନ୍ତି ପିଲାମାନେ। ଯେତିକି ଜଣ ମୁଁ କ୍ୱାଲିଫାଇ ହେଇଛନ୍ତି ମୋର ସିଲେକ୍ସନରେ, ସେମାନେ ଭଲ ସ୍କୁଲରେ ନାଁ ବି କମୁଛନ୍ତି। ତାଙ୍କ ପ୍ୟାରେଣ୍ଟସ୍ ତାଙ୍କ ସ୍କୁଲରେ ମଧ୍ୟ ମୁଁ ତାଙ୍କୁ କଥା ହେଲି, ଏମିତି ବାହାରେ ଯିବା ମନା କରୁଥିଲେ, ସେ ଏବେ ବାହାରେ ଖେଳୁଛନ୍ତି, କୋରାପୁଟ ଆସି ଖେଳିଦେଲେ, ପୁଣି ନବରଙ୍ଗପୁର ଯିବେ ଖେଳିବେ। ମୋର କହିବା ଅନ୍ତରେ ସୁବିଧା ଦେଖି ପିଲାମାନଙ୍କୁ ଘଣ୍ଟାଟେ ଦେଢ଼ ଘଣ୍ଟା ଖେଳିବା ଛାଡ଼ନ୍ତୁ, ମୋ ଥିଙ୍କିଙ୍ଗ ଅନୁସାରେ କିଛି ପ୍ରୋବ୍ଲେମ ହବା କଥା ନାହିଁ, ହଉ ନାହିଁ ମଧ୍ୟ, ମୋତେ ବହୁତ ଜିନିଷ ଦେଖି ସାରିଲେଣି।
1: ଯୋଉ ପିଲାମାନେ ଖେଳା ଖେଳି କରନ୍ତି ନାହିଁ, ତ ସେମାନଙ୍କ ଭିତରେ ଗୋଟେ ମାନ୍ଦାପଣ ଦେଖାଯାଏ, ଆଳସ୍ୟପଣ ଦେଖାଯାଏ। ଆଉ ଯୋଉ ପିଲାମାନେ ଖେଳା ଖେଳି କରିଥାନ୍ତି, ସେମାନଙ୍କ ଭିତରେ ବହୁତ ଗୁଡ଼ିଏ ଗୁଣର ବିକାଶ ହେଇଥାଏ। ଆପଣ ଆପଣଙ୍କର ଛୁଆମାନଙ୍କ ଭିତରେ କଣ କଣ ଦେଖନ୍ତି?
0: ଡିସିପ୍ଲିନ୍ ରହିଲା, ଗୋଟେ ଟାଇମ୍ ସେଡ୍ୟୁଲ୍ଟା ରହିଲା, ତାଙ୍କ ହାତରେ ଏତେ ଆକ୍ଟିଭ୍ ରହନ୍ତି, ଯେ ସ୍ପୋର୍ଟସରେ ରୁହେ, ସବୁବେଳେ ଆକ୍ଟିଭ୍ ରୁହେ। ଆଉ ସ୍ପୋର୍ଟସ ନକରି ଯେ ପାଠପଢା ରୁହେ, ପାଠ ପଢେ ଭଲେ, କିନ୍ତୁ ମୋ ଷ୍ଟୁଡେଣ୍ଟଟା ଆକ୍ଟିଭ୍ ରୁହେ, ପାଠରେ ବି ଭଲ ରୁହେ, ଆଉ ସେ ଏଭ୍ରିଥିଙ୍ଗରେ ସେ ପୁରା ସ୍ମାର୍ଟ ରୁହେ। ଆଉ ଯିଏ ପାଠ ପଢିଲେ ସେ କେବଳ ଟିକେ ଏଜୁକେସନ ଲାଇନ୍ ଧରିକି ବହୁତ ମାନେ ଶାନ୍ତ ଶିଷ୍ଟ, ଆଜି ଡେଟ୍ରେ ଶାନ୍ତ ଶିଷ୍ଟ ରହିଲେ ବି ବହୁତ କଷ୍ଟ, ଟିକେ ଆକ୍ଟିଭ୍ ରହିବାକୁ ପଡିବ। ନିଏ ସ୍ପୋର୍ଟସ ଖେଳେବେ ସେ ଟିକେ ଆକ୍ଟିଭ୍ ହୋଇଯାଏ, ତ ସ୍ପୋର୍ଟସଟା ନେସେସରି ଗୋଟେ ପିଲାକୁ ପାଠ ପଢିଲେ ମଧ୍ୟ ତାଙ୍କ ସ୍ପୋର୍ଟସ ଆଟଲିଷ୍ଟ କୌଣସି ଖେଳରେ ବି ଟିକେ ରହିଲେ ପିଲାଟା ବହୁତ ଆକ୍ଟିଭ୍ ରହିବ। ଏବେର ଯୁବକ ସେ ଯୋଉ ଯୋଉ ମାନେ ରଙ୍ଗ ୱେରେ ଯାଉଛନ୍ତି, ବଡ ରିକ୍ୱେଷ୍ଟ ସେମାନଙ୍କୁ, ମାନେ ଖେଳ ପ୍ରତି ଧ୍ୟାନ ଦିଅନ୍ତୁ କି ଯାହା ବି ଅନ୍ୟ ରାସ୍ତାରେ ଯାଉଛନ୍ତି, ସେ ରାସ୍ତାକୁ ଟିକେ କାଇଣ୍ଡଲି ସମସ୍ତେ ଦୟାକରି ବନ୍ଦ କରନ୍ତୁ। ଜୟପୁର ହଉ, କୋରାପୁଟ ହଉ, ମୁଁ ବହୁତ ଜାଗା ଦେଖିଲିଣି ଯୁବପିଢ଼ି ବହୁତ ଖରାପ ରାସ୍ତା ଗଲେଣି। ତ ସେମାନଙ୍କୁ ଗୋଟେ ଅନୁରୋଧ ମୋର, ସେମାନେ ଖେଳ ଆଡେ ଦିଅନ୍ତୁ, ସନ୍ଧ୍ୟା ହେଲେ ଖେଳ, ସକାଳେ ଖେଳନ୍ତୁ, ଧୀରେ ଧୀରେ ଆପେ ଆପେ ସେ ଯୋଉ ମନ୍ଦ ଅଭ୍ୟାସ ସବୁ ବନ୍ଦ ହେଇଯିବ। ଆପଣ ଥରେ ଖେଳିକି ଆରମ୍ଭ କରନ୍ତୁ, ଦେଖନ୍ତୁ ସବୁ ଯେତିକି ଆପଣ ସେ ଧୀରେ ଧୀରେ ସବୁ ବନ୍ଦ ହେଇଯିବ, ଆପଣ ଖେଳ ପ୍ରତି ଧ୍ୟାନ ଯିବ, ଧୀରେ ଧୀରେ ଆପଣ ଯେତିକି ସବୁ ରଙ୍ଗ ଆକ୍ଟିଭିଟି ସବୁ ବନ୍ଦ ହେଇଯିବ, ଆପଣ ସନ୍ଧ୍ୟା ହେଲେ ସକାଳେ ଖେଳିବା ଇଚ୍ଛା ଲାଗିବ, ଥରେ ଖେଳ ଷ୍ଟାର୍ଟ କରନ୍ତୁ, ସବୁ କିଛି ଧୀରେ ଧୀରେ ଠିକ ହେଇଯିବ।
1: କୋଟପାଡ଼ରେ ଆପଣ କୋଚ୍ ଭଳି କାମ କରନ୍ତି, ତ ଜୟପୁର ପାଇଁ ଆପଣଙ୍କର କିଛି କରିବାର ଉଦ୍ଦେଶ୍ୟ ଅଛି?
0: ମୁଁ ତ କୋଟପାଡ଼ରେ 40-50 ପିଲାକୁ ଟ୍ରେନିଂ ଦେଉଛି, ଆଉ ବହୁତ ବଢିଆ ବଢିଆ ପିଲା ଅଛନ୍ତି କୋଟପାଡ଼ରେ, କିନ୍ତୁ ଦୁଃଖ ଲାଗୁଛି ସେଇଠି ଯୋଉ ପିଲାମାନେ ଦେଖିଲା ବେଳକୁ ଜୟପୁରରେ ଆମ ପରେ କେବଳ ଗୋଟେ ପିଢି ହିଁ ବ୍ୟାଡମିଣ୍ଟନ ଖେଳୁଛନ୍ତି, ତାପରେ ଅନ୍ୟ ପିଢି ଯାକେ ବ୍ୟାଡମିଣ୍ଟନ ଖେଳୁନାହାନ୍ତି, କାହିଁକି ଟୋଟାଲି ସ୍କୋପ୍ ନାହିଁ ମ୍ୟାଡମ୍। ଜୟପୁରରେ ଗୋଟେ ଇଣ୍ଡଷ୍ଟ୍ରି ଅଛି ଯୋଉଟାକି ବନ୍ଦ ହେଇଛି, ମୁନସିପାଲ ଚାର୍ଜ ରଖିଛି, ଆମେ ଡିଏସଓଙ୍କୁ ରିକ୍ୱେଷ୍ଟ କରୁ ସେଇଟା ହ୍ୟାଣ୍ଡ ଓଭର ନେଇକିନା କିଛି କଲେ ଜୟପୁରରେ ମଧ୍ୟ ପିଲାମାନେ ବହୁତ କୃତଜ୍ଞ ହେଇଥାନ୍ତେ, ଆଉ ଆମେ ମଧ୍ୟ ଶିଖିବାକୁ କିଛି ସୁଯୋଗ ପାଇଥାନ୍ତୁ। ସେ ଜିନିଷ ମୁଁ ସରକାରଙ୍କୁ ରିକ୍ୱେଷ୍ଟ କରୁଛି, ସେ କଲେକ୍ଟର ସାର୍କୁ, ତ ମେ ବି ଯଦି କରନ୍ତି ତ ଆମେ ବହୁତ ବଡ ଅପରଚୁନିଟି ପାଇଥାନ୍ତୁ ଜୟପୁର ପିଲାକୁ ଶିକ୍ଷା ଦେବା ପାଇଁ।
1: ଯେତେବେଳେ ଛୋଟ ଛୋଟ ଗାଁ ମାନଙ୍କରେ ଏଇ ପିଲାମାନେ ଅପରଚୁନିଟି ପାଇପାରୁଛନ୍ତି, ତ ଏମିତି ବଡ଼ ଟାଉନରେ ଅସୁବିଧା କଣ ରହୁଛି ସାର୍?
0: ବହୁତ ଥର ମୁଁ କଲେକ୍ଟର ସାର୍କୁ ଆମେ ଲେଖିସାରିଛୁ ଯେ ସାର୍ ଏଇ ଯୋଉ ଇଣ୍ଡଷ୍ଟ୍ରି ବନ୍ଦ ପଡିଛି, ତାକୁ ଡିଷ୍ଟ୍ରିକ୍ଟ ସ୍ପୋର୍ଟସ ଅଫିସରଙ୍କୁ ହ୍ୟାଣ୍ଡ ଓଭର କରନ୍ତୁ, ଯାହାଦ୍ୱାରା ବହୁତ କିଛି ଭଲ ମେଣ୍ଟେନ୍ସ କରୁଛନ୍ତି ଆମ କୋରାପୁଟ ଡିଷ୍ଟ୍ରିକ୍ଟ ସ୍ପୋର୍ଟସ ଅଫିସର। କିନ୍ତୁ ସେଇ ଜିନିଷ ଦୁଃଖ ଲାଗୁଛି ଯେ ଜୟପୁରରେ ଗୋଟେ ଇଣ୍ଡଷ୍ଟ୍ରି ଥାଇକି ମଧ୍ୟ ତାକୁ ଅପରେଟିଂ ହଉନି, ଆଉ ଏଠାରୁ ପିଲାମାନେ ସୁଯୋଗ ପାଉନାହାନ୍ତି। ବହୁତ ପିଲା ବି ଚେଷ୍ଟା କରୁଛନ୍ତି ତା ପାଇଁ ଯେ କିଛି ରନିଂ ହଉ, ଗ୍ରାସରୁଟ୍ ପିଲାମାନେ ଛୋଟ ଛୋଟ ପିଲା ଅଛନ୍ତି, ସେମାନେ କିଛି ଶିକ୍ଷା ପାଆନ୍ତୁ। ମୋ ଠାରୁ ବି ବେଟର ପିଲା ଅଛନ୍ତି, ମୁଁ କହୁନି ଯୋଗୁଁ, ବହୁତ ପିଲା ଅଛନ୍ତି କିନ୍ତୁ ସୁଯୋଗ ପାଉନାହାନ୍ତି, ଯୋଉଥିପାଇଁ ଆମେ ଆଜି ଡେଟ୍ରେ ନାଁ କମିଛୁ। ସେ ଜିନିଷ ଆମେ ଛାଡ଼ିପାରୁନେ, ବଞ୍ଚିଥିଲା ପର୍ଯ୍ୟନ୍ତ ଆମେ ବ୍ୟାଡମିଣ୍ଟନ ପାଇଁ ଫାଇଟ୍ କରିବୁ, ଆଉ କଲେକ୍ଟରଙ୍କୁ ସାର୍କୁ ବାରମ୍ବାର ରିକ୍ୱେଷ୍ଟ କରିବୁ ସେ ଜିନିଷକୁ ଯଥାଶୀଘ୍ର ଡିଷ୍ଟ୍ରିକ୍ ସ୍ପୋର୍ଟସ ଅଫିସର ହ୍ୟାଣ୍ଡ ଓଭର କରାଯାଉ, ଆଉ ତାକୁ ଅପରେଟିଂ କଣ୍ଡିସନ ଅଣାଯାଉ, ଯାହାଦ୍ୱାରା କି ଜୟପୁର ପିଲା ଆଗକୁ ବଢ଼ନ୍ତୁ, ସେଇଥିପାଇଁ ଆମେ ଫାଇଟ୍ ବି କରୁଥିବୁ।
1: ଆମେ ମଧ୍ୟ ଅନୁରୋଧ କରିବୁ ସାର୍, ଯେଉଁମାନେ ସ୍କୋପ୍ ପାଇପାରୁନାହାନ୍ତି ସରକାରଙ୍କ ତରଫରୁ ହଉ କିମ୍ବା ଜନସାଧାରଣଙ୍କ ତରଫରୁ ହଉ, କୋଉ ପ୍ରକାର ହେଲେ ପିଲାମାନେ ଆଗକୁ ଯାଆନ୍ତୁ। ବହୁତ ବହୁତ ଧନ୍ୟବାଦ ସାର୍।
0: ଧନ୍ୟବାଦ।

ବର୍ତ୍ତମାନ ଖେଳ ପରିକ୍ରମା। ଦୁଇ ଅଲମ୍ପିକ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ପ୍ରତିଯୋଗିତାକୁ ଫେରିବେ। ଏହି ପୂର୍ବ ବିଶ୍ୱ ବିଜେତା ଜାଭେଲିନ୍ ଫିଙ୍ଗାଳି ଚଳିତ ମାସ 19 ତାରିଖରେ ହେବାକୁ ଥିବା ଦୋହା ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିବେ। ସମ୍ପ୍ରତି ସ୍ୱିଜରଲ୍ୟାଣ୍ଡରେ ଅଭ୍ୟାସ କରୁଥିବା ନୀରଜ 2025 ବିଶ୍ୱ ଚାମ୍ପିୟନ୍ସିପ୍ ପରେ ଆଉ ପ୍ରତିଯୋଗିତାକୁ ଓହ୍ଲାଇ ନାହାନ୍ତି। ସେ ପିଠି ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକୁଳିବାକୁ କିଛିଦିନ ପ୍ରତିଯୋଗିତାରୁ ଦୂରେଇ ରହିଥିଲେ। ଆହତଜନିତ କାରଣରୁ ନୀରଜଙ୍କୁ ଆଗାମୀ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଲାଗି ରବିବାର ଘୋଷିତ ଭାରତୀୟ ଦଳରେ ସର୍ତ୍ତମୂଳକ ଭାବେ ସ୍ଥାନ ମିଳିଛି। ଦଳରେ ସ୍ଥାନ ପକ୍କା କରିବାକୁ ହେଲେ ତାଙ୍କୁ ଭାରତୀୟ ଦୌଡ଼କୁଦ ଦ୍ୱାରା ରଖାଯାଇଥିବା ଯୋଗ୍ୟତା ମାନଦଣ୍ଡ 82.61 meter ଜାଭେଲିନ୍ ଫିଙ୍ଗିବାକୁ ପଡ଼ିବ। ଗ୍ଲାସ୍ଗୋ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦଳରେ 3 ଜଣ ଜାଭେଲିନ୍ ଫିଙ୍ଗାଳିକୁ ସ୍ଥାନ ମିଳିଛି। ନୀରଜଙ୍କ ବାଦ ଦଳରେ ସ୍ଥାନ ପାଇଥିବା ରୋହିତ ଯାଦବ ଓ ଜସବୀର ଇଣ୍ଡିଆନ୍ ଆଥଲେଟିକ୍ ସିରିଜ୍ 9ରେ ମାନଦଣ୍ଡ ପୂରଣ କରିଥିଲେ। ଭାରତୀୟ ମହିଳା ହକି ଦଳ ଚାଲିଥିବା FIH ନେସନ୍ସ କପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ପୁଲ୍ ଏ ମ୍ୟାଚ୍ରେ ଭାରତ 3-2 goalsରେ ଆମେରିକାକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଆମେରିକା ଚମତ୍କାର ଆରମ୍ଭ କରିଥିଲା। 4th minute ଆସ୍ଲେ ସେସାଙ୍କ ଗୋଲ୍ରେ ଆମେରିକା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର 3 minute ପରେ ଆମେରିକାକୁ ମିଳିଥିଲା ପେନାଲ୍ଟି କର୍ଣ୍ଣରକୁ ମାଜଲିମ୍ ଜିମର 7 minute ଗୋଲ୍ରେ ପରିଣତ କରି ଭାରତକୁ ଚାପରେ ରଖିଥିଲେ। ହେଲେ ପ୍ରଥମ କ୍ୱାର୍ଟରରେ 0-2 ପଛୁଆ ଥିବା ଭାରତ ଦ୍ୱିତୀୟ କ୍ୱାର୍ଟରରେ ଆକ୍ରମଣାତ୍ମକ ଖେଳ ଖେଳି ପ୍ରତ୍ୟାବର୍ତ୍ତନ କରିଥିଲା। ଏହାର ଫଳ ଦଳକୁ 17th minute ମିଳିଥିଲା। 17th minute ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରରୁ ଡ୍ରାଗ୍ ଫ୍ଲିକର ଦୀପିକା ଗୋଲ୍ରେ ପରିଣତ କରି ସ୍ଥିତି 1-2 କରିଥିଲେ। 24th minute ଆଉ ଏକ ପେନାଲ୍ଟିରେ କର୍ଣ୍ଣରକୁ ଦୀପିକା ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ସ୍ଥିତି 2-2 ସମାନ ସ୍ତରକୁ ଆଣିଥିଲେ। ଏହାର 4 minute ପରେ ନବନୀତ କୌର ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ୍ 3-2 ଭାରତ ପକ୍ଷରେ ରଖିଥିଲେ। ପରବର୍ତ୍ତୀ 2 quarters ଗୋଲ୍ 0-0 ଶେଷ ହେବାରୁ ଭାରତ 3-2 ବିଜୟ ମୁଣ୍ଡି ମାରିଥିଲା। ଦୀପିକାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତୁର୍କୀର ଆଣ୍ଡାଲାଠାରେ ଆୟୋଜିତ ତୀରନ୍ଦାଜୀ ବିଶ୍ୱକପ୍ Stage 3 ଭାରତର ଧୀରଜ ବୋମାଦାବ୍ରା ଡବଲ୍ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି। ସେ ପୁରୁଷ ବ୍ୟକ୍ତିଗତ ରିକର୍ଭ ଏବଂ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଏହି ପଦକ ହାସଲ କରିଛନ୍ତି। ଅନ୍ତିମ ଦିବସରେ ଧୀରଜ ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ୍ରେ ସେ 6-4 ପ୍ୟାରିସ୍ ଅଲମ୍ପିକ୍ ପଦକ ବିଜେତା ଦକ୍ଷିଣ କୋରିଆର ଲିଉ ସିଓକୋଙ୍କୁ ପରାସ୍ତ କରିଥିଲେ। ଧୀରଜ ତୃତୀୟ ଭାରତୀୟ ପୁରୁଷ ଭାବେ ରିକର୍ଭ ଇଭେଣ୍ଟରେ ବିଶ୍ୱକପ୍ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଚଳିତ ମହିଳା T20 ବିଶ୍ୱକପ୍ରେ ଭାରତ ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି। ଗ୍ରୁପ୍ 1ରେ ଏହି ମ୍ୟାଚ୍ରେ ଦଳ 64 runs ବିଜୟୀ ହେବା ସହ ପୂର୍ଣ୍ଣ 2 points ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି 6 wickets ବିନିମୟରେ 170 runs ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ 17 overs 106 runs କରି ଅଲ୍ଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା ଓ ଶ୍ରୀ ଚରଣୀଙ୍କ ସ୍ପିନ୍ ଯାଦୁରେ ପାକିସ୍ତାନ ଧରାଶାୟୀ ହୋଇଥିଲା। ଢାକାରେ ଆୟୋଜିତ IHF କନିଷ୍ଠ ପୁରୁଷ ଟ୍ରଫିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସ୍ୱସ୍ତିକ ମହାପ୍ରସାଦ ପତି ସାମିଲ ରହିଥିଲେ। ଦଳକୁ ଜିତାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଓଡ଼ିଶା ରାଜ୍ୟ କ୍ୟାରାଟେ ଡୋ ସଂଘ ପକ୍ଷରୁ ଜାତୀୟ ଉପକନିଷ୍ଠ କନିଷ୍ଠ ଓ କ୍ୟାଡେଟ୍ କ୍ୟାରାଟେ ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଶା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡେରାଡୁନ୍ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ 42 ଓଡ଼ିଶା ଦଳ ଭାଗ ନେଇଥିଲେ। ଓଡ଼ିଶା ପ୍ରତିଯୋଗୀ ମୋଟ 32 ପଦକ ଜିତିଥିଲେ। ସେଥିରୁ 12 ସ୍ୱର୍ଣ୍ଣ 4 ରୌପ୍ୟ ଓ 16 ବ୍ରୋଞ୍ଜ ପଦକ ରହିଥିଲା। ସଂଘର ସମ୍ପାଦକ ଡକ୍ଟର ଗୌରୀ ମହାନ୍ତି, ସଭାପତି ଡକ୍ଟର ହରିପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ କାଳୀପ୍ରସାଦ ନନ୍ଦ, ସନତ ନାୟକ, ପ୍ରଦୀପ ସରକାର ପ୍ରମୁଖ ଓଡ଼ିଶା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଭାରତୀୟ ଆଥଲେଟ୍ ପାରୁଲ ଚୌଧୁରୀ ଗୋଟିଏ ଗୁଳିରେ 2 ଶିକାର କରିଛନ୍ତି। ଫ୍ରାନ୍ସର ନିସ୍ଠାରେ ଅନୁଷ୍ଠିତ ମିଟିଂ ନିକାୟା ପ୍ରତିଯୋଗିତାରେ ନୂଆ ଜାତୀୟ ରେକର୍ଡ ସହିତ ସେ ଚଳିତ ବର୍ଷର ଏସିଆ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିନେଇଛନ୍ତି।

ଓଡ଼ିଶା ମହିଳା ଫୁଟବଲ ଲିଗ୍ର ଫାଇନାଲରେ ନିତା ଫୁଟବଲ ଏକାଡେମୀ ବିଜେତା ହୋଇଥିବା ବେଳେ ଓଡ଼ିଶା ପୁଲିସ ଉପବିଜେତା ହୋଇଛି। ନିତା ଏକାଡେମୀ 2-0 ଗୋଲ୍ରେ ଆଳି ମହିଳା ଫୁଟବଲ କ୍ଲବକୁ ଏବଂ ଓଡ଼ିଶା ପୁଲିସ 6-1 ଗୋଲ୍ରେ ସ୍ପୋର୍ଟସ୍ ଓଡ଼ିଶାକୁ ପରାସ୍ତ।

ଏ ଥିଲା ଏ ମାସର କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ପୁଣି ଭେଟିବା ଆଗାମୀ ଏକ ଅଧ୍ୟାୟରେ। ସେଥିପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।

ମାସିକ ଖେଳ ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଶୁଣୁଥିଲେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ତାଲ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଆଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତିକାର ଆନନ୍ଦ ବକ୍ସି। ସଙ୍ଗୀତରେ ସଜେଇଛନ୍ତି ଏ ଆର୍ ରେହମାନ।

ଗୀତଟି ଶୁଣୁଥିଲେ ତୁମ୍ସା ନେହିଁ ଦେଖା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଥିଲେ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ, ଗୀତିକାର ସମୀର, ସଙ୍ଗୀତକାର ନଦୀମ ଶ୍ରବଣ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କୁଛ କୁଛ ହୋତା ହେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆଶିକି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ଆଶିକି।

ପ୍ରଚାରକଲୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଯ୍ୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମ କଣ୍ଠଶିଳ୍ପୀ ବସନ୍ତ ମହାନ୍ତି, ଗୀତିକାର ବିନୋଦିନୀ ଦେବୀ।

ଗୀତଟିକୁ କଣ୍ଠଦାନ କରିଥିଲେ ଜୁବିନ ନୋଟିଆଲ ଏବଂ ପାୟଲ ଦେବ। ଗୀତିକାର ଥିଲେ ଏଏମ୍ ତୁରାଜ। ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଆଶ୍ଚର୍ଯ୍ୟ। ଗୀତିକାର ଅମଜାଦ ନଦୀମ।

0: ଫଳ ପାଚିବା ସମୟରେ ଜଳସେଚନ କମ୍ କିମ୍ବା ବନ୍ଦ କରିବା ଦରକାର, ନଚେତ ଫଳ ଫାଟିବା ସହିତ ଫଳର ମାନ କମିଯାଏ। ଅମଳ, ଏଥିପାଇଁ ମଞ୍ଜି ଲଗାଇବାର 90-120 ଦିନ ମଧ୍ୟରେ ଫଳ ଅମଳ କରାଯାଏ। ଫଳରେ ମାଟିରେ ଲାଗିଥିବା ଅଂଶଟିର ରଙ୍ଗ ଧଳାରୁ ହଳଦିଆ ବା ଘିଅ ରଙ୍ଗ ହେଲେ, ଆଙ୍ଗୁଠିରେ ବାଡ଼େଇଲେ ଫମ୍ପା ଶବ୍ଦ ହେଲେ ଏବଂ ଢେଣ୍ଡି ଶୁଖିଗଲେ ଫଳ ପାଚିବାର ଜଣାଯାଏ। ଫୁଲ ଫୁଟିବାର 30-40 ଦିନ ମଧ୍ୟରେ ଫଳ ପାଚିଯାଏ। ଅମଳର ଗୋଟିଏ ସପ୍ତାହ ପୂର୍ବରୁ ଜଳସେଚନ ବନ୍ଦ କରିବା ଉଚିତ। ଏକର ପ୍ରତି 100-250 କ୍ୱିଣ୍ଟାଲ ଫଳ ଅମଳ ହୋଇଥାଏ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ ଗୋଟାଏ 20 ମିନିଟ୍ ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଶ୍ରୋତା ଭଉଣୀ, ଆଜିର ପବିତ୍ର ତିଥିରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମରେ ଆମେ ଦୁହେଁ। ଆଜିର ଉପସ୍ଥାପନାରେ ମୁଁ ପ୍ରିୟଦର୍ଶିନୀ
1: ଆଉ ମୁଁ ବିଜୟଲକ୍ଷ୍ମୀ।
0: ନମସ୍କାର।

0: ଆମ ଓଡ଼ିଶା ହେଉଛି ପର୍ବପର୍ବାଣୀର ରାଜ୍ୟ। ଏଠାରେ ବାର ମାସରେ ତେର ପର୍ବ ଖୁବ୍ ଆଡ଼ମ୍ବରରେ ପାଳନ କରାଯାଏ, ଆଉ ପ୍ରତ୍ୟେକ ପର୍ବର ଏକ ନିଜସ୍ୱ ସ୍ୱତନ୍ତ୍ରତା ମଧ୍ୟ ରହିଛି। ସେହିଭଳି ଭଉଣୀ, ଆଜିର ପବିତ୍ର ଦିନରେ ଆମେ ପାଳନ କରୁଛେ ବସୁମତୀ ସ୍ନାନ ବା ମହାଲକ୍ଷ୍ମୀ ସ୍ନାନ।
1: ଓଡ଼ିଶା ହେଉଛି ବାର ମାସରେ ତେର ପର୍ବର ରାଜ୍ୟ। ଏଠାରେ ପ୍ରତ୍ୟେକ ପର୍ବ ପଛରେ ପ୍ରକୃତି, ସଂସ୍କୃତି ଏବଂ ମାନବ ଜୀବନର ଏକ ଗଭୀର ସମ୍ପର୍କ ରହିଥାଏ। ସେହିଭଳି ଏକ ଅନନ୍ୟ ଗଣପର୍ବ ହେଉଛି ରଜ। ରଜ ପର୍ବ ମୁଖ୍ୟତଃ ନାରୀତ୍ୱ ଏବଂ ମା ଧରିତ୍ରୀଙ୍କୁ ସମ୍ମାନ ଜଣାଇବାର ପର୍ବ।
0: ଜ୍ୟୈଷ୍ଠ ମାସର ଶେଷ ଏବଂ ଆଷାଢ଼ ମାସର ପ୍ରାରମ୍ଭରେ ଏହି ପର୍ବ ପାଳିତ ହୁଏ। ବିଶ୍ୱାସ କରାଯାଏ ଯେ ଏହି ସମୟରେ ମା ପୃଥିବୀ ରଜସ୍ୱାଳା ହୁଅନ୍ତି। ରଜ ପର୍ବ ମୁଖ୍ୟତଃ ଚାରି ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନଟି ହେଉଛି ପହିଲି ରଜ, ଦ୍ୱିତୀୟ ଦିନ ବା ମୁଖ୍ୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ବା ଶେଷ ରଜ ଏବଂ ଚତୁର୍ଥ ଦିନ ହେଉଛି ଉଦ୍ଯାପନର ଦିବସ, ଯାହା ବସୁମତୀ ସ୍ନାନ ବା ମହାଲକ୍ଷ୍ମୀଙ୍କ ସ୍ନାନ ରୂପେ ପରିଚିତ।
1: ଚତୁର୍ଥ ଦିନରେ ଅନୁଷ୍ଠିତ ହେଉଥିବା ମହାଲକ୍ଷ୍ମୀ ସ୍ନାନ ହେଉଛି ସମଗ୍ର ରଜ ପର୍ବର ସବୁଠାରୁ ପବିତ୍ର ଓ ଆଧ୍ୟାତ୍ମିକ ଦିଗ, ଯେଉଁଠାରେ ମା ଧରିତ୍ରୀଙ୍କୁ ମହାଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ପୂଜା କରାଯାଏ।
0: ଓଡ଼ିଶା ସଂସ୍କୃତିରେ ଭୂମି ବା ମାଟି କେବଳ ଏକ ଜଳ ବସ୍ତୁ ନୁହେଁ।

0: ସେ ହେଉଛନ୍ତି ଜୀବନ୍ତ ମାତା। ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର ଦୁଇଟି ପତ୍ନୀ, ଯିଏକି ହେଉଛନ୍ତି ଶ୍ରୀଦେବୀ ବା ମହାଲକ୍ଷ୍ମୀ ଏବଂ ଭୂଦେବୀ ବା ଧରିତ୍ରୀ ମାତା। ମହାଲକ୍ଷ୍ମୀ ହେଉଛନ୍ତି ଧନ ଧାନ୍ୟ ଏବଂ ସମୃଦ୍ଧିର ଦେବୀ, ଭୂଦେବୀ ହେଉଛନ୍ତି ଧୈର୍ଯ୍ୟ ସହନଶୀଳତା ଏବଂ ଶସ୍ୟ ଉତ୍ପାଦନର ଆଧାର।
1: ରଜ ପର୍ବର ଶେଷ ଦିନରେ ଏହି ଦୁଇ ଦେବୀଙ୍କୁ ଏକାକାର କରି ଦେଖାଯାଏ। ମା ବସୁମତୀଙ୍କୁ ଶୁଦ୍ଧ ସ୍ନାନ କରାଇବା ଅର୍ଥ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା। ଏହି ଦିନ ମାଙ୍କୁ ସ୍ନାନ କରାଇ ଘରକୁ ଆବାହନ କଲେ ସଂସାରରେ କେବେ ସୁଦ୍ଧା ଅନ୍ନ ଓ ଅଭାବ ରହେ ନାହିଁ ବୋଲି ଦୃଢ଼ ବିଶ୍ୱାସ ରହିଛି।
0: ତେବେ ରଜ ପର୍ବରେ ମହାଲକ୍ଷ୍ମୀ ସ୍ନାନ ହେଉଛି ଓଡ଼ିଶା ଜାତିର ଗୌରବ ଏବଂ ସଂସ୍କୃତିର ଏକ ଦର୍ପଣ। ଏହା ଆମକୁ ଶିଖାଏ ଯେ ପ୍ରକୃତି କେବଳ ଉପଭୋଗ ପାଇଁ ନୁହେଁ, ବରଂ ପ୍ରକୃତି ଆମ ପାଇଁ ପୂଜନୀୟ। ପ୍ରକୃତିକୁ ସୁରକ୍ଷା ଦେଲେ ହିଁ ମାନବ ସମାଜ ସୁରକ୍ଷିତ ରହିବ। ଏହି ମହାନ ବାର୍ତ୍ତା ବସୁମତୀ ସ୍ନାନ ଭାବରେ ଯୁଗ ଯୁଗ ଧରି ଓଡ଼ିଶାରେ ପ୍ରଚଳିତ ହୋଇ ଆସୁଅଛି।
1: ସରଳ ଭାଷାରେ କହିଲେ ବସୁମତୀ ସ୍ନାନ ହେଉଛି ଆମ ଜୀବନଦାତା ମାଟିମାକୁ ଧନ୍ୟବାଦ ଦେବାର ପର୍ବ, ଏବଂ ମହାଲକ୍ଷ୍ମୀ ସ୍ନାନ ହେଉଛି ଆମ ଘରକୁ ସଫା ରଖି ଧନଧାନ୍ୟ ମାଗିବାର ପର୍ବ। ଏହି ଦୁଇଟି ଯାକ ପରମ୍ପରା ଓଡ଼ିଶାର ପ୍ରତିଟି ଘରକୁ ପବିତ୍ର, ସୁନ୍ଦର ଓ ଖୁସିରେ ଭରିଦିଏ।

0: ପର୍ବପର୍ବାଣୀ ପାଳନରେ ଆଧ୍ୟାତ୍ମିକତାର ମାନେ ହେଉଛି ଆମ ମନ, ବିଶ୍ୱାସ ଏବଂ ଭଗବାନଙ୍କ ସହ ଜଡ଼ିତ ଏକ ଗଭୀର ଅନୁଭୂତି। ପର୍ବପର୍ବାଣୀ ମାନବ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଭାରତୀୟ ସଂସ୍କୃତିରେ ପର୍ବଗୁଡ଼ିକ କେବଳ ଆନନ୍ଦ ଓ ଉତ୍ସବ ଅବସର ନୁହେଁ, ଏହା ଆଧ୍ୟାତ୍ମିକ ଉନ୍ନତିର ଏକ ଚରମ ମାର୍ଗ। ପର୍ବପର୍ବାଣୀ ମନୁଷ୍ୟକୁ ଭଗବାନଙ୍କ ସହିତ ଜଡ଼ିବା, ଆତ୍ମଶୁଦ୍ଧି କରିବା ଓ ସମାଜରେ ଏକତା ସୃଷ୍ଟି କରିବାର ମାଧ୍ୟମ ଭାବେ କାର୍ଯ୍ୟ କରି ଆସୁଅଛି।
1: ଆଧ୍ୟାତ୍ମିକତା ମାନେ କେବଳ ପୂଜାପାଠ ନୁହେଁ, ବରଂ ମନ, ବୁଦ୍ଧି ଓ ଆତ୍ମାର ପବିତ୍ରତା। ପର୍ବପର୍ବାଣୀ ଆମକୁ ଏହି ମୂଲ୍ୟବୋଧ ଶିଖାଏ। ପର୍ବ ଶବ୍ଦର ଅର୍ଥ ହେଉଛି ଉତ୍ସବ କିମ୍ବା ବିଶେଷ ଦିନ। ଏହା ଆମ ଜୀବନକୁ ଆନନ୍ଦ, ଭକ୍ତି ଓ ସଂସ୍କୃତି ସହିତ ଯୋଡ଼େ। ପର୍ବପର୍ବାଣୀ ମନୁଷ୍ୟଙ୍କୁ ଦୈନିକ ଜୀବନର ଚିନ୍ତା ଓ ଚାପର ମୁକ୍ତ କରେ। ପ୍ରତ୍ୟେକ ପର୍ବର ପଛରେ ଏକ ଧାର୍ମିକ କାହାଣୀ କିମ୍ବା ଆଧ୍ୟାତ୍ମିକ ସନ୍ଦେଶ ରହିଥାଏ। ଏହା ମନୁଷ୍ୟକୁ ସତ୍ୟ, ଧର୍ମ, ପ୍ରେମ ଓ ଶାନ୍ତିର ପଥରେ ନେଇଯାଏ।
0: ତେବେ ଚାଲନ୍ତୁ ଶ୍ରୋତା ଭଉଣୀ, ଆଜିର ଏହି ଆଲୋଚନା ମାଧ୍ୟମରେ ଜାଣିବା ପର୍ବପର୍ବାଣୀର ମହାତ୍ମ୍ୟ ସମ୍ପର୍କରେ। ଆମ ଆଲୋଚନାର ବିଷୟଟି ହେଉଛି ପର୍ବପର୍ବାଣୀ ପାଳନରେ ଆଧ୍ୟାତ୍ମିକତା। ଆଲୋଚନା କରିଛନ୍ତି ସ୍ୱପ୍ନା ମହାନ୍ତି। ତେବେ ଚାଲନ୍ତୁ ଶୁଣିବା ସେ କ'ଣ କହୁଛନ୍ତି।
2: ଭଉଣୀ ନମସ୍କାର, ଆମ ଘର ଓ ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଟିକେ ଦିଅନ୍ତୁ।
3: ନମସ୍କାର, ମୁଁ ଅଧ୍ୟାପିକା ସ୍ୱପ୍ନା ମହାନ୍ତି।
4: ତ ଭଉଣୀ, ପର୍ବପର୍ବାଣୀ ପାଳନରେ ଆଧ୍ୟାତ୍ମିକତାର କ'ଣ ମୂଲ୍ୟ ରହିଛି?
5: ଆମେ ଓଡ଼ିଆ ଘର ହଉ, ଆମର କ'ଣ ହେଇଛି ନା 12 ମାସରେ 13 ପର୍ବ ପାଳନ କରୁଛୁ, ଏବଂ ପ୍ରତ୍ୟେକ ପର୍ବପର୍ବାଣୀର କିଛି ମହତ୍ଵ ରହିଛି, ଇମ୍ପୋର୍ଟାନ୍ସ ରହିଛି, ଯୋଉଟା କି ଆମମାନଙ୍କୁ ଆନନ୍ଦ ଦେବା ସହିତ ଆମର ପରିବାର, ଆମ ସମାଜର କିଛି ଉନ୍ନତି ଘଟିଥାଏ, ଯାହାକି କୁହାଯାଏ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତାହା ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଇଥାଏ। କ'ଣ କରାଯାଇଥାଏ ନା, ଦେଖନ୍ତୁ ଆମର ହିନ୍ଦୁ ଘର ମାନଙ୍କରେ ପ୍ରତ୍ୟେକ ପର୍ବପର୍ବାଣୀରେ ଆମର ଗୋଟେ ଅଛି କ'ଣ ନା, ଦାଣ୍ଡଟାକୁ ଓଳିକିନା ଗୋବରରେ ଲିପାଯାଏ। ତାପରେ ପ୍ରତ୍ୟେକ ହିନ୍ଦୁମାନେ ପ୍ରତ୍ୟେକ ପର୍ବପର୍ବାଣୀରେ ଆମର ଆମ୍ବ ଗଛର ପତ୍ରକୁ ତାକୁ ଘରର ଦୁଆର ମୁହଁରେ ବନ୍ଧା ଯାଇଥାଏ। ଆଜି ଆଧୁନିକ ଯୁଗରେ ଆମେ ଯେତେବେଳେ ପାଦ ଦେଇଛୁ, ଅନେକ ଫ୍ଲାୱାର, ପ୍ଲାଷ୍ଟିକର ଜିନିଷ ମିଳୁଛି, ତାକୁ ଆମେ ସୋପ୍ କରୁଛୁ, କିନ୍ତୁ ତାକୁ

ସଜେଇବା ସହିତ ଆମ୍ବ ପତ୍ର ଡାଳରେ ଆମେ ନିଶ୍ଚିନ୍ତ ଭାବରେ ତାକୁ ବାନ୍ଧି ଥାଉ। କାହିଁକି ନା ଆମ୍ବ ପତ୍ର ହଉଛି ଗୋଟେ ଶୁଦ୍ଧ ପ୍ରତୀକ ବୋଧେ ରୁହେ, ଯୋଉଟାକି ଆମ୍ବ ଗଛ ଆମର ଗୋଟେ ଦେବତା ସଦୃଶ ଭାବରେ ରଖାଯାଇଥାଏ। ତେଣୁ ଆମ୍ବ ପତ୍ର ହଉଛି ଶୁଭ, ଯେହେତୁ ଆମେ ତାକୁ ଦୁଆର ମଧ୍ୟରେ ଆମେ ପାଳନ କରିଥାଉ, ବାନ୍ଧିଥାଉ। ତାପରେ ଆସିଲା ଆମର କଣ ନା ଗୋଟେ ହିନ୍ଦୁ ଘର ମାନଙ୍କରେ ପ୍ରତ୍ୟେକ ପୂଜାର ଘରର ଦୁଆର ମୁହଁରେ ଗୋଟେ କଳସ ବସିଥାଏ, ମାଟି ହାଣ୍ଡି ଗୋଟେ କଳସ, ତା ଦେହରେ ପାଣି ପୁରା ଭର୍ତ୍ତି ଥାଏ। ଆମର ଆମ୍ବ ଡାଳ ତାପରେ ରଖୁ ଏବଂ ଯୋଉଟା ଶ୍ରୀଫଳ କୁହାଯାଏ, ଆମର ପବିତ୍ର ଭାବରେ ନିଆଯାଏ ଶ୍ରୀଫଳକୁ, ଆମେ ତା ଭିତରେ ରଖିକିନା ଗୋଟେ ଦୁଆର ମଧ୍ୟରେ କଳସକୁ ରଖିଥାଉ। ତେଣୁ ଏଇସବୁ ହଉଛି ପ୍ରତ୍ୟେକ ପର୍ବପର୍ବାଣୀରେ ଏହା ସୃଷ୍ଟି କରୁଛି। ଭଗବାନ ଯେପରି ଆମର ଗୃହ ଭିତରକୁ ପ୍ରବେଶ କରିବେ, ଘରକୁ ଗୋଟେ ସୁନ୍ଦର ଶାଶ୍ୱତ ପରିବେଶ ସୃଷ୍ଟି ହବ, ଏଇସବୁ ଗୁଡିକ ହଉଛି ପ୍ରତ୍ୟେକ ପର୍ବପର୍ବାଣୀରେ ଏଇସବୁ ଗୁଡିକ ଧାରା ଗୁଡିକ ଆମ୍ବ ଡାଳ ଗୋବର ଲିପିବା କଳସ ସ୍ଥାପନ କରିବା, ଏଇଟା ହଉଛି ଗୋଟେ ଆଧ୍ୟାତ୍ମିକତାର ନିଦର୍ଶନ ଦେଖାଏ। ଏବଂ ଗୋଟେ ରଜ ପର୍ବ ଆସିଲେ ପିଲାମାନେ ଏତେ ଖୁସି ହେଇଥାନ୍ତି କାହିଁକି ନା ଗୋଟେ ରଜ ଦୋଳି ଖେଳିବେ, କିନ୍ତୁ ରଜ ପର୍ବର ଗୋଟେ ବିଶେଷତ୍ୱ ଅଛି, ଆଧ୍ୟାତ୍ମିକତା ଅଛି ପ୍ରତ୍ୟେକ ପର୍ବପର୍ବାଣୀରେ। ଯେଉଁଟା ଆପଣଙ୍କୁ ପ୍ରଶ୍ନ କଲେ କଣ ହଉଛି ନା ସେଦିନ ଆମର ଯୋଉ ଭୂମି ମାତା ରଜ ଷୋଳା ହୋଇଥାନ୍ତି, କେତେ ଦିନ ନା ତିନି ଦିନ ହୋଇଥାନ୍ତି। ତେଣୁ ସେଦିନ କଣ ହୁଏ ନା ପ୍ରତ୍ୟେକ ଝିଅ ବୋହୂ ମାନେ ସଜବାଜ ଦିନ ଯୋଉ ଗାଧେଇଥାନ୍ତି ଆଉ ତାପରେ ଗାଧେଇ ନଥାନ୍ତି, ସେଦିନ ସେ ଗୋଟେ ଡ୍ରେସ ପିନ୍ଧିନା ଘର ମାନେ ବସିଥାନ୍ତି ତିନି ଦିନ ଧରିକିନା। ତାପରେ ସେଦିନ ସେମାନେ ଅଳତା କୁଙ୍କୁମ ଟିପା ସବୁ ଲଗେଇଥାନ୍ତି ଏବଂ ଭୂମି ମାତାଙ୍କୁ କଷ୍ଟ ବୋଲି ପାଦ ଖାଲି ପାଦରେ ମଧ୍ୟ ଭୂମି ଉପରେ ଚାଲନ୍ତି ନାହିଁ। ଏଇ ଯୋଉ କୁହନ୍ତି କଣ କଦଳୀର ବଟୁକା ଗୋଟେ ସେଇଟାକୁ ପିନ୍ଧିକିନା ଚାଲନ୍ତି, କାହିଁକି ତ ଭୂମି ମାତାଙ୍କୁ କଷ୍ଟ ହବ। ମେନ୍ସୁରେସନ ଟାଇମ୍ରେ ଆମେ ଯେପରି ବର୍ତ୍ତମାନ ଆମେ ରେଷ୍ଟ ନଉଛୁ, ସେଇ ଭୂମି ମାତା ସେଇ ସମୟରେ ତିନି ଦିନ ଧରିକିନା ଗୋଟେ ରେଷ୍ଟ ନେଇଥାନ୍ତି। ତାପରେ ବସୁମତୀ ସ୍ନାନ ହୋଇଥାଏ। ପ୍ରତ୍ୟେକ ଜିନିଷରେ ଆମର ଘରର ପ୍ରତ୍ୟେକ କେତେଗୁଡା ଜିନିଷ ଆମେ ବ୍ୟବହାର କରୁ ସେଗୁଡିକ ମଧ୍ୟ ହଉଛନ୍ତି ଗୋଟେ ଗୋଟେ ଲକ୍ଷ୍ମୀ। ତେଣୁ ସେଦିନ ଆମେ ହଳଦୀ ସିନ୍ଦୁର ଦେଇକି ହଳଦୀ ପାଣିରେ ଗାଧେଇ ଦଉ ଆମର ଶିଳପୋତାକୁ, ତାକୁ ମାଙ୍କ ଲକ୍ଷ୍ମୀ କରିକିନା ସିନ୍ଦୁର ଲଗେଇ ତାକୁ ମନ୍ଦାର ଫୁଲରେ ସଜେଇ ତାପରେ ଆମେ ତାକୁ ନଡ଼ିଆ ଫୁଲରେ ପ୍ରସାଦ ବିଭିନ୍ନ ପ୍ରକାର ଫଳମୂଳ ଦେଇକିନା ତାକୁ ପୂଜା କରିଥାଉ। ତେଣୁ ଦେଖନ୍ତୁ ରଜର ଯୋଉଟା ସ୍ପେଶାଲି ପୋଡ଼ ପିଠା ହୁଏ, ଏଇଟା ଗୋଟେ ଗୋଟେ ଆଧ୍ୟାତ୍ମିକତା। ଆମେ ଯୋଉ ମା ରହିଲେ ତାପରେ ତାଙ୍କୁ ଗାଧେଇ ଦିଆଗଲା ହଳଦୀ ପାଣିରେ, ଏଇଟା ଗୋଟେ ରଜ ପର୍ବର ଗୋଟେ ଆଧ୍ୟାତ୍ମିକତା ନିଦର୍ଶନ ଦେଖଉଛି। ପ୍ରତ୍ୟେକ ପର୍ବପର୍ବାଣୀର ଗୋଟେ ଅନ୍ତର୍ନିହିତ ଆଧ୍ୟାତ୍ମିକତା ଲୁପ୍ତ ଭାବରେ ରହିଛି, ପ୍ରଥମେ ଆମେ ତାକୁ ଜାଣିବା ଉଚିତ କାହିଁକି। କିନ୍ତୁ ଖାଲି ତ ତାପରେ କଣ କରୁ ନା ପୋଡ଼ ପିଠା ହୁଏ, ରଜର ସ୍ପେଶାଲ ପୋଡ଼ ପିଠା, ଯୋଉ ପୋଡ଼ ପିଠା କି ଭଗବାନ ଜଗନ୍ନାଥଙ୍କ ପାଖରେ ପ୍ରଥମେ ଅର୍ପଣ କରାଇଥାଏ, ପ୍ରିୟ ହଉଛି ଜଗନ୍ନାଥଙ୍କର ପୋଡ଼ ପିଠା, ଏବଂ ସେଇ ପୋଡ଼ ପିଠାକୁ ନିଜେ ଖାଇକିନା ଆମ ସମସ୍ତ ପରିବାର ସଦସ୍ୟ ସମସ୍ତେ ସେଇଟାକୁ ଖାଇଥାନ୍ତି। ଯୋଉ ନୂଆ ଚାଉଳ ଆସିଥାଏ, ବିରି ଆସିଥାଏ, ତା ଦେହରେ ଅଳିଚ ଗୁଜୁରାତି ଗୋଲମରିଚ ବିଭିନ୍ନ ପ୍ରକାର ମସଲା ଜିନିଷ ପଡିକିନା ସେଟା ପୋଡ଼ ପିଠା ହେଇଥାଏ, ଯୋଉଟା କି ଆମକୁ ହଜମ କରିବାରେ ସାହାଯ୍ୟ କରେ ଏବଂ ସେଇଟା ଦେହ ପାଇଁ ମଧ୍ୟ ଭଲ ହେଇଥାଏ। ଭଗବାନ ମଧ୍ୟ ତାଙ୍କର ଅତି ପ୍ରିୟ ସେଟା ପୋଡ଼ ପିଠା, ତେଣୁ ରଜ ଦିନ ଗୋଟେ ସ୍ପେଶାଲ ପୋଡ଼। ତେଣୁ ଏହା ହଉଛି ଗୋଟେ ଅନ୍ତର୍ନିହିତ ତାତ୍ପର୍ଯ୍ୟ, ପ୍ରତ୍ୟେକ ରଜ ପାଳନର ଗୋଟେ ଆଧ୍ୟାତ୍ମିକତା ରହି। ତାପରେ ଆସନ୍ତୁ ଆପଣ ଯିବେ ଆମର ଯୋଉ ଗୁରୁବାର ମହାଲକ୍ଷ୍ମୀ ଗୋଟେ ପୂଜା ହଉଛି, ମାଣବସା ଗୁରୁବାର ହଉଛି, ଆମେ ସେଦିନ ମାଣବସ ହଉଛି ତା ଘରେ ଘରେ ପାଳନ ହଉଛି। ଯଦି ଭଗବାନ ଚଣ୍ଡାଳୁଣୀ ଘରେ ମା ଲକ୍ଷ୍ମୀ ବିଦ୍ୟମାନ ହେଇଥିଲେ, ତେଣୁ ଏହାର କେତେ ଇମ୍ପୋର୍ଟାନ୍ସ ରହିଛି ଆଧ୍ୟାତ୍ମିକତା ଦେଖନ୍ତୁ। ସେଦିନ ଆମେ ବି ଫୋର ଗୁରୁବାର ଦିନ ଗୋବରରେ ଲିପୁଛେ, ଆମ୍ବ ଡାଳ ରଖୁଛେ, ମୂଳା ମଧ୍ୟ ଆମେ ତାକୁ ରଖୁଛୁ, ମାନେ ଭଗବାନଙ୍କ ସୃଷ୍ଟିର ପ୍ରତ୍ୟେକ ଯୋଉ ଜିନିଷ ଗୁଡିକ ସେ ପ୍ରକୃତିରେ ଦେଇଛନ୍ତି, ପ୍ରତ୍ୟେକ ଜିନିଷ ମାନେ ପ୍ରତ୍ୟେକ ପର୍ବପର୍ବାଣୀରେ ତାର ସ୍ୱତନ୍ତ୍ରତା ରଖିକିନା ସେହି ଖାଦ୍ୟକୁ ବା ସେହି ଜିନିଷକୁ ଆମେ ତାକୁ ପୂଜା କରିକିନା ତାପରେ ଭଗବାନଙ୍କୁ ଅର୍ପଣ କରୁଛେ। ଭଗବାନ ହିଁ ଦେଇଛନ୍ତି, ପୁଣି ଭଗବାନଙ୍କୁ ହିଁ ତାଙ୍କୁ ପୂଜା କରିକି ମନେ ପକଉଛି। ତେଣୁ ଦେଖନ୍ତୁ ମୂଳା ସେଦିନ ମଧ୍ୟ ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ହେଇଥାଏ, ତେଣୁ ଭଗବାନଙ୍କର ସୃଷ୍ଟି ମୂଳା, ତେଣୁ ମୂଳାର ଆମେ ମଧ୍ୟ ପୂଜା କରିଥାଉ। ମାଣବସା ଗୁରୁବାରରେ ସ୍ୱତନ୍ତ୍ର ଗୋଟେ ଡାଲମା ହେଇଥାଏ, ଆମର ଯାହା ପିଠା ପଣା ସବୁ ହେଇକିନା ତାକୁ ବିଭିନ୍ନ ପ୍ରକାର ଶସ୍ୟରେ ଯୋଉଟା ତିଆରି ହେଇଥାଏ ଭଗବାନଙ୍କୁ ଆମେ ଅର୍ପଣ କରିଥାଉ। ତେଣୁ କାହିଁ କେବଳ ଖାଲି ପିଠା ପଣା ଆମେ ଖାଉନି କି ଖାଉନେ, ଯେ ବିଭିନ୍ନ ପ୍ରକାର ସୃଷ୍ଟିର ଭଗବାନଙ୍କ ସୃଷ୍ଟିରେ ଯୋଉ ଦେଇଛନ୍ତି ଆମକୁ ଶସ୍ୟ, ବିଭିନ୍ନ ପ୍ରକାର ଶସ୍ୟକୁ ସେଦିନ ପିଠାପଣା କରିକିନା ଆମେ ଭଗବାନଙ୍କୁ ଅର୍ପଣ କରିଥାଉ। ତେଣୁ ପ୍ରତ୍ୟେକ ପର୍ବପର୍ବାଣୀରେ ଗୋଟିଏ ଆଧ୍ୟାତ୍ମିକତା ରହିଛି।

0: ମହିଳାମାନଙ୍କ କ୍ଷେତ୍ରରେ ଅଣ୍ଟା ବିନ୍ଧା ବା ଅଣ୍ଟା ବ୍ୟଥା ଏକ ବହୁତ ବଡ଼ ଏବଂ ସାଧାରଣ ସମସ୍ୟା। ଘରର ପ୍ରତିଟି କାମ ସମ୍ଭାଳୁ ସମ୍ଭାଳୁ ଅନେକ ସମୟରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ମହିଳାମାନଙ୍କ ଶରୀରରେ ହେଉଥିବା ବିଭିନ୍ନ ପରିବର୍ତ୍ତନ ଏବଂ ଦୈନନ୍ଦିନ ଅଭ୍ୟାସ ଯୋଗୁଁ ଅଣ୍ଟା ବ୍ୟଥା ହୋଇଥାଏ। ବୟସ ବଢ଼ିବା ସହିତ ବିଶେଷ କରି 30 ବର୍ଷ ପରେ ମହିଳାମାନଙ୍କ ଶରୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡିର ଅଭାବ ଦେଖାଯାଏ। ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ ଓ ଅଣ୍ଟା ବିନ୍ଧେ।
1: ହଁ ଶ୍ରୋତା ଭଉଣୀ, ଆଜିର ସମୟରେ ଅଣ୍ଟା ଦରଜର ସମସ୍ୟା ଘରେ ଘରେ ଦେଖିବାକୁ ମିଳୁଛି। ସକାଳୁ ସକାଳୁ ଆମେ ଯେତେବେଳେ ଉଠୁଛେ, ଅଣ୍ଟା ଏତେ ଜୋରରେ ଦରଜ କରିଥାଏ, ସମୟ ସମୟରେ ଆମେ କିଛି କାମ ମଧ୍ୟ କରିପାରୁନେ। ତ ଏହା ଏକ ଗୁରୁତର ସମସ୍ୟା। ମହିଳାମାନେ ଘରର କାମ କରିପାରନ୍ତିନି, ସିଧା ଛିଡ଼ା ମଧ୍ୟ ହୋଇପାରନ୍ତିନି। ଏଭଳି ସମସ୍ୟାକୁ ନିହାତି ଭାବେ ଆମେ ଅବହେଳା କରିବା ଉଚିତ ନୁହେଁ ଏବଂ ନିଜର ଧ୍ୟାନ ଦେବା କଥା, କାରଣ ଭବିଷ୍ୟତରେ ଏହା ଆମ ଜୀବନ ପାଇଁ ବହୁତ କ୍ଷତିକାରକ ମଧ୍ୟ ହୋଇଥାଏ। ତେବେ ଅଣ୍ଟା ବିନ୍ଧା ସମସ୍ୟା ମହିଳାଙ୍କୁ କାହିଁକି ହୋଇଥାଏ ଏବଂ ଏହାର ନିରାକରଣର ମାଧ୍ୟମଗୁଡ଼ିକ ଜାଣିବା ଆଜିର ଏହି ଆଲୋଚନା ମାଧ୍ୟମରେ। ଆଲୋଚନା କରିବାକୁ ଆମ ଗହଣରେ ଅଛନ୍ତି ଡକ୍ଟର ରାଜେନ୍ଦ୍ର ମଣ୍ଡଳ। ତେବେ ଚାଲନ୍ତୁ ସାର୍ଙ୍କ ଠାରୁ ଅଧିକ କିଛି ଜାଣିବା।
2: ନମସ୍କାର ସାର୍, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
3: ହଁ ମ୍ୟାଡାମ ନମସ୍କାର, ମୁଁ ହଉଛି ରାଜେନ୍ଦ୍ର ମଣ୍ଡଳ। ଆଉ ଲାଷ୍ଟ 20 ବର୍ଷ ହେଲା ମୁଁ ଚିକିତ୍ସକ ହିସାବରେ ମୁଁ କାମ କରି ଆସୁଅଛି ରାୟଗଡା ଡିଷ୍ଟ୍ରିକ୍ଟ ଆଉ କାଶୀପୁର ବ୍ଲକରେ। ମୁଁ ଆଗରୁ ଗଭର୍ଣ୍ଣମେଣ୍ଟରେ ଚାକିରି କରୁଥିଲି, ବର୍ତ୍ତମାନ ଲାଷ୍ଟ 10-12 ବର୍ଷ ହେଲା ମୁଁ କର୍ପୋରେଟରେ ଅଛି, ଆଦିତ୍ୟ ଏଲୁମିନା ଇଣ୍ଡଲକୋରେ ଅଛି, ଉତ୍କଳ ଏଲୁମିନାରେ। ଆଉ ସେଇଠି ମୁଁ ରୋଗୀମାନଙ୍କୁ ସେବା କରେ। ମୋର ଏଠି AGM ମେଡିକାଲ ହିସାବରେ ମୁଁ କାର୍ଯ୍ୟରତ, ଯୋଉଥିରେ କି ଆମେ ସୋସାଇଟିରେ ସବୁ ବର୍ଗର ଲୋକଙ୍କୁ ଏଠି ସେବା ଦଉ ନିଃଶୁଳ୍କରେ। କମ୍ପାନୀ ତରଫରୁ କମ୍ପାନୀ ହସ୍ପିଟାଲଟା ସବୁ କିଛି ମାଗଣା, ସେଥିରେ ମୁଁ କାର୍ଯ୍ୟରତ ଅଛି।
2: ବହୁତ ସୁନ୍ଦର କଥା ସାର। ତେବେ ଆଜିର ଆଲୋଚନାର ବିଷୟ ହେଉଛି ସାର୍, ମହିଳାଙ୍କ ଅଣ୍ଟା ବ୍ୟଥା ସମସ୍ୟା ଓ ନିରାକରଣ। ତେବେ ସାର କୁହନ୍ତୁ, ଅଣ୍ଟା ବିନ୍ଧା ମୁଖ୍ୟତଃ କେଉଁ କାରଣ ଯୋଗୁଁ ଦେଖା ଦେଇଥାଏ?
3: ଆଜ୍ଞା ମ୍ୟାଡାମ, ଯେମିତି ଆପଣ ପଚାରିଲେ, ଆଜିର ମୁଖ୍ୟ ମାନେ ବିଚାର ବିମର୍ଶର ବିଷୟବସ୍ତୁ ହଉଛି ଅଣ୍ଟା ବିନ୍ଧା ମୁଖ୍ୟତଃ କେଉଁ କାରଣ ଯୋଗୁଁ ହୁଏ। ଏକ୍ଚୁଆଲି ଦେଖିବାକୁ ଗଲେ ଅଣ୍ଟା ବିନ୍ଧାର ବହୁତ ସାରା କାରଣ ଅଛି, ଗୋଟିଏ କାରଣ ନାହିଁ, ତାକୁ ଯଦି ଆମେ ଗଣି ନେବା ଅନେକ ଅଛି। କିନ୍ତୁ ମୁଖ୍ୟତଃ ଏକ୍ଚୁଆଲି ଆମର ଫିଜିକାଲ ଇନଆକ୍ଟିଭିଟି ଆଉ ଲେଥାର୍ଜିକ ଆଉ ସିଡେଣ୍ଟ୍ରି ଲାଇଫ ଷ୍ଟାଇଲ, ଏଇସବୁ ହଉଛି ମେନ୍ କାରଣ। କହିବାକୁ ଗଲେ ଆମର ଆଚାର ବ୍ୟବହାର ଯୋଗୁଁ ଏଇସବୁ ଗୁଡାକ ହୁଏ। ଏଇଟା ଗୋଟେ ରୋଗ ନୁହଁ, କହିବାକୁ ଗଲେ କିଣା ରୋଗ। ଜଣେ ଠିକସେ ନ ବସିବା, ଠିକସେ ନ ଶୋଇବା, ଫିଜିକାଲି ଇନଆକ୍ଟିଭ ରହିବା, ଆଉ ବେଶୀ ସମୟ ଛିଡ଼ା ହେଇ ରହିବା, ବେଶୀ ସମୟ ବସିବା, ବେଶୀ ସମୟ ଶୋଇବା ଏବଂ ସଠିକ ଭାବରେ ଯେକୌଣସି କାର୍ଯ୍ୟକୁ ଆମେ ନ କରିବା ଯୋଗୁଁ ବହୁତ ସାରା ରିଜନ୍ ଅଛି, ତ ତା ମଧ୍ୟରେ ଏଗୁଡାକ।
2: ତେବେ ମୁଖ୍ୟତଃ ଏହା କେଉଁ ବର୍ଗର ଲୋକଙ୍କୁ ଅଧିକ ହୋଇଥାଏ ସାର୍? ଯେପରି ମହିଳା ହୁଅନ୍ତୁ ଅବା ପୁରୁଷ କିମ୍ବା ପିଲାମାନଙ୍କୁ, ବୃଦ୍ଧ ବି ଅଛନ୍ତି, ତ କାହାକୁ ଅଧିକ ହୋଇଥାଏ ସାର୍?
3: ଆଜ୍ଞା, ମୁଖ୍ୟତଃ ଏକ୍ଚୁଆଲି ଅଣ୍ଟା ବିନ୍ଧା ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ହେଇପାରେ। ପେଡିଆଟିକ ମାନେ ଆମେ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପେଡିଆଟିକରେ ଗଣୁ, ମାନେ ଯୁବକ ହେଇପାରନ୍ତି, ଯୁବତୀ ହେଇପାରନ୍ତି, ବୃଦ୍ଧା ହେଇପାରନ୍ତି, ବୃଦ୍ଧ ହେଇପାରନ୍ତି, ତ କାହାକୁ ବି ଅଣ୍ଟା ବଥା ହେଇପାରେ। ସେମିତି କିଛି ଆମେ ନିର୍ଦ୍ଦିଷ୍ଟ କହିପାରିବାନି ଯେ ମାନେ ଗୋଟେ ବର୍ଗର ଲୋକଙ୍କୁ ହିଁ ହେବ, କିନ୍ତୁ ସେମିତି ଦେଖିବାକୁ ଗଲେ ସାମାନ୍ୟତଃ ଲୋକମାନଙ୍କ ଭିତରେ ଧାରଣା ଅଛି ଯେ 40-50 ବର୍ଷ ପରେ ଲୋକଙ୍କ ଭିତରେ ମଣିଷ ଭିତରେ ଅଣ୍ଟା ବଥାର କାରଣ ହେଇଥାଏ। କିନ୍ତୁ ଆଜିକାଲି ଦେଖାଯାଏ ପ୍ରତ୍ୟେକ ବର୍ଗର ଲୋକମାନଙ୍କୁ, ପ୍ରତ୍ୟେକ ବୟସର ଲୋକମାନଙ୍କୁ, ସେ ମହିଳା ହଉ ସ୍ତ୍ରୀ ହଉ କି ବାଳିକା ହଉ ବାଳକ ମାନଙ୍କୁ ହେଇପାରେ। ଯେମିତି ଆଗରୁ ମୁଁ ଆପଣଙ୍କୁ କହିଥିଲି ଯେ ଏ ନିଜର କାର୍ଯ୍ୟଶୈଳୀ ଯୋଗୁଁ, ନିଜର ଆଚାର ବ୍ୟବହାର ଯୋଗୁଁ ଠିକସେ ଆମେ ନ ବସିବା, ଠିକସେ ଛିଡ଼ା ନ ହେବା, ଏଇଗୁଡାକ ଆମର ମାନେ ଭୁଲ ପ୍ରକୃତିରେ ଆମେ ପରିଣତ କରିଛେ, ଏଇଥିପାଇଁ ହିଁ ଗୋଟେ ଅଣ୍ଟା ବଥାର ମେନ୍ କାରଣ ହଉଛି।
2: ବହୁତ ସୁନ୍ଦର ସାର। ତେବେ ମହିଳାମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ଅଧିକ ଦେଖାଯାଉଛି, ଏହାର କାରଣ କ'ଣ ସାର୍?
3: ଆଜ୍ଞା, ଆପଣ ବହୁତ ସୁନ୍ଦର କ୍ୱେଶ୍ଚନଟି ପଚାରିଲେ ମ୍ୟାଡମ। ମୁଁ ଯେମିତି କହିଲି ଆପଣଙ୍କୁ ସବୁ ବର୍ଗର ଲୋକଙ୍କୁ ହୁଏ, କିନ୍ତୁ ମା ମାନଙ୍କ କ୍ଷେତ୍ରରେ, ମହିଳା ମାନଙ୍କ କ୍ଷେତ୍ରରେ ଏଗୁଡାକ ଅଧିକା ଦେଖାଯିବାର କାରଣ ଏଇଥିପାଇଁ, ନମ୍ବର ୱାନ୍ ତାଙ୍କର ଅଚାନକ ଓଜନ ବୃଦ୍ଧି ହେବା ସାମାନ୍ୟ ଠୁ ଅଧିକା, ଏବଂ ସେମାନେ ଫିଜିକାଲି ଇନେକ୍ଟିଭ ରହିବା। ମ୍ୟାକ୍ସିମମ ସେଇ ମା ମାନଙ୍କୁ ହୁଏ ଯେଉଁମାନେ ଗୃହିଣୀ ଥାନ୍ତି, ଘର କାମ ଘଣ୍ଟା ଘଣ୍ଟା ବସିକି କରିଥାନ୍ତି ଏବଂ ବିନା ରେଷ୍ଟରେ କରିଥାନ୍ତି, ତାଙ୍କୁ ଏଇଟା ବେଶୀ ଅଧିକା ଦେଖାଯାଏ। ଆଉ ଯେଉଁମାନେ ଅଧିକା ପରିଶ୍ରମ କରନ୍ତି ତା ଯୋଗୁଁ ବି ଯେଉଁଠି ବେଶୀ ଷ୍ଟ୍ରେନ୍ ଆଣ୍ଡ ସ୍ପ୍ରେନ୍ ହେଲେ ବି ହୁଏ। ମହିଳା ମାନଙ୍କ କ୍ଷେତ୍ରରେ ଏବାର ମେନ୍ କାରଣ ହଉଛି ଫିଜିକାଲ ଇନାକ୍ଟିଭିଟି, ଇନକ୍ରିଜିଂ ଆଣ୍ଡ ୱେଟ ଗେନ୍, ଆଉ ସେମାନେ ଫିଜିକାଲି ଇନେକ୍ଟିଭ ରହିବା, ଏହା ହଉଛି ମୁଖ୍ୟ କାରଣ। ତ ଏଇ ଜିନିଷରୁ ଟିକେ ନିବୃତ ରହିବା ଦରକାର।
2: ଆଚ୍ଛା ସାର୍, ତେବେ କେଉଁ ପ୍ରକାର ଅଣ୍ଟା ବିନ୍ଧା ହେଲେ ଅଣଦେଖା ବା ଅବହେଳା କରିବା ଅନୁଚିତ? ସାର୍, ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।
3: ହଁ, ମହିଳା ମାନଙ୍କ କ୍ଷେତ୍ରରେ ଯଦି ତାଙ୍କର ଅଧିକା ଅଣ୍ଟା ବ୍ୟଥା ହଉଛି, ତ ତାର ଅନେକ କାରଣ ଅଛି। ସେଇଟା ହଉଛି ଆପଣଙ୍କର ହରମୋନାଲ ଚେଞ୍ଜେସ ଯୋଗୁଁ ହଉଛି, ଆଉ ମା ମାନଙ୍କର ଋତୁସ୍ରାବ ସମୟ ଅଧିକା ଅଣ୍ଟା ବିନ୍ଧା ହେବାର ଚାନ୍ସେସ ଅଛି। ପୋଷ୍ଟ ମେନୋପୌଜାଲ ମାନେ ଯୋଉ ମା ମାନଙ୍କର ଋତୁସ୍ରାବ ବନ୍ଦ ହେଇଯାଏ 45 ବର୍ଷ ପରେ ଆମର ଭାରତୀୟ ହିସାବରେ, ତ ପ୍ରାୟ ଆମର ଭାରତୀୟ ମାତା ମାନଙ୍କର 45 ବର୍ଷରୁ 47 ବର୍ଷ ଭିତରେ ତାଙ୍କର ଋତୁସ୍ରାବ ବନ୍ଦ ହେଇଯାଏ, ତା ପରବର୍ତ୍ତୀ ଅବସ୍ଥାରେ ତାଙ୍କର ବୋନ୍ରେ ଡେନ୍ସିଟିରେ ଟିକେ ଦୁର୍ବଳତା ଆସିଯାଏ, ଓଷ୍ଟିଓପୋରୋସିସ୍ ହେଇଯାଏ। ସେଇଥିପାଇଁ ତାଙ୍କର ଅଧିକା ଅଣ୍ଟା ବିନ୍ଧା ହେବାର ଚାନ୍ସେସ ଅଛି, ଆଉ ମେନ୍ସ ଟାଇମ୍ରେ ଅଧିକା ହେବାର ଚାନ୍ସେସ ଅଛି। ଆହୁରି ଯଦି ଗାଇନେକୋଲୋଜିକାଲ ଯଦି ପ୍ରୋବ୍ଲେମ ଥିବ, ୟୁଟେରସରେ ଯଦି ଫାଇବ୍ରଏଡ୍ ହେଇଯାଇଥିବ, ଏଣ୍ଡୋମେଟ୍ରିଓସିସ୍ ହେଇଯାଇଥିବ, ଏହି କ୍ଷେତ୍ରରେ ଅଣ୍ଟା ବଥା ହେବାରେ ବହୁତ ଅଧିକା ଚାନ୍ସେସ ଅଛି। ତ ଏହିସବୁ ଏକ୍ସକ୍ଲୁଡ୍ କରିବା ପାଇଁ ତୁରନ୍ତ ଯଦି ଡାକ୍ତରଙ୍କ ପାଖଠୁ ଔଷଧ ଖାଇଲା ପରେ ବି ଉପଶମ ନ ହୁଏ, ତାହେଲେ ଡିଟେଲ ଇନଭେଷ୍ଟିଗେସନ କରିବା ନିହାତି ଆବଶ୍ୟକ।
2: ତେବେ ଅଣ୍ଟା ବିନ୍ଧାର କେଉଁ ସବୁ ଲକ୍ଷଣ କର୍କଟ ରୋଗ ଆଡକୁ ଗତି କରିବା ଭଳି ହୋଇଥାଏ ସାର୍?
3: ଆଜ୍ଞା, ନିହାତି ଭାବରେ ଆପଣ ବହୁତ ଭଲ କ୍ୱେଶ୍ଚନ ଟା ପଚାରିଲେ ମ୍ୟାଡମ। ଅଧିକାଂଶ ଲୋକ ସେମାନେ ଭାବନ୍ତି ଯେ ଅଣ୍ଟା ବଥା ତ ଗୋଟେ ରୋଗ, ଆଜି ନହେଲେ କାଲି ଭଲ ହେଇଯିବ, କିନ୍ତୁ ଆମେ ଏମିତି ବହୁତ କ୍ଷେତ୍ରରେ ଦେଖିଛୁ ସେମାନେ ଅଣ୍ଟା ବଥା ପାଇଁ ଟ୍ରିଟମେଣ୍ଟ ନେଇଥାନ୍ତି, କିନ୍ତୁ ଯେତେବେଳେ ଡିଟେଲ ତାଙ୍କର ଇନଭେଷ୍ଟିଗେସନ କରା ହୁଏ, ଯଦି କାହାର କ୍ୟାନ୍ସର ହେଇଥିବ, ଧରି ନିଅନ୍ତୁ ଗୋଟେ ଲଙ୍ଗ କ୍ୟାନ୍ସର ହେଇଥିବ କି ଆଉ ଲିଭର କ୍ୟାନ୍ସର ହେଇଥିବ କି ବୋନ୍ କ୍ୟାନ୍ସର ହେଇଥିବ, ସେ କ୍ଷେତ୍ରରେ ବି ଭୀଷଣ ଅଣ୍ଟା ବ୍ୟଥା ହେବାର ଚାନ୍ସେସ ଅଛି। ଅଣ୍ଟା ବଥା ସାଙ୍ଗେ ସାଙ୍ଗେ ଆପଣଙ୍କର ଅଦର ପାର୍ଟ ଅଫ ବୋନ୍ସ ବି ପେନ୍ ହବ, ଯେହେତୁ ବିନ୍ଧାର କାରଣ ହଉଛି ସେଇ ଯୋଉ କ୍ୟାନ୍ସରଟା ଗୋଟିଏ ଅର୍ଗେନରୁ ଆଉ ଅଦର ଅର୍ଗେନ ମାନଙ୍କୁ ଏଫେକ୍ଟେଡ କରାଯାଏ, ଯାହାକୁ ଆମ ମେଡିକାଲ ଭାଷାରେ ମେଟାଷ୍ଟେସିସ୍ କହୁ, ମାନେ ଗୋଟିଏ ପଏଣ୍ଟରୁ ଆଉ ଅଲଗା ପଏଣ୍ଟକୁ ଯଦି ଏଫେକ୍ଟେଡ କରେ ତାକୁ ମେଟାଷ୍ଟେସିସ୍ କରେ। ଧରି ନିଅନ୍ତୁ ଆପଣଙ୍କର ଲଙ୍ଗସରେ ହେଲା, ଲଙ୍ଗସରୁ ଆପଣଙ୍କର ହେଲା ଲିଭର କୁ ହେଲା, ବୋନ୍ କୁ ହେଲା, ସେଇ କ୍ଷେତ୍ରରେ ଭୀଷଣ ବିନ୍ଧା ହୁଏ। ତ ଏଇ ସବୁ ଗୁଡାକ ଧ୍ୟାନ ରଖି ଆମ ମା ମାନଙ୍କୁ ଏବଂ ଯେଉଁମାନଙ୍କୁ ଏଇ ପ୍ରକାର ସମସ୍ୟା ଦେଖାଯାଏ ଡାକ୍ତରଙ୍କର ପରାମର୍ଶ ନେବା କଥା।
2: ସାର୍, ଅଣ୍ଟା ବିନ୍ଧାର ଚିକିତ୍ସା ପଦ୍ଧତି ସମ୍ପର୍କରେ କଣ କହିବେ?
3: ଆଜ୍ଞା, ଆପଣ ଚିକିତ୍ସା ବିଷୟରେ ପଚାରିଲେ, ଯଦି କାହାକୁ ଅଣ୍ଟା ବିନ୍ଧା ହଉଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା କଥା। ଅଣ୍ଟା ବିନ୍ଧାର ଏକ୍ଜାକ୍ଟ ରିଜନ ଆମକୁ ଫାଇଣ୍ଡ

0: ଆଉଟ କରିବାକୁ ପଡିବ। ଅଣ୍ଟା ବଥାଟା କୋଉ କାରଣରୁ ହୁଏ, କାରଣକୁ ଆମେ ଜାଣିକି ନିବାରଣ କରୁ। ତ ଯଦି ଆମେ କାରଣ ଜାଣିଲୁ, ଯଦି ୱେଟଟା ଅଧିକା ଗେନ୍ ହେଇଛି, ସାମାନ୍ୟଠୁ ଅଧିକା ଯଦି ୱେଟ ଗେନ୍ ଅଛି, ତାହେଲେ ଆମକୁ ୱେଟ ଲସ୍ କରିବାକୁ ପଡିବ, ନହେଲେ ୱେଟ କଣ୍ଟ୍ରୋଲ କରିବାକୁ ପଡିବ। ଯେକୌଣସି ରୋଗ ଦ୍ୱାରା ଯଦି ଅଣ୍ଟା ବ୍ୟଥା ହଉଛି, ଯେମିତି ମା ମାନଙ୍କ କ୍ଷେତ୍ରରେ ଏଣ୍ଡୋମେଟ୍ରିଓସିସ୍ ହେଲା କି ଆପଣଙ୍କର ଫାଇବ୍ରଏଡ୍ ହେଲା, ସେ କ୍ଷେତ୍ରରେ ତାର ଚିକିତ୍ସା ନିହାତି କରିବା ଦରକାର। ସେ ଗୁଡାକ ଯଦି ଚିକିତ୍ସା କଲେ ସେଥିରୁ ଆମେ ଉପଶମ ପାଇବା। ତାହା ବାଦ ବି ଯଦି ଅଣ୍ଟା ବଥା କମୁନି, ତାହେଲେ ଆମକୁ MRI କରିବାକୁ ପଡିବ। MRI ରେ ଜଣାପଡିବ ଯେ ବୋନ୍ ର କୌଣସି ସ୍ପାଇନ୍ ରେ କୋଉ ଜାଗାରେ ପ୍ରୋବ୍ଲେମଟା ହେଇଛି, ତାହାକୁ ନେଇକି ଚିକିତ୍ସା କରାଯାଏ। ସ୍ପେଶାଲି ମା ମାନଙ୍କ କ୍ଷେତ୍ରରେ PID ବୋଲି ଗୋଟେ ପ୍ରୋବ୍ଲେମଟା ହୁଏ, ପେଲଭିକ୍ ଇନ୍ଫ୍ଲାମେଟରି ଡିଜିଜ୍ ଅର୍ ପ୍ରୋଲାପ୍ ଇଣ୍ଟ୍ରାଭର୍ଟିବୁଲାର ଡିସ୍ କୁହାଯାଏ। ଏଇ ସବୁ ପ୍ରୋବ୍ଲେମ ହେଇଛି କି ନାହିଁ ଆମକୁ ଦେଖିବାକୁ ପଡିଥାଏ। ଯଦି ଏଇ ସବୁ ପ୍ରୋବ୍ଲେମ ଥାଏ, ସେ ଅନୁସାରେ ଆମେ ଚିକିତ୍ସାଟା କରୁ, ଏବଂ ଆଜିକାର ଡେଟରେ ଚିକିତ୍ସା ସମ୍ଭବ ଏବଂ ସମ୍ପୂର୍ଣ୍ଣ ରୂପରେ ଅଣ୍ଟା ବଥା କି ଯେକୌଣସି ଯଦି ପ୍ରୋବ୍ଲେମ ଅଛି ବୋନ୍ ରେ, ସେଗୁଡାକ ଚିକିତ୍ସା କରାଯାଇପାରିବ।
1: ବହୁତ ସୁନ୍ଦର ସାର୍। ତେବେ ସାର୍ ଶେଷରେ ଆମ ମହିଳାମାନଙ୍କୁ କଣ କହିବେ ସାର୍, ସେମାନେ କିପରି ଆଗୁଆ ନିଜେ ନିଜକୁ ସୁସ୍ଥ ରଖିବେ, ଘରୋଇ ଉପଚାର ହଉ ଅବା ଯୋଗାଭ୍ୟାସ ହଉ କିମ୍ବା ମେଡିସିନ ହଉ କିମ୍ବା ଖାଦ୍ୟପେୟର ଯତ୍ନ କରିକି, ଏମିତି କିଛି ମାଧ୍ୟମ କହିବେ ସାର୍, ସେମାନେ କିପରି ନିଜର ପ୍ରପର କେୟାର ନେଇପାରିବେ ସାର୍?
0: ଆଜ୍ଞା, ମୁଁ ଆମ ସମାଜର ମା ମାନଙ୍କୁ ଭଉଣୀ ମାନଙ୍କୁ ଏହା କହିବାକୁ ଚାହେଁ ଯେ ଅଣ୍ଟା ବଥା ଗୋଟିଏ ଏକ୍ଚୁଆଲି କିଛି ବିଶେଷ ବଡ ରୋଗ ନୁହଁ। ଏହି ରୋଗର କାରଣ ହଉଛି, ଏଇଟା ଡିଜିଜ୍ ନୁହଁ, ଡିସଅର୍ଡର। ଡିସଅର୍ଡର ଅର୍ଥ ହଉଛି ଯେ ଆମର ରହନ ସହନ ଯୋଗୁଁ, ଏସବୁ ଆମର କାର୍ଯ୍ୟଶୈଳୀ ଯୋଗୁଁ ହୁଏ। ତ ଯଦି ଆମ ମା ମାନେ, ଯଦି ଅଧିକା ଗୃହିଣୀ ମାନେ ଯଦି ବହୁତ ସମୟ ଧରି ଯେକୌଣସି ଯଦି କାମ କରୁଥିବେ, ସେଥିରୁ ଟିକେ ସେମାନେ ଦୂରେଇ ରହିବେ। ଧରି ନିଅନ୍ତୁ ଘଣ୍ଟା ଘଣ୍ଟା ଯଦି କାମ କରୁଛନ୍ତି ଘର କାମ, ତ ପ୍ରତ୍ୟେକ ଅଧଘଣ୍ଟାରେ ସେ କାମରୁ ଟିକେ ଦୂରେଇ ରହିବେ, 5 ମିନିଟ ରେଷ୍ଟ ନେବେ, ତାପରେ ସେ କାର୍ଯ୍ୟଟିକୁ ଆଗକୁ ବଢେଇବେ। ବହୁତ ସମୟ ଛିଡା ହେବେନି, ବହୁତ ସମୟ ବସିବେନି, ବହୁତ ସମୟ ଲଇକି ଅଣ୍ଟାକୁ ମାନେ ବେଣ୍ଡ କରିକି କାମ କରିବେନି, ଯୋଉଥିରେ କି ବହୁତ ଷ୍ଟ୍ରେନ୍ ଏଣ୍ଡ ସ୍ପ୍ରେନ୍ ହୁଏ, ଏଥିରୁ ଟିକେ ଦୂରେଇ ରହିବା। ଏବଂ ତା ସଙ୍ଗେ ସଙ୍ଗେ ଆମର ଆହାର ବ୍ୟବହାରରେ ବି ଆମେ ପରିବର୍ତ୍ତନ ଆଣିବା। ଖାଦ୍ୟପେୟରେ ବହୁତ ମସଲା ମସଲି ଖାଇବାନି ଏବଂ ଚର୍ବି ଯୁକ୍ତ ଖାଦ୍ୟ ଖାଇବାନି, ଯେଉଁଥିପାଇଁ କି ଆମର ଓଜନ ବୃଦ୍ଧି ହେବ। ଓଜନ ବୃଦ୍ଧି ଯୋଗୁଁ ପ୍ରାୟ ଅଣ୍ଟା ବଥାର 90% ଦେଖାଯାଏ, ତ ଏଥିରୁ ଆମେ ଦୂରେଇ ରହିବା। ତା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଅନୁରୋଧ କରିବି ଯେ ପ୍ରତିଦିନ ଅତି କମରେ, ଯେତେ ବ୍ୟସ୍ତ ବହୁଳ ଥିଲେ ମଧ୍ୟ, ନିଜ ଶରୀର ପାଇଁ ଘଣ୍ଟାଟିଏ ସମୟ ଦେବେ, ଯାହାକୁ ଯୋଉଟା ଭଲ ଲାଗିବ ଆମେ ଚାଲିବା, ଫିଜିକାଲ ଆକ୍ଟିଭିଟିସ କରିବା, ୟୋଗା କରିବା ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟସ୍ତ ରହିବା, ଯେଉଁଥିପାଇଁ କି ଏଇସବୁ ବିନ୍ଧା ବିନ୍ଧି ଗୁଡାକ ହବନି, ଆଉ ଆମର ଶରୀର ସ୍ୱସ୍ଥ ରହିବ, ଆମେ ନିଜେ ସ୍ୱସ୍ଥ ରହିବା, ଆମ ପରିବାରକୁ ବି ସ୍ୱସ୍ଥ ସୁସ୍ଥ ରଖିବା, ଏବଂ ଆମେ ସମାଜକୁ ବି ସୁସ୍ଥ ସମାଜ ଦେଇପାରିବା। ଏହା ହିଁ ମୁଁ ଆଜିର ଏଇ ପ୍ରୋଗ୍ରାମରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି।
1: ବହୁତ ସୁନ୍ଦର କଥା ସାର୍, ବହୁତ ସୁନ୍ଦର ଆପଣ କହିଲେ, ଏତେ ସୁନ୍ଦର ପ୍ରେରଣାଦାୟୀ କଥା ଆମ ମହିଳାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍। ଆପଣଙ୍କ ମୂଲ୍ୟବାନ ସମୟରୁ ଆମକୁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆପଣ ମୋତେ ଅବସର ଦେଇଥିବାରୁ।
1: ହଁ ସାର୍, ନମସ୍କାର ସାର୍, ରହିଲି।
0: ନମସ୍କାର ମ୍ୟାଡମ୍।

0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ଆମ ନିକଟକୁ ଆପଣଙ୍କ ସୁଚିନ୍ତିତ ମତାମତ ଯେମିତି ପଠାଇବାକୁ ନ ଭୁଲନ୍ତି। ଆମ ନିକଟକୁ ଆପଣ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଲା 9438268568। ପୁଣି ଥରେ କହୁଛୁ ଶ୍ରୋତା ଭଉଣୀ, ଆମ ନମ୍ବରଟି ହେଲା 9438268568। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଜାଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ହେଲେ ସଙ୍ଗିନୀ, ବିଷୟଟି ହେଉଛି ଅତି ଲୋଭରୁ ମୃତ୍ୟୁ।
0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ପ୍ରିୟଦର୍ଶିନୀ
1: ଆଉ ମୁଁ ବିଜୟଲକ୍ଷ୍ମୀ,
0: ରହିଲୁ, ନମସ୍କାର।

0: ପ୍ରଚାର କଲୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓଘରଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ଦିନ 1:50 PM। ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ଶୁଣିବେ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। G7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହା ସହିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି। ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି। ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସନ୍ତୁଳିତ ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ। ଏଥିରେ G7 ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିରେ ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚବେ। ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ। ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି। ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମ

0: ଯୋଗ ଦେବେ। ଜି7 ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ୍ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ ଜି7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
1: हम पूरी तरीके से अपने मंत्रालय की प्रतिबद्धता, माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
0: ଶ୍ରୀ ଯାଦବ କହିଛନ୍ତି, ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଏଭିଆନାଠାରେ ଚାଲିଥିବା ଜି7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ୍ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ୍ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ୍ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆକାଶ ସ୍ଥଳଭାଗ ଏବଂ ଜଳଭାଗରେ ଭାରତର ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଧାରା 370ର ଉଚ୍ଛେଦ, ନକ୍ସଲବାଦ ମୂଳୋତ୍ପାଟନ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ସରକାର ଏହାକୁ ସମ୍ପୂର୍ଣ୍ଣ ସମ୍ଭେଦନଶୀଳତା ଓ ସତର୍କତାର ସହ ପରିଚାଳନା କରିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ବିଜେପି ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି। ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପୁନଃ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ପାଇଁ ବିରୋଧୀ କଂଗ୍ରେସ ପ୍ରୟାସ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ଏଥିପାଇଁ ଶ୍ରୀ ତ୍ରିବେଦୀ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ସୋନୁନିଗମ ଏବଂ ଶ୍ରେୟାଲ ଘୋଷାଲଙ୍କୁ ଶୁଣନ୍ତୁ କ୍ରିସ୍ ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ଇବ୍ରାହିମ ମିକ୍ସ, ସଙ୍ଗୀତ ରାଜେଶ ରୋଶନ, କଣ୍ଠଦାନ କରିଛନ୍ତି ସୋନୁନିଗମ ଏବଂ ଶ୍ରେୟା ଘୋଷାଲ, କଥାଚିତ୍ର କ୍ରିଶ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ 2:30, ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ କିଛି ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୂଚନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି।

1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। 3ଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(k) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍ଆର୍ଟିସି, ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା, ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ଘର 06741205980932335444 ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଟିଇଟି ପରୀକ୍ଷା ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ 9:30ରୁ 11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ 2:30ରୁ 4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥ ଉପରେ ପ୍ରଥମ ଭୂଇଁ ପଡ଼ି ମୂଳ କଇଁଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ ମୟୂର ଡାଳିଲତା ଶେଷ କରିଛନ୍ତି। ଦ୍ୱାରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝାକମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10:00 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚବେ। ଶିବବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଇଂଲଣ୍ଡର ଲେଡ୍ସଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ସନ୍ଧ୍ୟା 6:30 ଖେଳ ଶେଷ ପର୍ଯ୍ୟନ୍ତ। ଅପରାହ୍ନ 5:00 ରହିଛି ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ଏଥିରେ ଶୁଣିବେ ଆମ ସମୟର ଯୁବବାଣୀ। ହ୍ୟାଲୋ ସର୍ଦ୍ଦାର ଆକବର ଗୀତ, ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:05 କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ଗୃହପାଳିତ ପଶୁପକ୍ଷୀଙ୍କୁ ଦେଖାଯାଉଥିବା ବିଭିନ୍ନ ସଂକ୍ରାମକ ରୋଗ ଓ ତାର ପ୍ରତିକାର। ଇଂଲଣ୍ଡର ଲେଡ୍ସଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ସନ୍ଧ୍ୟା 6:30 ଖେଳ ଶେଷ ପର୍ଯ୍ୟନ୍ତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:46, ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରିଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ସୋନାଲି ପଣ୍ଡା ଏବଂ ସ୍ମୃତି ପ୍ରଜ୍ଞା ପାତ୍ର।

0: ସବୁଜ ବନର ଶୀତଳ ଛାୟା, ନଦୀର କଳକଳ ମଥୁର ମାୟା, ନୀଳ ଆକାଶ ମେଘର ଖେଳ, ପ୍ରକୃତି ଦିଏ ଶାନ୍ତିର ମେଳ,
1: ଫୁଲର ସୁଗନ୍ଧ, ପକ୍ଷୀର ଗୀତ ମନକୁ କରେ ଆନନ୍ଦିତ, ପର୍ବତ ସାଗର ସବୁଜ କ୍ଷେତ, ପ୍ରକୃତି ଆମର ଅମୂଲ୍ୟ ଭେଟ। ସ୍ୱାଗତ ଶ୍ରୋତା ବନ୍ଧୁ ଆଜି ସନ୍ଧ୍ୟାର ସମ୍ଭାର କାର୍ଯ୍ୟକ୍ରମକୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ କିଛି ସମୟ ବିତେଇବାକୁ ଆସିଯାଇଛୁ ଆମେ ଦୁହେଁ, ମୁଁ ସ୍ମୃତି ପ୍ରଜ୍ଞା ପାତ୍ର
2: ଆଉ ମୁଁ ସୋନାଲି ପଣ୍ଡା।
1: ନମସ୍କାର।

0: ତେବେ ସେଥି ଆଉ ଡେରି ନ କରି ଚାଲନ୍ତୁ ଶୀଘ୍ର ଶୀଘ୍ର କାର୍ଯ୍ୟକ୍ରମଟାକୁ ଆରମ୍ଭ କରିବା। କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: ହଁ ସାଥୀ, ଜୀବନରେ ଧୈର୍ଯ୍ୟ ଓ ପରିଶ୍ରମ ହିଁ ସଫଳତା ଆଣିଥାଏ। ସେଥିପାଇଁ ସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ, କାରଣ ହଜିଯାଇଥିବା ସମୟ କେବେ ଫେରି ଆସେ ନାହିଁ।

0: ଆଚ୍ଛା ସୋନାଲି, ତମେ ତ କହୁଥିଲ ପୂର୍ବରୁ ଯୁବବାଣୀ ବହୁତ ଭିନ୍ନ ଥିଲା, ଆଉ ସେଟା ପାଇଁ ବୋଲି ତମେ କାହା ସହିତ ଗୋଟେ ସାକ୍ଷାତକାର କରିବି ବୋଲି କହୁଥିଲ।
1: ଆରେ ହଁ ସ୍ମୃତି, ମୁଁ ତ ପୁରା ଭୁଲି ହିଁ ଯାଇଛି।
2: ତାହେଲେ ଚାଲ ସ୍ମୃତି, ମୁଁ ତୁମକୁ ଏବେ ଗୋଟେ ବହୁତ ସ୍ପେଶାଲ ପର୍ସନ ସହିତ ସାକ୍ଷାତକାର କରିବି।
0: ଏବେ ଗୋଟେ ସୁନ୍ଦର ସାକ୍ଷାତକାର ନେଇ ଆସିଛନ୍ତି ସୋନାଲି ପଣ୍ଡା।

ଯୁବମାନଙ୍କୁ ନିଜର ପରିଚୟ ଗଢ଼ିବାରେ ସୁଯୋଗ ଦେଇଥିଲା ଏବଂ ତାଙ୍କର ସ୍ୱପ୍ନକୁ ନୂଆ ଦିଗନ୍ତ ଦେଖାଇଥିଲା। ଆଜିର ଏହି ବିଶେଷ ଆଲୋଚନା ଆମ ସମୟର ଯୁବବାଣୀ ମାଧ୍ୟମରେ ଆମେ ଫେରିଯିବା ସେହି ସ୍ମୃତିଭରା ଦିନମାନଙ୍କ ପାଖ। ଏହି ଯାତ୍ରାକୁ ଅଧିକ ଜୀବନ୍ତ କରିବା ପାଇଁ ଆମ ସହ ଉପସ୍ଥିତ ଅଛନ୍ତି ମିସେସ୍ ଗୀତାଞ୍ଜଳି ପାଢ଼ୀ ମ୍ୟାଡମ୍, ଯିଏ ଜଣେ ପୂର୍ବତନ କମ୍ପେରର ଯାହାଙ୍କ ଅନୁଭୂତି ଏବଂ କାହାଣୀ ଆମକୁ ନେଇଯିବ ସେହି ସୁନେଲି ସମୟର ପାଖକୁ। ତାହେଲେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସ୍ମୃତି, ଅନୁଭୂତି ଏବଂ ପ୍ରେରଣାର ସୁନ୍ଦର ଆଲୋଚନା।

0: ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆପଣଙ୍କ ପରିଚୟ?
1: ମୋ ନାଁ ଗୀତାଞ୍ଜଳି ପାଢୀ, ମୁଁ ବର୍ତ୍ତମାନ ଆକାଶବାଣୀ ଜୟପୁର କେନ୍ଦ୍ରରେ ଆନାଉନ୍ସର ଭାବରେ କାର୍ଯ୍ୟ କରୁଛି।
0: ତାହେଲେ ମ୍ୟାଡାମ, ପ୍ରଥମେ ଆପଣଙ୍କ ରେଡିଓ ଯାତ୍ରା କେମିତି ଆରମ୍ଭ ହେଲା ଏବଂ ଯୁବବାଣୀ ସହ ଆପଣ କେମିତି ଜଡ଼ିତ?
1: ହଁ, ମୁଁ କହିବି, ମୁଁ ଏବେ ଆନାଉନ୍ସର ଭାବରେ କାମ କରୁଛି, କିନ୍ତୁ ତା ପୂର୍ବରୁ ଯୁବବାଣୀ ବିଭାଗରେ ମୁଁ କାମ କରୁଥିଲି। ତା ପୂର୍ବରୁ ମାନେ ଯୁବବାଣୀ ବିଭାଗରେ କାମ କରିବା ପୂର୍ବରୁ ମୁଁ କାମ କରୁଥିଲି, ପାଠ ପଢୁଥିଲି, କାମ କତ କରୁନଥିଲି, ପାଠ ପଢୁଥିଲି ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲରେ। ସେତେବେଳେ ମୋର ରୁଚି ଥିଲା ଡ୍ରାମାରେ, ମାନେ ଛୋଟବେଳୁ ମୋର ରୁଚି ଡ୍ରାମାରେ ଥିଲା। ସେତେବେଳେ ଆମ ସ୍କୁଲରେ ସାଙ୍ଗମାନେ ମିଶିକି ଆମେ ଗୋଟେ ଛୋଟିଆ ଡ୍ରାମାଟେ କରିଥିଲୁ। ସେସବୁ ଦେଖିକି ଆମ ସ୍କୁଲ ଜଣେ ସାର୍ ଥିଲେ, ମୁନି ସାର୍ ଆଉ ଗୋପାଳ ସାମନ୍ତରାୟ ସାର୍, ସେମାନେ ଆମକୁ ନେଇକି ଯାଇଥିଲେ ଆର୍ଟ ସ୍କୁଲକୁ ଗୋଟେ ଡ୍ରାମା କରିବା ପାଇଁ। ସେ ଡ୍ରାମାର ନାଁ ଥିଲା ମହିଷ ମର୍ଦ୍ଦିନୀ। ସେ ଡ୍ରାମାଟା ବହୁତ ଭଲ ହେଇଥିଲା। ତାପରେ ସେମାନେ ଆମକୁ କହିଲେ, ତମେ ଯିବ ଆକାଶବାଣୀରେ ଏ ଡ୍ରାମାଟା କରିକି ଆସିବ। ସେ ଡ୍ରାମାଟା ହେଇଥିଲା ଦଶହରା ସମୟରେ। ଆମେ ତ କିଛି ଜାଣିନଥିଲୁ ଡ୍ରାମା କଥା, ଆମେ ଆକାଶବାଣୀ କଥା ବି ଜାଣିନଥିଲୁ। କହିଲୁ, ସାର୍ ଆମେ ଆକାଶବାଣୀରେ କେମିତି କଣ କରିବୁ, କେମିତି ଡ୍ରାମା କରିବୁ, ଆମେ ତ କିଛି ଜାଣିନୁ। ସାର୍ କହିଲେ, ତମେ ଚାଲ, ତାପର କଥା ଆମେ ବୁଝିବୁ। ଆମେ ସମସ୍ତେ ମିଶିକି ଆସିଥିଲୁ। ସେତେବେଳେ ମୁଁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥାଏ। ଆସିଲୁ, ଡ୍ରାମା କଲୁ, ବହୁତ ଭଲ ଲାଗିଲା, ପୁଣି ଏଇଠୁ ଗଲୁ। ତାପରେ ମୁଁ ସୁଯୋଗ ପାଇନଥିଲି ଆକାଶବାଣୀ ଆସିବା ପାଇଁ। ତାପରେ ମୋର ମ୍ୟାରେଜ ହେଲା। ମ୍ୟାରେଜ ମୁଁ ଯାହାକୁ କଲି, ମୋ ସ୍ୱାମୀ ମନୋଜ କୁମାର ପାଢୀ, ସିଏ ଏଇ ଆକାଶବାଣୀର ଜଣେ ବି ହାଇଗ୍ରେଡ୍ ଆର୍ଟିଷ୍ଟ ଡ୍ରାମାରେ, ସେ ବି ଆନାଉନ୍ସମେଣ୍ଟ ବି କରୁଥିଲେ। ତାପରେ ଅଡିସନ ବାହାରିଲା ଯୁବବାଣୀ ପାଇଁ। ସେ ମୋତେ କହିଲେ, ଆଉ ଯୁବବାଣୀ ଅଡିସନ ବାହାରିଛି, ଚାଲ ଅଡିସନ ଦେବ। ମୁଁ କହିଲି, ଆରେ ମୁଁ ତ କିଛି ଜାଣିନି, ମୁଁ କଣ ଅଡିସନ ଦେବି। ସେ କହିଲେ, କିଛି ଡରିବାର ନାହିଁ, ଚାଲ ଦିଅ। ତାପରେ ମୁଁ ଆସିଲି, ଅଡିସନ ଦେଲି, ଭଏସ ଟେଷ୍ଟ ହେଲା। ଆମ ଟେଷ୍ଟ ନେଇଥିଲେ ଅଶୋକ ମିଶ୍ର ସାର। ପରୀକ୍ଷାରେ ପାସ୍ ଆଉଟ ହେଲି। ତାପରେ ମୁଁ ମୋର କାମ ଆରମ୍ଭ କଲି ଏଇ ଯୁବବାଣୀରେ।
0: ଆଚ୍ଛା, ବହୁତ ହିଁ ସୁନ୍ଦର ଜର୍ନି ଥିଲା ଆପଣଙ୍କ ମ୍ୟାଡାମ। ତାହେଲେ ଆମର ଯୋଉ ଆଜି ଶୀର୍ଷକ ଅଛି, ଆମ ସମୟର ଯୁବବାଣୀ, ଏହା କହିଲେ ଆପଣଙ୍କ ମନକୁ ପ୍ରଥମେ କଣ ଆସେ?
1: ବହୁତ ବଢିଆ ପ୍ରଶ୍ନଟି ସୋନାଲି। ଆମ ସମୟରେ ଯୁବବାଣୀ କେବଳ ଗୋଟିଏ କାର୍ଯ୍ୟକ୍ରମର ନାଁ କହିଲେ ତ ଅତ୍ୟୁକ୍ତି ହେବନି, କିନ୍ତୁ କହିବାକୁ ଗଲେ ଯୁବବାଣୀ ଏମିତି ଗୋଟିଏ କାର୍ଯ୍ୟକ୍ରମ ଯେଉଁଠିକି ଏଇଠି ସବୁ ପ୍ରକାର ଆପଣ କାର୍ଯ୍ୟକ୍ରମ କରିପାରିବେ, ଯେମିତିକି ହସବସରାଠୁ ଆରମ୍ଭ କରି ଚିଠି ପତ୍ର, ସାହିତ୍ୟ ଚର୍ଚ୍ଚା, ଶ୍ରୋତାଙ୍କ ସହିତ ଡାଇରେକ୍ଟ ଲିଙ୍କ, ଯେମିତି ଫୋନ୍ ଇନ୍ ପ୍ରୋଗ୍ରାମ ବି ଆମେ କରିପାରୁ। ସେଥିରେ ପ୍ରେମର କଥା, ବିରହର କଥା, ଇତିହାସର କଥା, ପାଣିପାଗର କଥା, ଏମିତି ଅନେକ କଥା, ଅନେକ କାର୍ଯ୍ୟକ୍ରମ ଏଇ ଯୁବବାଣୀ କାର୍ଯ୍ୟକ୍ରମରେ ହେଇଥାଏ। ଯୋଉ କାର୍ଯ୍ୟକ୍ରମ କି ଅନ୍ୟ ମାନେ ଆକାଶବାଣୀରେ ଯେତେ ସବୁ କାର୍ଯ୍ୟକ୍ରମ ହେଉଛି, ଅନ୍ୟ କାର୍ଯ୍ୟକ୍ରମରେ ଆମେ ଏସବୁର ସୁବିଧା ଆମେ ପାଇନଥାଉ। ଆମ ସମୟରେ ଯୁବବାଣୀ କହିଲେ, ଆମେ ପୂର୍ବରୁ ଯେଉଁମାନେ ଆମର ଏଇ ପ୍ରୋଗ୍ରାମ ମାନେ ଯୁବବାଣୀ କାର୍ଯ୍ୟକ୍ରମ କରୁଥିଲେ, ସେମାନଙ୍କର ଉପସ୍ଥାପନା ଆମମାନଙ୍କୁ କିଭଳି ଗୋଟେ ଶିକ୍ଷା ଦେଇଥିଲା, ସେମାନଙ୍କର ଲେଖାଶୈଳୀ କେମିତି, ସେମାନଙ୍କ ଶବ୍ଦର ବ୍ୟବହାର କେମିତି, ସେମାନଙ୍କର ପ୍ରେଜେଣ୍ଟେସନ କେମିତି, ଆମେ ସେମାନଙ୍କ ସହିତ ଡାଇରେକ୍ଟ ଲିଙ୍କରେ ଆସିପାରୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ, ଯୋଉଟାକି ଆମ ସମୟର ଯୁବବାଣୀ। ସେଇଟା ହେଉଛି ଆମମାନଙ୍କ ପାଇଁ ଗୋଟେ ଡେଭଲପ ବା ଗୋଟେ ଶିକ୍ଷକ, ସେମାନେ ଗୋଟେ ଶିକ୍ଷକ ଭାବରେ ଆମକୁ ଏସବୁ ଶିକ୍ଷା ଦେଇକି ଯାଇଥିଲେ। ଆଉ ଆମେ ଆଗକୁ ମଧ୍ୟ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଛୋଟ ଭାଇ ଭଉଣୀମାନଙ୍କୁ ଏହି ଶିକ୍ଷା ହିଁ ଦେବୁ ବୋଲି ଆମେ ଭାବୁଛୁ।
0: ଆଜ୍ଞା ମ୍ୟାଡାମ, ତାହେଲେ ମ୍ୟାଡାମ, ରେଡିଓ ଆପଣଙ୍କୁ କଣ ପରିଚୟ ଦେଇଛି ଏବଂ ଆପଣଙ୍କ ଜୀବନରେ ରେଡିଓର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
1: ରେଡିଓ କଣ ପରିଚୟ ଦେଇଛି, କଣ ଦେଇନି କହିଲେ ତ ସେ କଥା ସରିବନି ସୋନାଲି। ମାନେ ବହୁତ ବହୁତ ପରିଚୟ ଦେଇଛି। ଯେତେବେଳେ ମୁଁ ଯୁବବାଣୀରେ କାମ କଲି, ବହୁତ ଶ୍ରୋତା କହନ୍ତି, ଆପଣ ଲାଇଭ ଫୋନ୍ ଇନ୍ କରନ୍ତୁ, କିନ୍ତୁ ଆମେ ତ ଗୋଟେ ନିୟମରେ ବନ୍ଧା ନା, ଆମ ଇଚ୍ଛା ଅନୁସାରେ ଆମେ କିଛି କରିବି ପାରିବାନି। ଯୋଉଦିନ ମୋତେ ପ୍ରୋଗ୍ରାମ ଦିଆହେଇଥିବ ଫୋନ୍ ଇନ୍ କି ହାଲୋ ସ୍ପନ୍ଦନ କି ହାଲୋ ଗୁଞ୍ଜନ, ମୁଁ ବହୁତ ଖୁସି। ମୋ ସେଇଦିନ ମୋ ଜୀବନର ଭୂମିକା ମୁଁ ଭାବେ, ମାନେ ବହୁତ କିଛି ମୋତେ ଶ୍ରୋତା ଖୋଜୁଛନ୍ତି, ମୋର ପରିଚୟ ବି ଏଇଠି ବହୁତ କିଛି ଅଛି। ଏମିତି ସବୁ ପ୍ରକାର ଆମେ କାର୍ଯ୍ୟକ୍ରମ କରୁ। ଯେହେତୁ ରେଡିଓରେ କାର୍ଯ୍ୟ କରୁଛୁ, ମୋର ହାତ ଗୋଡ ମୁହଁ ଯେମିତି

0: ଗୋଟେ ଅଙ୍ଗ ମୁଁ ଭାବେ ଆକାଶବାଣୀ ବି ମୋ ଜୀବନର ଗୋଟେ ଅଙ୍ଗ ବୋଲି କିନ୍ତୁ ଏ ପ୍ରୋଗ୍ରାମଟିକୁ କରିବା ବେଳେ ସବୁଠୁ ବଡ଼ ଅନୁଭୂତି ଥିଲା ମାଇକ୍ରୋଫୋନର ସାମ୍ନା ନିଜ ଭାଷାର ଉଚ୍ଚାରଣ ସ୍ୱରକୁ ଅଧିକ ଭଲ କରିବାର ଚେଷ୍ଟା ଏମିତିକି କାଳେ ଭୁଲ ହେବନି ତ ଶ୍ରୋତାଙ୍କ ପାଖକୁ ଭୁଲ ଇନଫର୍ମେସନ୍ ଯିବନି ତ ଏମିତି ବି ଡର ଥାଏ ସାର୍ଙ୍କୁ ମେସେଜ କାଳେ ମୋ ବିରୁଦ୍ଧରେ କିଛି ଭୁଲ ମେସେଜ ଆସିବନି ତ ଏଇସବୁ ଥିଲା ଆଉ ଏଇଟା ହିଁ ମୋର ବଡ଼ ଅନୁଭୂତି ଥିଲା ଯେତେବେଳେ ମୁଁ କାର୍ଯ୍ୟକ୍ରମ କରୁଥିଲି ଏଇ ଯୁବବାଣୀରେ ତାପରେ ଦେଖିଲି କାର୍ଯ୍ୟକ୍ରମ କଲି ମୋ ସ୍ୱାମୀ ଯେତେବେଳେ ମୁଁ କାର୍ଯ୍ୟକ୍ରମ କରିବାକୁ ପ୍ରଥମେ ବାହାରିଲି ପ୍ରଥମ କାର୍ଯ୍ୟକ୍ରମ ଯେତେବେଳେ ମୁଁ କଲି ସେତେବେଳେ ମୋତେ ସେ କହିଥିଲେ ଫାଷ୍ଟ ଇମ୍ପ୍ରେସନ୍ ଇଜ୍ ଲାଷ୍ଟ ଇମ୍ପ୍ରେସନ୍ ମୁଁ କେବଳ ଏଇ ଗୋଟିଏ ଲାଇନ୍କୁ ନେଇକି ମୁଁ ଆଜି ପର୍ଯ୍ୟନ୍ତ ମୋର ଜୀବନଯାତ୍ରା କି ମୋର କାର୍ଯ୍ୟକ୍ରମକୁ ମୁଁ ବଜାୟ ରଖିଛି
1: ବହୁତ ହିଁ ସୁନ୍ଦର ମ୍ୟାଡମ୍ ତାହେଲେ ମ୍ୟାଡମ୍ ଯୁବବାଣୀରେ କମ୍ପାରିଂ କରୁଥିବା ବେଳେ ସବୁଠାରୁ ସ୍ମରଣୀୟ ଅନୁଭୂତି ଆପଣଙ୍କର କ'ଣ ଥିଲା
0: ସେ ସମୟରେ ଯୁବପିଢ଼ି ଯୁବବାଣୀକୁ ଗୋଟିଏ କାର୍ଯ୍ୟକ୍ରମ ନୁହେଁ ବରଂ ପ୍ରତିଭାର ମଞ୍ଚ ଭାବେ ଗ୍ରହଣ କରୁଥିଲେ ରେଡିଓର ସ୍ୱରକୁ ଶୁଣିବା ପାଇଁ ଗର୍ବ ଆଉ ଖୁସି ବି ମିଳୁଥିଲା କେତେବେଳେ ମୋର ସ୍ୱର ଯିବ ଆଉ କେତେବେଳେ ମୁଁ ଗୋଟେ ସୁନ୍ଦର ଶବ୍ଦର ଗୋଟିଏ କାର୍ଯ୍ୟକ୍ରମଟି ମୁଁ ଶ୍ରୋତାଙ୍କ ପାଖରେ ମୋ କାର୍ଯ୍ୟକ୍ରମକୁ ମୁଁ ପ୍ରସାରଣ କରିବି କିନ୍ତୁ ଆଜିକାର ଯୁବପିଢ଼ି ପ୍ରୋଗ୍ରାମଟି ଶୁଣୁ ବି ନାହାନ୍ତି ସେମାନେ କ'ଣ କରୁଛନ୍ତି କ'ଣ ନାହିଁ ରେଡିଓରେ କ'ଣ ଯିବ କେତିକି ଯିବ ସେମାନେ ଅନ୍ୟମାନଙ୍କୁ ପଚାରିଲେ ବି ତ ସେମାନେ ଜାଣିପାରିବେ ନା କ'ଣ ହବ କ'ଣ ନାହିଁ କିନ୍ତୁ ସେହି ଇଚ୍ଛା ନାହିଁ ପ୍ରୋଗ୍ରାମ ହେଲା ପ୍ରୋଗ୍ରାମ ଆସିଲେ ପ୍ରୋଗ୍ରାମ କଲେ ପଳେଇଲେ ଏଇଟି ନୁହଁ ଯୁବପିଢ଼ି ପାଇଁ ଯୁବବାଣୀ ହେଉଛି ଗୋଟିଏ ଭଲ ମଞ୍ଚ ଭଲ ଷ୍ଟେଜ୍ ସେଇଠୁ ହିଁ ସେମାନଙ୍କର ଏଇ କାର୍ଯ୍ୟକ୍ରମର ଯାତ୍ରା ଆରମ୍ଭ ହେଉଛି ରେଡିଓର କାର୍ଯ୍ୟକ୍ରମ ଥିଲା ଗୋଟିଏ ସ୍ୱପ୍ନ ଗୋଟିଏ ପ୍ରତିଭା ଆଉ ଗୋଟିଏ ପରିଚୟର ଜୀବନ୍ତ ମଞ୍ଚ ଏବେ ବି ମୋ ପାଇଁ ରହିଛି ରହିଥିଲା ମଧ୍ୟ ରହିବ ମଧ୍ୟ
1: ଆଜ୍ଞା ମ୍ୟାଡମ୍ ସେ ସମୟର ଯୁବପିଢ଼ି ଯୁବବାଣୀକୁ କେମିତି ଗ୍ରହଣ କରୁଥିଲେ
0: ମୁଁ ତ ନିଜେ କୌଣସି ବ୍ୟକ୍ତିଗତ ସ୍ମୃତି ମନେ ରଖିନି ହେଲା
1: ଆଜ୍ଞା
0: ତଥାପି ରେଡିଓରେ କିଛି ଏମିତି କାର୍ଯ୍ୟକ୍ରମ କରିଛି ଯାହାକି ଆଜି ବି ମନେ ରଖିଛନ୍ତି ଶ୍ରୋତା ଏଇ ଯେମିତିକି ନିଜ ଭାବନାକୁ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି ତାପରେ ବି ଶ୍ରୋତାଙ୍କ ଭାବନା ସହ ଜଡ଼ିତ ଗୀତରେ ମଧ୍ୟ ରେଡିଓର ସବୁଠାରୁ ବଡ଼ ଶକ୍ତି ହେଉଛି ଶବ୍ଦ ମାଧ୍ୟମରେ ଏଇ ଶବ୍ଦ ମାଧ୍ୟମରେ ମୁଁ ମୋତେ ମାନେ ଅଳ୍ପ କିଛି ବି ମନେ ଅଛି ଗୋଟେ କାର୍ଯ୍ୟକ୍ରମ କରିଥିଲି ହାଲ ସ୍ପନ୍ଦନ କମ୍ପ୍ୟୁଟର ଯୁବପିଢ଼ିଙ୍କ ପାଇଁ ଅଭିଶାପ ନା ଆଶୀର୍ବାଦ ଏଇ କାର୍ଯ୍ୟକ୍ରମଟା ମୁଁ କରିଥିଲି କେବଳ ମୁଁ ଜଣେ ହିଁ କରିଥିଲି ଏଇ କାର୍ଯ୍ୟକ୍ରମକୁ ମାନେ ଶ୍ରୋତା ପ୍ରଶ୍ନର ସେମାନେ ଉତ୍ତର ଦେଇଥିଲେ ଏତେ ସୁନ୍ଦର ଉତ୍ତର ଦେଇଥିଲେ ମୋ କାର୍ଯ୍ୟକ୍ରମ କରିବା ପରେ ମୋ ପାଖକୁ ଏତେ ସୁନ୍ଦର ସବୁ ମେସେଜ ଆସିଥିଲା ସାର୍ଙ୍କ ପାଖକୁ ମେସେଜ ଆସିଥିଲା ସେଇଟା ହିଁ ମୋର ଗୋଟେ ସ୍ମୃତି ଆଉ ମୁଁ ଅନ୍ୟ ସବୁ ମୁଁ ତ ଯୁବବାଣୀ ଛାଡ଼ିକି 10-11 ବର୍ଷ ହେଲାଣି ଆଉ ମୋତେ କିଛି ବିଶେଷ ମନେ ପଡୁନି
1: ତାହେଲେ ମ୍ୟାଡମ୍ ରେଡିଓ ମାଧ୍ୟମରେ କାମ କରୁଥିବା ବେଳେ କ'ଣ କ'ଣ ଏମିତି ଚ୍ୟାଲେଞ୍ଜ ଆପଣଙ୍କ ସାମ୍ନାରେ ଆସିଛି
0: ରେଡିଓରେ କାମ କଲାବେଳେ ବହୁତ ଗୁଡ଼ିଏ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି ପ୍ରଥମତଃ ଭାଷା ଆଉ ଉଚ୍ଚାରଣ କେମିତି ହେଲେ ଶ୍ରୋତାଙ୍କୁ ସ୍ପଷ୍ଟ ଭାବେ ଶୁଭିବ ଆଉ ଶ୍ରୋତା ଏ ବିଷୟରେ ବି ଜାଣିବେ ହେଲା ତାପରେ ଆହୁରି ବି ହାପେନ୍ ହେବା ସମୟ ତା ଭିତରେ ବହୁତ ଗୁଡ଼େ ତଥ୍ୟ ମୁଁ ସେହି ସମୟ ଭିତରେ କେମିତି କ'ଣ ଦେବି ଦ୍ୱିତୀୟ ହେଲା ତୃତୀୟ ଟେକ୍ନିକାଲ ସମସ୍ୟା ଯେମିତିକି ମାଇକ୍ରୋଫୋନ ମାଇକ୍ରୋଫୋନ ଯଦି ଆମେ ଠିକ୍ସେ ନ ଧରିବୁ ମାଇକ୍ରୋଫୋନ ଯଦି ସାମ୍ନାରେ ଆମେ ଠିକ୍ସେ କଥା ନ କହିବୁ ତାହେଲେ ଆମର ସାଉଣ୍ଡ ଅନ୍ୟମାନଙ୍କୁ କେମିତି ଶୁଭିବ ଅନ୍ୟମାନେ ମାନେ ଶ୍ରୋତାବନ୍ଧୁ ଆମ ଶ୍ରୋତାବନ୍ଧୁ କେମିତି ଶୁଣିବେ ଏସବୁ ଅନେକ ଗୁଡ଼ିଏ ପ୍ରୋବ୍ଲେମ ସାମ୍ନା କରିଛି ବେଳେବେଳେ ଡେସ୍କଟପ୍ରେ ପ୍ରୋଗ୍ରାମ ଥିବ କାଲି ହିଁ ପ୍ରୋଗ୍ରାମ ଥିବ ଆଜି ପ୍ରୋଗ୍ରାମ କରିବୁ ସେଭ୍ ନବନି କରେଣ୍ଟ ପଳେଇଥିବ ପ୍ରୋଗ୍ରାମ ପଳେଇଥିବ ସାର୍ ଫୋନ କରିବେ ପ୍ରୋଗ୍ରାମ ନାହିଁ ପୁଣି ଆସିବୁ ପ୍ରୋଗ୍ରାମ କରିବୁ ପ୍ରୋଗ୍ରାମ ଦେବୁ ଏମିତି ବହୁତ ଗୁଡ଼ିଏ ଫେସ୍ ତ କରିଛୁ ଚ୍ୟାଲେଞ୍ଜ ବି ଚାଲିଛି ସେମିତିରେ କିନ୍ତୁ ସାର୍ ଆମର ମାନେ କ'ଣ କହିଲେ କଣ୍ଟ୍ରୋଲ ରୁମ୍ ବହୁତ ଆମକୁ ସାହାଯ୍ୟ କରିଥିଲେ ସେଇ ସାହାଯ୍ୟ ଏବେ ବି ଆମେ ଭାବୁଛୁ ଏବେ ବି ଆମେ ପାଉଛୁ
1: ଆଜ୍ଞା ମ୍ୟାଡମ୍ ପୁରୁଣା ସମୟର ରେଡିଓ ଏବଂ ବର୍ତ୍ତମାନ ସମୟର ଡିଜିଟାଲ ମିଡିଆ ଏହା ମଧ୍ୟରେ ଆପଣ କ'ଣ ପାର୍ଥକ୍ୟ ଦେଖୁଛନ୍ତି
0: ପୁରୁଣା ରେଡିଓ ହେଉଛି ସ୍ମୃତି ପରମ୍ପରା ଆଉ ଭାବନାର ବାହକ ଥିଲା ଆଉ ଏବର ରେଡିଓ ଆଧୁନିକ ପ୍ରଯୁକ୍ତି ସହ ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ି ଦେଇଛି ସମୟ ତ ବଦଳିଛି ତଥାପି ଶ୍ରୋତାଙ୍କ ହୃଦୟରେ ରେଡିଓର ସମ୍ପର୍କ ଆଜି ବି ରହିଛି ପୁରୁଣା ରେଡିଓ ଥିଲା ପରିବାରର ମିଳନସ୍ଥଳୀ କିନ୍ତୁ ଆଜିକାଲି ରେଡିଓ ହେଉଛି ବ୍ୟକ୍ତିଗତ ଯାହା ପାଖରେ ଦେଖ ମୋବାଇଲ ମୋବାଇଲର ଏଫ୍ଏମ୍ ସେଇ ଏଫ୍ଏମ୍ରେ ଶୁଣିବେ ଆରେ ଆଜି ଏଇ ପ୍ରୋଗ୍ରାମ ଦଉଛି ଆରେ ବନ୍ଦ କରିଦିଅ ନାହିଁ ଚାଲ ଆଜି ଗୀତ ଦଉଛି ତ କେମିତି ସେ ଆମ ସହିତ ସମ୍ପର୍କ ଯୋଡ଼ି ହେବ ତମେ ଗୋଟେ ଶୁଣ ପ୍ରୋଗ୍ରାମ ଶୁଣ କ'ଣ ଚାଲିଛି କ'ଣ ନାହିଁ କିନ୍ତୁ ଆମର ଏଇ ଅଞ୍ଚଳ ଛାଡ଼ିଦେଲେ ଆମେ ଯେତେବେଳେ ସିଟି ଏରିଆ ଯିବା ମାନେ ବଡ଼ ବଡ଼ ସିଟି ଏରିଆ ଯିବା ଆଜି ପର୍ଯ୍ୟନ୍ତ ସେଇଠି କେବଳ ଲୋକ ଡିପେଣ୍ଡ କରନ୍ତି ଅନ୍ ଏଫ୍ଏମ୍ ଏଫ୍ଏମ୍ ଉପରେ ହିଁ ଲୋକ ଡିପେଣ୍ଡ କରିକି ଚାଲିଛନ୍ତି ଯୁଗ ତ ବଦଳିଛି ମାନେ ତାହା ବୋଲି କ'ଣ କଳି ଯୁଗ ତ ବଦଳିନି ଯୁଗ ସେଇ କଳି ଯୁଗ ହିଁ କିନ୍ତୁ ସମୟ ବଦଳିଛି ବିଜ୍ଞାନର ଅଗ୍ରଗତି ସହିତ ସମୟ ବଦଳିଛି ଯାହା ବି ହେଉ ଆମେ ସମସ୍ତେ ଆଜି ରେଡିଓ ସହିତ

0: ଯୋଡିକି ରହିଛୁ ଆଉ ରହିବା ମଧ୍ୟ ସେଇଟା ହିଁ ସମାନ ଅଛି।
1: ତାହେଲେ ମ୍ୟାଡାମ, ଯୁବବାଣୀ କେମିତି ଯୁବମାନଙ୍କୁ ପ୍ରତିଭା ପ୍ରକାଶ କରିବାର ଏକ ମଞ୍ଚ ଦେଇଥିଲା?
0: ଯୁବବାଣୀ ଯୁବମାନଙ୍କୁ ତାଙ୍କ ଚିନ୍ତା ଓ ପ୍ରତିଭାକୁ ଜନସାଧାରଣଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଏକ ସୁଯୋଗ ଦେଇଥିଲା।
1: ଆଜ୍ଞା,
0: ଯେଉଁଠିକି ଲେଖାଲେଖି, ସଙ୍ଗୀତ, ନାଟକ, କଳା କଳାରେ ପ୍ରକାଶ କରି ସମାଜରେ ପରିଚୟ ସୃଷ୍ଟି କରିଥିଲା ଏହି ଯୁବବାଣୀ କାର୍ଯ୍ୟକ୍ରମ। ଏମିତି ଗୋଟିଏ ମଞ୍ଚ ଯାହାକୁ ଯୁବ ପ୍ରତିଭାର ସ୍ୱରକୁ ବି ସେ ସ୍ଥାନ ବି ଦେଇଛି। ଆହୁରି ବି ଏଇଟା ଏମିତି ଗୋଟିଏ ମଞ୍ଚ ଯେଉଁଠି ଯୁବ ପ୍ରତିଭାକୁ ପରିଚୟ ଆଉ ନୂଆ ଦିଗନ୍ତ ବି ଦେଇଛି। ଯୁବବାଣୀ ଯୁବକମାନଙ୍କର ମନୋଭାବନାକୁ ଆଉ ଶବ୍ଦର ସ୍ୱର ମାଧ୍ୟମ ଲୋକଙ୍କ ସମ୍ମୁଖରେ ପହଞ୍ଚି ପାରିଛି, କିନ୍ତୁ ଯୁବକମାନଙ୍କ ସ୍ୱପ୍ନକୁ ପ୍ରକାଶ ଆଣୁଥିବାରୁ ଏକ ସୁନ୍ଦର ମାଧ୍ୟମ ଆଉ ସଫଳତାର ଏହି ଆକାଶବାଣୀ କି ଏହି ଯୁବବାଣୀ ହେଉଛି ଏକ ସୁନ୍ଦର ପଦକ୍ଷେପ, ଏକ ସୁନ୍ଦର ମାଧ୍ୟମ।
1: ଆଜ୍ଞା ମ୍ୟାଡାମ, ତାହେଲେ ମ୍ୟାଡାମ ଆଜିର ଯୁବପିଢ଼ି ପାଇଁ ଆପଣ କଣ ସନ୍ଦେଶ ରହିବ, ବିଶେଷ କରି ଯେଉଁମାନେ ରେଡିଓ ବା ମିଡିଆ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଛନ୍ତି?
0: ଆଜିର ଯୁବପିଢ଼ି ପାଇଁ ସନ୍ଦେଶ ତ ନିଶ୍ଚୟ ରହିବ ସୋନାଲି। ମିଡିଆ କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ନିଜ ଭାଷା ଉପରେ ଦକ୍ଷତା ରଖିବାକୁ ପଡିବ, ଶିକ୍ଷାର ମନୋବୃତ୍ତି ରହିବାକୁ ପଡିବ। ତାହେଲେ ଯାଇ ମିଡିଆକୁ ଜଣେ ପେଶା ବୋଲି ଗ୍ରହଣ ଯିଏ ନ କରିକି ସିଏ ଯଦି ନିଜର କର୍ମସ୍ଥଳେ ନିଜର କର୍ମ ବୋଲି ଭାବିବ ତାହେଲେ ସେ ଆଗକୁ ନିଶ୍ଚୟ ଯାଇପାରିବ। ଜଣେ ସକ୍ସେସଫୁଲ ରିପୋର୍ଟର ହେବା ପାଇଁ ହେଲେ ତାକୁ ଗୋଟେ ଭଲ ଶ୍ରୋତା ହେବାକୁ ପଡିବ, ଭଲ ପାଠକ ହେବାକୁ ପଡିବ, ଆଉ ଜଣେ ଭଲ ଚିନ୍ତକ ବି ହେବାକୁ ପଡିବ। ଆଉ ତା ସହିତ ସେ ଠିକ ସ୍ୱପ୍ନ ଦେଖିବାକୁ ପଡିବ, ଶିଖିବାର ଆଗ୍ରହ ରଖିବାକୁ ପଡିବ, ସତ୍ୟ ପଥରେ ଆଗେଇ ଯିବାକୁ ପଡିବ। ଏସବୁ ଯଦି ରହିଲା ଆପଣଙ୍କ ସ୍ୱର ଆଉ ଆପଣଙ୍କର କାର୍ଯ୍ୟ ସବୁ ଆଗାମୀ ଦିନରେ ମିଡିଆ ଜଗତକୁ ଗଢିପାରିବ।
1: ବହୁତ ସୁନ୍ଦର। ଆପଣଙ୍କ ପାଇଁ ଗୋଟେ ଶେଷ ପ୍ରଶ୍ନ ରହିବ, ଆମ ସମୟର ଯୁବବାଣୀ ଏହାକୁ ଆପଣ ଗୋଟେ ବାକ୍ୟରେ ବର୍ଣ୍ଣନା କରିବାକୁ ହେଲେ ଆପଣ କ'ଣ କହିବେ?
0: ହଁ ନିଶ୍ଚୟ କହିବି। ଆମ ସମୟର ଯୁବବାଣୀ ହେଉଛି ଯୁବପିଢ଼ିର ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଆଉ ସମାଜ ପ୍ରତି ଦାୟିତ୍ୱବୋଧର ଏକ କଣ୍ଠସ୍ୱର ହେଉଛି ଏହି ଆମର ଯୁବବାଣୀ ମଞ୍ଚ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ତ ଆଜି ଆମ ସହ ଆଲୋଚନାରେ ଥିଲେ ମିସେସ୍ ଗୀତାଞ୍ଜଳି ପାଢ଼ୀ ମ୍ୟାଡାମ। ଏହା ଥିଲା ଆମ ଯୁବ ଶ୍ରୋତାଙ୍କ ପାଇଁ ଏକ ପ୍ରେରଣା। ସେ ନିଜର ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ସୋନାଲି।

ପଣ୍ଡିତ ଓମକାରନାଥ ଠାକୁରଙ୍କ ଜନ୍ମ 24 ଜୁନ୍ 1897 ମସିହା ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ସଙ୍ଗୀତ ଶିକ୍ଷକ, ସଙ୍ଗୀତବିତ୍ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ଥିଲେ। ଗ୍ୱାଲିୟର ଘରାନାର ଶାସ୍ତ୍ରୀୟ ଗାୟକ ବିଷ୍ଣୁ ଦିଗମ୍ବର ପାଲୁରସ୍କରଙ୍କ ଶିଷ୍ୟ ଏବଂ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳର ପ୍ରତିଷ୍ଠାତା। ସେ ଲାହୋରରୁ ଗନ୍ଧର୍ବ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ଏବଂ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗର ପ୍ରଥମ ଡିନ୍ ହୋଇଥିଲେ। ସେ ସଙ୍ଗୀତାଞ୍ଜଳି ପୁସ୍ତକ ମଧ୍ୟ ଲେଖିଥିଲେ। ଠାକୁର ଏକ ଗରିବ ସୈନିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମହାଶଙ୍କର ଠାକୁର 1857 ମସିହାରେ ନାନାସାହେବ ପେଶୱାଙ୍କ

ତେବେ ଚାଲନ୍ତୁ ସାଥୀ, ଏବେ ଶୁଣିବା ବିସ୍ମିଲ୍ଲା ଖାନ୍ଙ୍କ ବିଷୟରେ। ଉସ୍ତାଦ ବିସ୍ମିଲ୍ଲା ଖାନ୍ ଭାରତର ଜଣେ ପ୍ରସିଦ୍ଧ ସେହେନାଇ ବାଦକ ଥିଲେ। ତାଙ୍କର ପ୍ରକୃତ ନାମ ଥିଲା କମରୁଦ୍ଦିନ ଖାନ୍। ସେ 21 ମାର୍ଚ୍ଚ 1916 ବିହାରର ଡୁମରାଓ ଗାଁରେ ଜନ୍ମଗ୍ରହଣ କରିଥିଲେ ଏବଂ ଛୋଟବେଳୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ସେ ସେହେନାଇକୁ କେବଳ ବିବାହ ଓ ପାରମ୍ପରିକ ଉତ୍ସବର ବାଦ୍ୟଯନ୍ତ୍ର ଭାବରୁ ଉନ୍ନତି କରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଏକ ସମ୍ମାନିତ ମଞ୍ଚକୁ ନେଇ ଆସିଥିଲେ। 1947 ଭାରତ ସ୍ୱାଧୀନତା ହେଲା ପରେ ସେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଏକ ସେହେନାଇ ବାଦନ କରିଥିଲେ। ତାଙ୍କର ଅସାଧାରଣ ସଙ୍ଗୀତ ସାଧନା ପାଇଁ ସେ 2001 ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପାଇଥିଲେ। 21 ଅଗଷ୍ଟ 2006 ବାରାଣସୀରେ ତାଙ୍କର ଦେହାନ୍ତ ହୋଇଥିଲା। ଉସ୍ତାଦ ବିସ୍ମିଲ୍ଲା ଖାନ୍ ଭାରତୀୟ ସଙ୍ଗୀତ ଜଗତର ଏକ ଅମର ନାମ। ତାଙ୍କର ସେହେନାଇର ସୁର ଆଜି ମଧ୍ୟ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଜୀବନ୍ତ ରହିଛି।

ଚାଲନ୍ତୁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ଏମ୍ଏଫ୍ ହୁସେନଙ୍କ ବିଷୟ। ମକବୁଲ ଫିଦା ହୁସେନ 1915 ସେପ୍ଟେମ୍ବର 17 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଚିତ୍ରଶିଳ୍ପୀ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ, ଯିଏ ଏକ ପରିବର୍ତ୍ତିତ କ୍ୟୁବିଷ୍ଟ ଶୈଳୀରେ କାହାଣୀ ଚିତ୍ର ଆଙ୍କିଥିଲେ। ବମ୍ବେ ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍ର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ। ହୁସେନ 1940 ଦଶକରେ ଭାରତୀୟ ଆଧୁନିକତା ସହିତ ଜଡ଼ିତ ଥିଲେ। 1966 ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପଦବୀରେ ସମ୍ମାନିତ କରିଥିଲେ। 1973 ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରିଥିଲେ। 2011 ଜୁନ 9 ତାରିଖରେ ସେ ପରଲୋକ ପ୍ରାପ୍ତି କରିଥିଲେ।

ତେବେ ଚାଲନ୍ତୁ ସାଥୀ ଶୁଣିବା ରାଜା ରବି ବର୍ମାଙ୍କ ବିଷୟରେ। ରାଜା ରବି ବର୍ମା ଭାରତର ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଥିଲେ। ସେ 29 ଏପ୍ରିଲ 1848 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ପୁରାଣ ଓ ମହାକାବ୍ୟର ପାତ୍ରମାନଙ୍କୁ ତାଙ୍କ ଚିତ୍ରରେ ଜୀବନ୍ତ ଭାବରେ ଉପସ୍ଥାପନ କରିଥିଲେ। ସେ ଭାରତୀୟ ବିଷୟବସ୍ତୁ ସହ ୟୁରୋପୀୟ ତୈଳଚିତ୍ର କୌଶଳକୁ ଏକ ନୂତନ ଶୈଳୀର ବିକାଶ କରିଥିଲେ। ତାଙ୍କର ପ୍ରସିଦ୍ଧ ଚିତ୍ରଗୁଡ଼ିକ ମଧ୍ୟରେ ଶକୁନ୍ତଳା, ଦମୟନ୍ତୀ, ହଂସ, ସରସ୍ୱତୀ ଏବଂ ଲକ୍ଷ୍ମୀ ଇତ୍ୟାଦି ପ୍ରସିଦ୍ଧ। ସେ ଭାରତୀୟ ଚିତ୍ରକଳାର ଇତିହାସରେ ଅନ୍ୟତମ ମହାନ କଳାକାର ଭାବେ ପରିଚିତ। ତାଙ୍କର ଚିତ୍ରକଳା ଭାରତର କଳା ଓ ସଂସ୍କୃତି ସାରା ବିଶ୍ୱରେ ପରିଚିତ କରାଇଛି। 2 ଅକ୍ଟୋବର 1906 ମସିହାରେ ତାଙ୍କର ପରଲୋକ ହୋଇଥିଲେ।

0: ଏ ତ ଥିଲା ଜାଣିବା କଥା। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଚାଲନ୍ତୁ ଶୁଣିବା ଆଗାମୀକାଲିର ଆକର୍ଷଣ ବିଷୟରେ। ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସୁନ୍ଦର ସାକ୍ଷାତକାର ୱିଥ୍ ଅ ୟୁଥ୍ ଟ୍ୟାଲେଣ୍ଟ ଏବଂ କିଛି ଜଣା ଅଜଣା କଥା। ତାହେଲେ ଏ ତ ଥିଲା ସାଥୀ ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣଙ୍କ ମତାମତ ଆମକୁ ମେସେଜ କିମ୍ବା ଭଏସ୍ ଏସ୍ଏମ୍ଏସ୍ ମାଧ୍ୟମରେ ପଠାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ ଏସ୍ଏମ୍ଏସ୍ ପଠାଇବା ପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ୍ ଆଇଡିଟି ହେଉଛି
1: airjaipur@gmail.com।
0: ତାହେଲେ ସାଥୀ ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସୋନାଲି ପଣ୍ଡା
1: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର।
0: ରହିଲୁ ସାଥୀ।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ସ୍ମୃତି ପ୍ରଜ୍ଞା ପାତ୍ର ଏବଂ ସୋନାଲି ପଣ୍ଡା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦାର ଲଖବା ଗୀତ। ଉପସ୍ଥାପନା କରିଛନ୍ତି ମନୀଷା ପ୍ରଧାନୀ ଏବଂ ସୂର୍ଯ୍ୟନାରାୟଣ ସାହୁ।

0: ହ୍ୟାଲୋ ଶାରଦା ବାବା ଗୀତ
1: ଆଜ୍ଞା ଜୁହାର
0: ଜୁହାର ଜୁହାର କିଏ କହିଲା ଆସିନି ବାବୁ କଣ ତେର କହିଲା ଆସିନି
1: ମୁଇଁ ଡୁମାଲ ଉଦିନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ
0: ହେଲେ ମନୋଜ ବାବୁ କେନ୍ତା ରାଚାସ
1: ମୁଇଁ ଭଲ ଅଛେ ନା ଆଜ୍ଞା ଆପଣ କେନ୍ତା ଅଛନ୍
0: ମୁଇଁ ତ ଭଲ ଅଛି
1: ଆଖି ମରା ତୁଇରେ ନନି ଝିଲି ବୋଲି ଗୋଟେ ଗୀତ ଅଛେ ଶୁଣାଇ ଦେବେ ଆଜ୍ଞା ହେଲେ ତମର ମନ କରଲା ଗୀତ ଶୁଣାଇ ଦେବ ମନୋଜ ବାବୁ ଏମିତି ଆମକେ ଫୋନ କରିଥିବା ଆମର ସାଙ୍ଗ କଥା ହେଇଥିବା
2: ରହିଲି ନମସ୍କାର।

0: ହ୍ୟାଲୋ ଶାରଦା ବାଗିତ
1: ଜୁହାର ମାମୁ ଜୁହାର ଜୁହାର
0: ଜୁହାର ଜୁହାର କିଏ କହିଲାସନି ବାବୁ କହନ୍ତି କହିଲାସନି
1: ମୁଇଁ ରବୀନ୍ଦ୍ରନାଥ ମେହର କହୁଛେ ଫେଡେନ ବ୍ଲକ ବରଗଡ ଜିଲ୍ଲା ଭାଞ୍ଜି ଭାଞ୍ଜି କାଇଁ ଗଲେ
2: ଭାଞ୍ଜି ବସଲା ଅଛି ଆରେ କାଇଁ କରୁଛି
1: ଜୁହାର ଜୁହାର ଜୁହାର ଭାଞ୍ଜି ଜୁହାର
2: ଜୁହାର ଜୁହାର ଆଲେ ଭଲ ଆଚାସ କି ବାବୁ
1: ହଁ ବାବୁ
2: ଦେଖା ଆଜି ଫୋନ କରଲା ତମେ କାଇଁ ଗୀତ ଶୁଣବାକେ ମନ କରଲା ଚାଷ
1: ଆଜି ମନ କରଲା ଦେ ନନି ଗୁରପିଠା ଚାବି ଚାଖି ଦେଖିଲେ ବଡା ମିଠା ଗୀତଟା ଶୁଣେଇ ଦେବେ
2: ଆଲେ ଆଲେ ତମେ ବଢିଆ ଗୀତ ଗୋଟେ କହିଲାସ ଆଉ ଗୁରପିଠା ଗୀତ ଶୁଣେଇ ଦେବୁ ତମେ ଏମିତି ଶୁଣତେ ରୁହା ଆରେ ଫୋନ କରତେ ରୁହା
1: ହଁ ଭାଞ୍ଜି ଜୁହାର ଜୁହାର
2: ଜୁହାର ଜୁହାର
1: ଜୁହାର।

0: କନ୍ତେର ନ କହିଲାସନି?
1: ମୁଁ ଜୟପୁର ଦାସ ସାଇଟ କହିଲି, ପ୍ରକାଶ ଦଳେଇ।
0: ଆଲେ ପ୍ରକାଶ ବାବୁ, କେନ୍ତା ରାଚାସ?
1: ନିକ ଆକା ମମା
2: ଏଦେ ଆପା ମିଶା ବସଲା ଅଛେ କାଏ?
1: ଆତା ମିଶ। ହାଇ ନମସ୍କାର। ଜୁଆର ଜୁଆର ଆତା।
2: ଜୁଆର ଜୁଆର, ଭଲ ଆଚାସ କି?
1: ହଁ ଆତା ଭଲ ଅଛୁ।
2: ଆର ତମର ବେପାର ବାଟ ଭଲ ଚାଲିଲାନି?
1: ଏ ବେପାର ବାଟ ବୋଇଲେ ମୁଇଁ ତ ବଡ଼େ କାମ କଲିନି।
2: ଜାଣିଲୁ ଅଛୁ କାଏ ଆମେ?
1: କାମ ଦାମ ଫୋନ ନାଇଁ।
2: ଖାରା
1: କେ ଏବେ ଗୋଟେ ଆତା ଆମର ସତୀ ଅଧିକ ଗାଇଥିଲା ନାଇଁ କି? ମୂଷାକେ ମାରେ ନୁନା, ମୂଷାକେ ମାର।
2: ଆଲେ ତମର ମନ କରଲା ଗୀତ ତମକେ ବଜାଇ ଦେବୁ ଶୁନି କରି ସାରଦା ହୁଆ ବୋଲୁନି?
1: ହଁ ହଁ, ଆଦା ଆଦା। ଜୁଆର ଜୁଆର
2: ଜୁଆର ଜୁଆର।

0: ହ୍ୟାଲୋ ଶାରଦା ଲାଗିବା ଗୀତ
1: ହେଲୋ ଦିଦି, ଜୁହାର ଲାଗୁ।
0: ଇଏ ଜୁହାର ଲାଗ ଦିଦି ଜୁହାର ଲାଗ ବଡ଼େ ଦିନ କେ ଫୋନ କରଲାସ।
1: ନାଇଁ ଦିଦି, ଗଲା ଥର ନାଇଁ ଲାଗିଲା, ସରି ଯାଇଥିଲା ଜଲ୍ଦି।
0: ଆଲେ ଆଲେ
1: 4-15 କେ ଲାଗିଲା ବେଲେ ରିସିଭ୍ ନା କଲେ,
0: ଆଲେ
1: ତ
0: ଆଲେ
1: ଆଜି ତ ଫେର୍ ଲାଗିଥିଲି ଯେ ଯାହା ହଉ ଲାଗିଗଲା, ତ ଖୁସି ଲାଗୁଛି ଦିଦି। ଆଉ ବହି ବରଗଡ଼ରୁ ସ୍ୱର୍ଣ୍ଣପ୍ରଭା କର କହିଲିନି।
0: ଆଲେ ଦିଦି
2: ଆଲେ ସ୍ୱର୍ଣ୍ଣ ପ୍ରଭା ଦିଦି ଜୁହାର ଲାଗ।
1: ଜୁହାର ଲାଗୁ, ଜୁହାର ମାମା।
2: ଭଲ ଚାଷ କି ହେଲେ?
1: ହଁ ଭଲ ଅଛେ ମାମା, ନିମା ଅଛେ। ଆପଣ ମାନେ କେନ୍ତା ଅଛନ୍?
2: ଆମେ ସବୁ ଲୋକ ଡଉଛେ ଏକା ଚୁଆର, ତମର ସାଙ୍ଗେ କଥା ହେଲା ପରେ ଜବର ଶ୍ରଦ୍ଧା ଲାଗଲାନି। କାହିଁକି ନି ବୋଲେ ମୁଇଁ ମିଶା ସବୁ ହାଟେ ରହିଲିନି, ମାତର ତମର ଫୋନ କେ ଜାଗି ରହିଲିନି, ମାତର ତମର ଫୋନ ନ ଆଇଲାନି କେତେକ ଦିନ ହେଲା।
1: ଓ ଧନ୍ୟବାଦ ମାମା, କି ଆମର ଫୋନ କି ଆପଣ ମାନେ ଅପେକ୍ଷା କରିଛନ୍, କି ଆମେ କଥାବାର୍ତ୍ତା ହେମା, ତ ଶ୍ରଦ୍ଧା ଲାଗବା, ଗୀତରେ ଗୀତ ଶୁଣମା ବୋଲି, ତ ସେଥିଲାଗି ବହୁତ ଖୁସି ଲାଗୁଛି ମାମା। କେନ୍ତା ଆମର ଭିତରେ ସବୁ ସମସ୍ତଙ୍କର ଭିତରେ ଭଲ ଏନ୍ତା ସମ୍ପର୍କ ଥାଉ ଏନ୍ତା ସବୁଦିନ ମାମା।
0: ଆଲେ ଦିଦି କାଇ ଗୀତ ଶୁନବାସ କହି ଦିଆ।

0: ଆଜି ଗୀତ ଶୁଣିବା ସନ୍ଧ୍ୟା ଲାଗବା ଗୀତ ତ ଆପଣ ମାନଙ୍କୁ ତ ସମସ୍ତଙ୍କୁ ସବୁ ସମସ୍ତଙ୍କୁ ଆମେ ଭଲ ପାଉଛୁ, ଆକାଶବାଣୀ କେ ଭଲ ପାଉଛୁ, ସେ ଆକାଶବାଣୀ କେ ଭଲ ପାଉଛୁ, ତ ସେ ଗୀତ ଆଇ ଲଭ୍ ୟୁ ରେ ନନି ଆଇ ଲଭ୍ ୟୁ ଓଡ଼ିଆ ଫିଲ୍ମ ତତେ ଭଲ ପାଉଛି ମୁଁ
1: ଆହାଲେ ଆହାଲେ ବଜେଇ ଦେବୁ। ଆରେ ଏଇ ଗୀତ ତମକେ ମିଶା ଆମର ବାଟର ନୁ।
0: ହଁ ଦିଦି
1: ରହିଲୁନି ତେବେ, ଜୁହାର ଲାଗ।
2: ଜୁହାର ଜୁହାର
0: ଦିଦି, ଜୁହାର ମାମା,
2: ଜୁହାର ଜୁହାର।

0: ବଣ୍ଡକୁ ଜବର ଜବର ଫୋନ ମନାଇଲା, ପାନି ପବନ କେମିତି ହେଲାନି ଦେଖିଲୁସନି ତ?
1: ସେଟା ତ ଦେଖିଲିନି ଆପା, କେମିତି
0: କାଇ କରବୁ ବସି କରି କାତା କାଇତେ ରୁକି ଯୁବେ ଘରେ ବୋଲିନି,
1: ଯୁ ବୋଲିନି
0: ଏ ଯୁ କି ଆଲେ ଭାଇ ବୋଇନି ମନ ଆଇବା ଅଟକେ ଭେଟ ଘାଟ ହେଉ ତୁନ ଗାଲୁନି ଜୁଆର ଲାଗ।

0: ପହଞ୍ଚିବା ପାଇଁ ନେଇକି ନାନୀ ସଫା ପାଣି, ପୌଷ୍ଟିକ ଖାଦ୍ୟ, ଆହୁରି ସ୍ୱଚ୍ଛ ପରିବେଶ ନିହାତି ଆବଶ୍ୟକ
1: ନାଇଁ ଦରକାର ତ
0: ଆହୁରି ଯୋଉ ଯୋଉ ପଶୁପକ୍ଷୀ ଆମର ଅସୁସ୍ଥ ହୋଇଛନ୍ତି ତାଙ୍କୁ ତୁରନ୍ତ ଆମେ ଅଲଗା ରଖିବା ଆହୁରି ଆମର ଡାକ୍ତର ବାବୁଙ୍କ ସହିତ ପରାମର୍ଶ କରିବା ଦରକାର
1: ସତ କଥା
0: ହେଲେ ମିଶା ଜାଣିଛ କି ନାହିଁ ଯଦି ଆମେ ଠିକ୍ ସମୟରେ ତାଙ୍କମାନଙ୍କୁ ଟୀକା ଦେବା ତାହେଲେ କେତେ ଯାକ ସଂକ୍ରାମକ ରୋଗରୁ ବଞ୍ଚେଇ ପାରିବା
1: ନାଇଁ ବଢିଆ କଥା କହିଲ ଯୋଉ ଜିନିଷର ହେଲେ ଯଦି ଆମେ ଆଗରୁ ସଚେତନ ହେବା ବୋଇଲେ ଆମକୁ ବଡ଼ ରୋଗ ଆସିବାରୁ ଆମେ ବଞ୍ଚିଯିବା ହେଲେ ଭଲ କଥା ତମେ କହିଲ ଆଜିର ବିଷୟ ମଧ୍ୟ ଆମର ସେଟା ଏକା ଅଛି ମୁଇଁସି କଥାବାର୍ତ୍ତା ମଧ୍ୟ ଆମର ସେ ବାବୁଙ୍କଠୁ ସେଟା ଏକା ଆଣିଛି ଗୃହପାଳିତ ପଶୁପକ୍ଷୀମାନଙ୍କୁ ଦେଖାଯାଉଥିବା ବିଭିନ୍ନ ସଂକ୍ରାମକ ରୋଗ ଆହୁରି ତାର ପ୍ରତିକାର ଆମେ କେମିତି କରିପାରିବା ଆମେ ତ କଥା ହେଲେ ହବ ନାହିଁ ସେ ବାବୁ କଣ କହିଛନ୍ତି ଚାଲ ଶୁଣିଦବା
2: ସାର୍ ନମସ୍କାର ସ୍ୱାଗତ କରୁଛୁ ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ ପ୍ରଥମେ ଆପଣଙ୍କର ଟିକେ ପରିଚୟ ପ୍ରଦାନ କରିବେ ସାର୍
3: ଡକ୍ଟର ସୂର୍ଯ୍ୟକାନ୍ତ ରାଉଳ ମୁଁ ଆପଣଙ୍କର ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଅଛି କୁମୁଲିରେ ବୋରିଗୁମା ବ୍ଲକ
2: ବହୁତ ବହୁତ ଧନ୍ୟବାଦ ସାର୍ ସମୟ ଆମକୁ ବାହାର କରିକି ଦେଲେ ତ ଯେମିତି ଆପଣ କହିଲେ କି ଗୃହପାଳିତ ପଶୁ ପକ୍ଷୀ ଯାହା ବି ଆମେ ରଖିଛୁ ଚାଷକୁ ଛାଡିକି ଲୋକ ତ ଏସବୁ ଆଡ଼କୁ ବି ମନ ବଳଉଛନ୍ତି ଯାହାଦ୍ୱାରା କି ଦୁଇ ପଇସା ଆୟ ହେଇପାରିବ ସେମାନଙ୍କୁ ରଖିଦେଲେ ତ ଖାଲି ହଉନି ସେମାନଙ୍କୁ ଖାସ କରିକି କଣ କଣ ସବୁ ରୋଗ ହଉଛି ଆଉ ତାର ଆମେ କେମିତି କଣ ପ୍ରତିକାର କରିପାରିବା ତା ବିଷୟରେ ଟିକେ କହିବେ ସାର୍ ଆଉ ଏବେ ଆଗକୁ ଆମର ବର୍ଷା ଦିନ ବି ଆସୁଛି ତ ବର୍ଷା ଦିନରେ ବି ଆମେ ତାଙ୍କର କେମିତି କଣ ଯତ୍ନ ନବା ତା ବିଷୟରେ ବି ଟିକେ କହିବେ ସାର୍ ଡିଟେଲରେ
3: ଆଜିକାଲି କଣ ହଉଛି କି ଆପଣଙ୍କର ବିଭିନ୍ନ ପ୍ରକାର ରୋଗ ଆସୁଛି ବର୍ଷା ଦିନ ଯେହେତୁ ମାନେ ଆମର ବ୍ୟାକ୍ଟେରିଆ ଜନିତ ଯୋଉଟା କହୁଛନ୍ତି ଜୀବାଣୁ ଜନିତ ରୋଗ ଆଉ ଗୋଟେ ଭୂତାଣୁ ଜନିତ ରୋଗ ଅଛି ଆଉ ଗୋଟେ ହଉଛି ମାନେ ନର୍ମାଲ ଆମେ ପ୍ରଥମେ ଯଦି ଜୀବାଣୁ ଜନିତ ରୋଗକୁ ଯିବା ଜୀବାଣୁ ଜନିତ ରୋଗରେ ଆପଣ ଗୋଟେ କହୁଛନ୍ତି ସାହାଣା ସାହାଣା ସାହାଣା ବଜବଜିଆ ଆଉ ଖୁରା ଖୁରା ପଚା ରୋଗ ଏ ତିନିଟା ରୋଗ ପାଖାପାଖି ମୁଖ୍ୟ ଦେଖାଯାଉଛି ସାହାଣାରେ ଆପଣଙ୍କର କଣ ହବ ତାର ଇଂଲିଶ ନାଁ ହଉଛି ହେମୋରେଜିକ ସେପ୍ଟିସେମିଆ ସେଟାକୁ କହୁଛନ୍ତି ଆପଣଙ୍କର ଗଳା ଫୁଲା ତାପରେ କଣ ହବ ଗଳାଟା ଫୁଲା ଫୁଲିଯିବ ଯେମିତି ଆମର ଗୋଟେ କଣ କି ଗାଈର ବେକ ପାଖରେ ପୁରା ଓହଳିଯିବ ଫୁଲିକି ତ ସେଥିରେ କଣ ହବ କି ଆପଣଙ୍କର ଗାଈଟି ବହୁତ ୱିକ୍ ହେଇଯିବ ତାକୁ ଟେମ୍ପରେଚର ଆସିବ ମାନେ ତାର ସର୍ଦି ଖାସ ରହିବ ତାପରେ କଣ ହବ ସେ ଖାଦ୍ୟ ପାଣି ଖାଇବ ନାହିଁ ଆଉ କଣ ହବ ଏଥିରେ ପାଟିରୁ ବହୁତ ଲାଳ ବାହାରିବ ଆଉ ଯୋଉଟା ଆମର ବେକ ଚାରିପଟେ ଯୋଉ ସ୍ୱେଲିଂ ରହିବ ଯୋଉଟା ଫୁଲିଯିବ ସେଟା ବହୁତ ତାକୁ ପେନ୍ଫୁଲ ଲାଗିବ ଆଉ ଆଧେ ଆମେ କଣ କରିପାରିବା ତାର ହଉଛି ମେନ୍ କଥା ହଉଛି ଆର ଟୀକା ଆସୁଛି ଗଳା ଫୁଲର ଟୀକା ଆସୁଛି ହେମୋରେଜିକ ସେପ୍ଟିସେମିଆ ଟୀକା ଏଚ୍ଏସ୍ ତ ବର୍ଷା ସିଜିନ୍ ପାଖକୁ ପୂର୍ବରୁ ତାକୁ ଆମେ ଦେଇଦେବା ଯଦି ହେଇଯାଉଛି ତାପରେ ଆମେ କଣ କରିବା ଆଣ୍ଟିବାୟୋଟିକ୍ କିଛି ଟ୍ରିଟମେଣ୍ଟ ଦ୍ୱାରା ସେଟାକୁ କିଛି ମାତ୍ରାରେ ପ୍ରିଭେଣ୍ଟ କରିହବ କିନ୍ତୁ ଆମେ ଟୀକା ଦେଲେ ସବୁଠାରୁ ଆପଣ ମାନେ ଭଲ କାମ କରିବ ଆଉ ଗୋଟେ ହଉଛି ବିକ୍ୟୁ ଯୋଉଟା କହୁଛନ୍ତି ବ୍ଲାକ୍ ଲେଗ୍ କହୁଛନ୍ତି ବା ବଜବଜିଆ ତାପରେ କଣ ହବ ବିଭିନ୍ନ ଆପଣଙ୍କର ପଛପଟ ଏରିଆରେ କିମ୍ବା ଆଗପଟ ଏରିଆରେ ଯୋଉ ଗୋଡର ଆମର କଣ ମାଂସପେଶୀ ରହୁଛି ସେ ଜାଗାରେ ବଜବଜ ଭଟେ ସାଉଣ୍ଡ ହବ ସେଟା ଆଉ କାଟିଲେ ସେଟା ଆପଣଙ୍କର କଳା ପାଣି ଭଳିଆ ବି ବାହାରିବ ସେ ଜାଗା କଳା ବି ପଡିଯିବ ତାପରେ ଆମେ କଣ କରିପାରିବା ତାକୁ ସେମିତି ଯଦି ହେଇଗଲା କୋଉ ଗାଈକି ସେଇଟା କଣ ହବ କି ସେ ଗାଈର ସେମିତି ଟେମ୍ପରେଚର ଅଧିକ ଆସିବ ସେ ଖାଇବନି ସେ ଜାଗା ଫୁଲିଯିବ ତ ସେ ଜାଗାରେ ଆମେ ତାକୁ ହାୟର ଆଣ୍ଟିବାୟୋଟିକ ଦ୍ୱାରା ଯୋଉ ଆମର ଆଣ୍ଟିବାୟୋଟିକ ଦ୍ୱାରା ଟ୍ରିଟମେଣ୍ଟ କରିପାରିବା କିନ୍ତୁ ମୋର ସକ୍ସେସ ରେଟ୍ ବି ବହୁତ କମ୍ ମାନେ 50% 60% ବଞ୍ଚିବା ଚାନ୍ସ ତେଣୁକରି ଆମେ କଣ କରୁଛୁ କି ତାର ବି ଟୀକା ଆସୁଛି ବଜବଜିଆର ସେଟା ଆପଣ 3 ମାସରୁ ଉର୍ଦ୍ଧ ବାଛୁରୀ ମାନଙ୍କୁ ଦେଇପାରିବେ ଆଉ ତାକୁ 14 ଦିନ ପରେ ଆଉ ଥରେ ତାର ବୁଷ୍ଟର ଡୋଜ୍ ଦେବାକୁ ପଡିବ କିନ୍ତୁ ଆମର ହେମୋଲୋଜିକ ସେପ୍ଟିହେମିଆ ଯୋଉଟା ସାହାଣା କହୁଛନ୍ତି ତାପରେ ବୁଷ୍ଟର କିଛି ନାହିଁ ସେଟା ଆମର 3 ମାସରୁ ଉର୍ଦ୍ଧ ବାଛୁରୀ ମାନଙ୍କୁ ଆମେ ଦେଇପାରିବା ଆଉ ଗୋଟେ ହଉଛି ଫୁଟ୍ ରଟ୍ ମାନେ ହଉଛି ଗୋଡର ଆପଣଙ୍କର ପୁରା ପଚା ସେଟା କେମିତି ହୁଏ କି ଆପଣଙ୍କର କଣ ହୁଏ କି ଗୋଡର ଯୋଉ ଖୁରାଟା ଅଛି ସେ ଖୁରାଟା ବଢିଗଲେ କି ତାପରେ କାଦୁଅ ସବୁ ପଶିଗଲେ ବର୍ଷା ଋତୁରେ ଆପଣମାନେ ଜାଣିଥିବେ ପ୍ରାଣୀମାନେ କାଦୁଅ ବହୁତ ହୁଅନ୍ତି ତ ଖୁରା କନ୍ଦିରେ ସେ କାଦୁଅ ଫାଦୁଅ ରହିଗଲେ ସେଟା ଧୀରେ ଧୀରେ କଣ ହୁଏ ତାପରେ ବ୍ୟାକ୍ଟେରିଆ ଡେଭଲପ୍ କରିକି ସେ ଖୁରାକୁ ପଚେଇ ଦିଏ ତ ସେଇଟାରେ ଆମେ କଣ କରିବା ଯୋଉ ଜାଗାରେ ଆମେ ଗାଈ ଛେଳି ବା ଯାହାକୁ ରଖୁଛେ ତାକୁ ଆମେ କଣ କରିବା ସେ ଜାଗା ଠିକ ସେ ପରିଷ୍କାର ପରିଚ୍ଛନ୍ନ ରଖିବା ସେଇ ଜାଗାରେ ଆମେ ଯୋଉ ଆମର ଚୂର୍ଣ୍ଣ ଆସୁଛି ସ୍ଲେଗ୍ ଲାଇନ୍ କହୁଛନ୍ତି ସେ ଚୂର୍ଣ୍ଣଟାକୁ ପକେଇବା ଚୂର୍ଣ୍ଣ ପକେଇଲେ କଣ ହବ କି ସେଟା ମଶ୍ଚର ଆବଜର୍ଭ କରିଯିବ ତ ଫଳରେ ସେ ଜାଗାରେ ତାର ଖୁରା ପଚା ବି ହବନି ଆଉ ଯଦି ଆମେ ଦେଖୁଛେ ଖୁରା ପଚା କୋଉଠି ହଉଛି ସେ ଖୁରା ପଚାକୁ ଭଲସେ ଆମେ ଆମର ଆଣ୍ଟିସେପ୍ଟିକ ଦ୍ରବଣରେ ବିଶୋଧକ ଦ୍ରବଣ ଦ୍ୱାରା ସଫା କରିକି ସେଠି ଆମେ ମଲମ ଲଗେଇବାକୁ ଚେଷ୍ଟା କରିବା ଆଉ ଖୁରା ଯଦି ବଢିଯାଇଥିବ ତାକୁ କାଟିବା ପାଇଁ ବ୍ୟବସ୍ଥା କରିବା ଏଇଟା

0: ରୋଗରେ ଆମେ ସେ ରୋଗରୁ ରକ୍ଷା ପାଇବା। ଆଉ ଗୋଟେ ହେଉଛି ଆପଣଙ୍କ ଭାଇରାଲ ରୋଗ। ଭାଇରାଲ ରୋଗ ମାନେ ଯୋଉଟା ହେଉଛି ଆମର ବୀଜାଣୁ ଜନିତ ରୋଗ ବା ଭୂତାଣୁ ଜନିତ ରୋଗ। ଭୂତାଣୁ ଜନିତ ରୋଗରେ ଆପଣ କଣ କଣ ଅଛି ନା, ଫାଟୁଆ ଗୋଟେ ଶୁଣିଥିବେ ଆପଣ ମାନେ, ଏବେ ତାର ଆପଣ ଭାକ୍ସିନେସନ ପୁରା ଚାଲିଛି ଟୀକାକରଣ। ତ ଫାଟୁଆ ରୋଗର ମାନେ ମେନ୍ ଜିନିଷ ହେଉଛି ଆପଣ ମାନେ ରକ୍ଷା ପାଇବାର ମୁଖ୍ୟ ଅସ୍ତ୍ର ହେଉଛି ଟୀକାକରଣ। ବର୍ତ୍ତମାନ ଆପଣଙ୍କର ସରକାରଙ୍କ ତରଫରୁ June 30 ସୁଦ୍ଧା ସବୁ ଗାଈ ବଳଦ ମଇଁଷି ସମସ୍ତଙ୍କୁ ଟୀକାକରଣ ଚାଲିଛି। ତ ଆପଣ ଏଇ ଟୀକା ଯଦି ଦେଇଦେଇଥିବେ ତାହେଲେ ଆପଣଙ୍କର 90-95% ଚାନ୍ସ କି ଏ ରୋଗ ଆପଣଙ୍କୁ ହବ ନାହିଁ। ତ ଏଇଟା ବର୍ଷା ଦିନ ପୂର୍ବରୁ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ବି ଦିଆଯାଉଛି, ଯୋଉଟା କି ଫ୍ରିରେ ଦିଆଯାଉଛି। ସେଥିପାଇଁ ଆପଣ ଆପଣଙ୍କ ଗୃହପାଳିତ ପଶୁଙ୍କୁ ମାନେ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଡେଭଲପ୍ ପାଇଁ ପ୍ରଥମ ଟୀକା ଦେଇ ଦିଅନ୍ତୁ। ଯଦି ବାଇଚାନ୍ସ ହେଇଗଲା ତାର ସବୁ ବିଭିନ୍ନ ସିମ୍ପଟୋମାଟିକ ଲକ୍ଷଣ ଦେଖାଯାଏ, ସେଟା ଯଦି ଆପଣଙ୍କର ମୁହଁରେ ହେଇଗଲା ମୁହଁରେ ଘା ହେଇଯିବ, ଆଉ ଖୁରାରେ ଯଦି ହେଇଗଲା ତାକୁ ଫାଟୁଆ କାହିଁ କହୁଛନ୍ତି କି, ସେଇଟା ଫୁଟ୍ ଆଉ ମାଉଥ୍ ଡିଜିଜ୍ ମାନେ ଖୁରାରେ ଆଉ ମୁହଁରେ ଏଇ ବୀମାରୀଟା ମେନଲି ଦେଖାଯିବ। ଖୁରାରେ ହେଲେ ଖୁରାକୁ ପଚେଇ ଦବ, ଖୁରା ସନ୍ଧିରେ ଘା ହେଇଯିବ, ମୁହଁରେ ହେଲେ ମୁହଁର ସେମିତି ଘା ହେଇଯିବ ମାନେ ଠିକ ସେ ଖାଇପାରିବନି, ଟେମ୍ପରେଚର ଅଧିକା ରହିବ। ତାକୁ ଆମେ ଦେଖିକି ସେଇ ହିସାବରେ ଆଣ୍ଟିବାୟୋଟିକ୍ କ'ଣ ପେନ୍ କିଲର ଦେଇକି ଟ୍ରିଟମେଣ୍ଟ କରୁ, କିନ୍ତୁ ତା ସେଟାର ସକ୍ସେସ ରେଟ୍ ବି କମ୍। ତେଣୁକରି ଆମର ମେନ୍ ହେଉଛି ତାକୁ ଟୀକା ଦ୍ୱାରା ଆମେ ଘୋଡ଼େଇ ଦେବା। ଯେହେତୁ ବର୍ଷାରେ ଆମର ପାଣିଟି ଭିଜିଯାଏ, ତେଣୁ ସର୍ଦ୍ଦି କାଶ ଆମର ହେଇଯାଏ, ତେଣୁକରି ଆମେ ସେଥିରେ କ'ଣ କରିପାରିବା ନା, ତାକୁ ବର୍ଷାରେ ଭିଜିବାକୁ ଦେବାନି। ଆପଣ ମୋବାଇଲକୁ ୱେଦର ଫୋରକାଷ୍ଟ ମେସେଜ ବି ଆସୁଛି ବାର ବାର, ତେଣୁ ସେଇ ଆପଣ ୱେଦର ଫୋରକାଷ୍ଟକୁ ଦେଖିକି ଆପଣ ପ୍ରାଣୀମାନଙ୍କୁ ଟିକେ ଭଲ ଜାଗାରେ ବାନ୍ଧନ୍ତୁ ଘର ଇଏରେ, ଯାହାଫଳରେ କି ଆପଣ ଏକ ତ ସର୍ଦ୍ଦି କାଶରୁ ରକ୍ଷା ପାଇବେ, ଦୁଇ ତ ଆପଣ ଯୋଉ ଆମର ବଜ୍ରପାତ ହେଉଛି ଆପଣଙ୍କର ଲାଇଟନିଂ ଷ୍ଟ୍ରାଇକ୍ ଯୋଉଟା କହୁଛନ୍ତି ଘଡ଼ଘଡ଼ି ସହିତ, ସେଥିରୁ ବି କିଛି ମାତ୍ରାରେ ବି ରକ୍ଷା ପାଇପାରିବେ। ଆଉ ଇମ୍ୟୁନିଟି ମାନେ ବରାବର ରଖିବା ପାଇଁ ତାକୁ ସୁଷମ ଖାଦ୍ୟ ଦେବେ, ପାଣି ବରାବର ଦେବେ। ଗୋଟେ ଗାଈଟେ ଯଦି ଆମର କ୍ଷୀର ଦେଉନାହିଁ, ଖାଲି ତାର ଜୀବନ ଧାରଣର ମାନ ପାଇଁ ପାଖାପାଖି 30 ଲିଟର ପାଣି ଦରକାର, ଆଉ ପ୍ରତି ଲିଟର କ୍ଷୀର ପାଇଁ 3-5 ଲିଟର ପାଣି ଦରକାର। ତ ପାଣି ସେଇ ହିସାବରେ ଆପଣ ମାନେ ତାକୁ ଠିକସେ ପିଇବାକୁ ଦିଅନ୍ତୁ, ଭଲ ପାଣି ପିଇବାକୁ ଦିଅନ୍ତୁ ଯୋଉଟାକି ଆମେ ପିଉଛେ। ଆଉ ଗୋଟେ ରୋଗ ରହୁଛି ଆମେ ଯୋଉଟା କହୁଛେ ମିସ୍ଲେନିୟସ୍। ମିସ୍ଲେନିୟସ୍ ମାନେ ହେଉଛି ବିଭିନ୍ନ ପ୍ରକାର ସାଧାରଣ ସବୁ ରୋଗ। ଆମର ପେଟ ଫୁଲା, ପେଟ ଫୁଲି ଯାଏ କାହିଁକି ନା ଆମର ଏଇ ଟାଇମରେ ସବୁ କଅଁଳିଆ ଘାସ ହେଇଥିବ, ତ ସେଇ ସମୟରେ କଣ ହୁଏ ଗୋରୁ ଯାଇକି ସେଠି ଖାଇଦେଇଥିବ, କଅଁଳିଆ ଘାସ ଯେହେତୁ ହେଇଛି ସେଇଟା ଖାଇଲେ ପେଟ ଫୁଲିଯିବ। ତାପରେ ଗୋଟେ ଗାଁରେ କଣ ହେଇଥିବେ ସବୁ ଭୋଜି ହେଇଥିବ, ବାହାଘରିଆ ଭୋଜି, ସେଇଟା ଖାଇଦେଲା ମାନେ ଗାଈ ଆମର ହଜମ କରିପାରିବନି, ତା ପେଟ ଫୁଲିଯିବ। ତ ବର୍ଷା ଦିନେ ଏଇ ଜିନିଷ ଗୁଡା ଟିକେ ସିରିୟସ୍ ହେଇଯାଏ, କାହିଁକିନା ବର୍ଷା ଫସା ହଉଥିବ, ଠିକ ଟାଇମରେ ଆପଣଙ୍କର ପ୍ରାଣୀ ଚିକିତ୍ସକ ପହଞ୍ଚି ପାରୁନଥିବେ।
1: ଯଦି ଜଣେ ଚାହିଁବ ଏବେ ଯାହା ବି ରୋଗ ହଉଛି, ଜଣେ ସାଧାରଣ ଚାଷୀଟେ କି ସାଧାରଣ ଲୋକଟେ, ସେମାନଙ୍କ ପାଖରେ କେମିତି କଣ ପହଞ୍ଚି ପାରିବ ସାର୍, ମାନେ ସେମାନେ କେମିତି ଆମେ ତାଙ୍କୁ କେମିତି କଣ କଣ୍ଟାକ୍ଟ କରିବୁ?
0: ସେ ପ୍ରତି ଆପଣଙ୍କର ଯୋଉ ଆପଣଙ୍କ ଗୋଟେ LSC ଅଛି ଯୋଉଟା କହୁଛନ୍ତି ଲାଇଫ୍ ଷ୍ଟକ୍ ଏଡ୍ ସେଣ୍ଟର ବୋଲି, ସେ LSCରେ ଆପଣ ଜଣେ ଲେଖା ପ୍ରାଣୀଧନ ନିରୀକ୍ଷକ ଅଛନ୍ତି। ତ ସବୁ ଗ୍ରାମବାସୀ ବୃନ୍ଦ ମାନେ ସପୋଜ ଗୋଟେ LSC ଅଣ୍ଡରରେ 2-3 GP ରହୁଛି, ତ ସେଇ 2-3 GP ର ଲୋକମାନେ ସେ ପ୍ରାଣୀଧନ ନିରୀକ୍ଷକକୁ ଜାଣିଛନ୍ତି। କିଛି ତାଙ୍କ ପଶୁର ଅସୁସ୍ଥ ହେଲେ ସେ ତୁରନ୍ତ ତାଙ୍କୁ ମାନେ ତାଙ୍କୁ କଣ୍ଟାକ୍ଟ ବି କରିପାରିବେ, ତାଙ୍କ ନମ୍ବର ବି ଅଛି ସବୁ ମାନେ ପ୍ରତି ଆପଣଙ୍କ GP ଲୋକଙ୍କ ପାଖରେ, ସେମାନେ ଯେହେତୁ କାମ କରୁଛନ୍ତି ଗାଁ ଲେବୁଲରେ ତା ନମ୍ବର ବି ଅଛି, ସେଥିପାଇଁ ସେମାନେ ପ୍ରାଣୀଧନ ନିରୀକ୍ଷକକୁ କଣ୍ଟାକ୍ଟ ବି କରିପାରିବେ। ବାକି ଯଦି କିଛି ଅଧିକା ଯଦି ମାନେ କିଛି ପ୍ରୋବ୍ଲେମ ଅଧିକା ରହୁଛି, ଯଦି ତାଧିରେ ବି ଆମର କମୁନାହିଁ, ତାହେଲେ ଆମର ଆପଣ ପ୍ରାଣୀ ଚିକିତ୍ସା କେନ୍ଦ୍ର ସବୁ ରହୁଛି, ତ ସେଠି ଆପଣଙ୍କର ସେଠିକାର ଭାରତ ପ୍ରାଣୀ ଚିକିତ୍ସା ଅଧିକାରୀ ମାନଙ୍କୁ ବି ଜଣେଇ ଦେଇପାରିବେ। ତ ଏଇ ଦୁଇଟା ମାଧ୍ୟମରେ ଆପଣ ମାନେ ଆରୋଗ୍ୟ କରିବା ପାଇଁ ସାହାଯ୍ୟ କରିପାରିବେ।
1: ଠିକ ଅଛି ସାର୍, ବହୁତ ବହୁତ ଧନ୍ୟବାଦ। ଆଶା କରୁଛୁ କି ଯାହା ବି ଆପଣ କହିଲେ, ଜଣେ ଯଦି ମାନେ ଆରମ୍ଭରୁ ଷ୍ଟାର୍ଟିଂରୁ ଯାହା ବି ଗୃହପାଳିତ ପଶୁ ପକ୍ଷୀ ଯାହା ବି ରଖିକି ସେମାନେ ନିଜର ଆୟ ପାଇଁ ସେମାନଙ୍କୁ ରଖୁଥିବେ, ତ ସେମାନଙ୍କର ଏବେ ଖାସ କରିକି ଯାହା ବି ସଂକ୍ରାମକ ରୋଗ ହେଉଛି କି ଏବେ ବର୍ଷା ଦିନ ପାଇଁ ଯାହା ବି ରୋଗ ହେବ, ଆପଣ ଯେମିତି ଯାହା ଯାହା ବୁଝେଇକି କହିଲେ, ଆଉ ସେଥିରୁ ସେମାନେ ନିଶ୍ଚୟ ଉପକୃତ ହେଇପାରିବେ ସାର୍।
0: ହଁ ନିଶ୍ଚୟ, ଆମ ଚାଷୀ ଭାଇମାନେ ଉପକୃତ ହେଲେ ସେମାନଙ୍କର ଆୟ ବି ଦ୍ୱିଗୁଣିତ ହେବ, ଯାହା ସରକାରଙ୍କ ବର୍ତ୍ତମାନ ଆପଣଙ୍କର ଲକ୍ଷ୍ୟ ରହିଛି। ତେଣୁକରି ସେମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଭଲ ଭାବରେ ପାଳନ କରନ୍ତୁ, ଆଉ ବର୍ଷା ଦିନ ପୂର୍ବରୁ ନିହାତି କୃମିନାଶକ ଔଷଧ ଆଉ ଟୀକାକରଣ ନିହାତି କରାନ୍ତୁ।
1: ଥ୍ୟାଙ୍କ ୟୁ ସାର୍, ଆପଣ ସମୟ ଦେଲେ ଆମକୁ, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ।
0: ଥ୍ୟାଙ୍କ ୟୁ।
2: ଓହୋ, କେତେ ସୁନ୍ଦର ସୁନ୍ଦର କଥା ମାନେ କହିଲେ ଏଇ ଆଜ୍ଞା, ଶୁଣିକିନା ବଢିଆ ଲାଗିଲା। ଆହୁରି କେତେ ଯାକ କଥା ମୁଇଁ ଜାଣିବାକୁ ମିଶା ପାଇଲି, ଆଉ ଆଗକୁ ଏଇ ସବୁ ଯାକ ଯଦି ମୁଇଁ ଧ୍ୟାନରେ ରଖିବି, ମୋର ଏଇ ଯୋଉ ଗାଈ ଛେଳି କୁକୁଡ଼ା

0: ଆଙ୍କମାନଙ୍କୁ ସଂକ୍ରାମକ ରୋଗ ଯାକରୁ ବଞ୍ଚାଇ ପାରିବି।
1: ସତ କଥା କହିଲା ଭଳିଆ ତାଙ୍କମାନଙ୍କଠୁ ଆୟ ମିଳୁଛି ଆମକୁ ଦୁଇ ପଇସା। ତାଙ୍କମାନଙ୍କର ଦେହ, ତାଙ୍କମାନଙ୍କର ସବୁକିଛି ଆମକୁ କା ଯତ୍ନ ନେବାକୁ ପଡିବ ନା।
0: ହଁ ହଇ ଯେ ଆଜି ତ ରଜ ସରିଗଲା ବୋଲୁଛ, ରଜ ପିଠା ତ ଖାଉଛେ, ତା ସାଙ୍ଗରେ ଗୀତ ଟିକେ ଶୁଣିବା କି?
1: ଆଉ ନହେଲେ ଗୀତ ଗୋଟେ ଶୁଣିଲେ କା ମଜା ଲାଗିବ। ଆଉ ଯୋଉଟା ଅଛି ଗୀତ ଗୋଟେ ଶୁଣିକି ଆମର ଚାଲ ସବୁ ମନୋରଞ୍ଜନ କରିଦବା। ଚାଲ ଗୀତ ଗୋଟେ ଆଜି ମୁଁ ଏଗା ତମକୁ ଶୁଣାଉଛି।

0: ହେଲା ହେଲେ କହିଲା ପରି ରଜ ପିଠା ଖାଉଛୁ ଖାଇବୁ ଯାହା ବି ଗୀତ ଶୁଣିଦେଲୁ ଏବେ ଆସିଲା ତୁମର ପାଳି ତମେ ଆଜି କ'ଣ ଆମର ଚାଷୀ ଭାଇ ଭଉଣୀମାନଙ୍କର ପାଇଁ ଆଣିଛ ନା ନାଇଁ କ'ଣ ମତେ ଟିକେ କୁହ ତ
1: ଏ ରଜ ବୋଲି ଗାଁ ଆଡେ ଯାଇଥିଲି ଉମରି ଆଡେ ହେଲେ ଉମରିରେ ବୋଲଛ ପାଣି ଟିକେ ଅଭାବ ନାନି ତାଙ୍କର ଚାଷବାସ ବେଶୀ ଟିକେ ଅସୁବିଧା ହଉଛି ସେ ଭାଇନା ଗୋଟେ ସାଙ୍ଗେ ମିଶିଲି ଆମର ଚାଷୀ ଭାଇ ସାଙ୍ଗେ ତାଙ୍କେ ତାଙ୍କର ସୁଖ ଦୁଃଖ କେତେ କଥା ମତେ କହିଲେ ତାଙ୍କର ଦୁଇପଦ କଥାକୁ ରେକର୍ଡିଂ କରିକି ଧରିକି ଆଇଛି ହେଲେ ଶୁଣିବା ନା କେମିତି
0: ଭଲ କଲ ହେଲେ କହିଲା ପରି ପାଣି ଗୋଟେ ଆଜିକାଲି ବଡ ସମସ୍ୟା ଆକା ହେଇଯାଉଛି ଶୁଣିଦବା ତାଙ୍କେ କଣ କଣ କହିଛନ୍ତି କଣ କଣ ଲଗେଇଛନ୍ତି ପାଣିର ଅଭାବ ସତ୍ତ୍ୱେ ବି ଚାଲ ତାଙ୍କର ମୁହଁରୁ ଶୁଣିଦବା
2: ନମସ୍କାର ଭାଇ ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ପ୍ରଥମେ ଆପଣଙ୍କର ପରିଚୟଟା ଜାଣିବା
3: ମୋ ନାଁ ହଉଛି ଗୌରଚନ୍ଦ୍ର ସୁକ୍ରି ମୋର ଗାଁ ହଉଛି ସୁକ୍ରିଗୁଡା ପଞ୍ଚାୟତ ହଉଛି ଉମରି
2: କେତେ ବର୍ଷ ହେଲାଣି ଭାଇ ଆପଣ ଚାଷବାସ କରୁଛନ୍ତି
3: ଆମର ଚାଷ ବୋଲେ ମୁଁ ଛୋଟରୁ ଚାଷ କରି ଆସିଥିଲି
2: ମାନେ ଆପଣଙ୍କର ବାପା ଜେଜେ ବାପା ସବୁ ଚାଷ କରୁଥିଲେ
3: ହଁ ହଁ
2: ହେଲେ କଣ ଭାଇ କେତେ ଏକର ଜମି ରଖିଛନ୍ତି
3: ଆମର ଜମି ଥିଲା ଦିଦି ବୁଢ଼ୀ ଅଞ୍ଚଳ ଗଲା ଟିକେ ଟିକେ ଏବେ ଅଛି ଆହୁରି
2: ଯେତିକି ଅଛି ଆପଣଙ୍କର ପରିବାର ସେତିକିରେ ପ୍ରତିପୋଷଣ ହେଇଯାଉଛି
3: ଥିଲା ବୁଢ଼ୀ ଅଞ୍ଚଳ ହେଇଗଲାରୁ ସବୁ ପଳାଇଲା ସବୁ କଲାପ ମାଡୁଛି ଆହୁରି ଚାଷ କରୁଛୁ ଆହୁରି ଖରାଟିଆ ବର୍ଷାଟିଆ ଆଉ
2: ଘରେ ଆପଣଙ୍କୁ କିଏ କିଏ ସବୁ ଚାଷବାସରେ ସହଯୋଗ କରୁଛନ୍ତି
3: ଘରରେ ବୋଲେ ଆମର ପୁଅ ବୋଉ ଅଛି ସବୁ ଚାରି ଜଣ ଆହୁରି
2: ଏବେ ରଜୁ ଖରା ପରିସ୍ଥିତି ଆପଣଙ୍କ ଚାଷକୁ କେମିତି ପ୍ରଭାବିତ କରିଛି
3: ଘର ଖରା ବୋଲେ ଖରାରେ ହଉଛି ଦିଦି ବର୍ଷା ତ ହଉ ନାଇଁ କି ଆମର ପାଣି ବି ଅସୁବିଧା ପାଣି ପାଇଁ ଏକା ବେଶୀ ଅସୁବିଧା ହଉଛି
2: ହେଲେ ବର୍ଷା ଦିନଟା ଟିକେ ଭଲ କିନା ଫସଲ କରିହଉଥିବ
3: ବର୍ଷାରେ ହଉଛି ଦିଦି ବର୍ଷାରେ ସବୁ ଧାନ ମଣ୍ଡିଆ ଏମିତି କରୁଛୁ ତାପରେ ଟମାଟୋ ବାଇଗଣ ଏମିତି ବି ବର୍ଷାରେ କରୁଛୁ ଟିକେ ଟିକେ ସବୁ କରି ଆସୁଛୁ ଆଉ
2: ବର୍ଷା ଦିନରେ ଶୀତ ଦିନରେ ବି ହଉଥିବ ନାଇଁ ଖରା ଦିନରେ
3: ଶୀତରେ ମିଶା ଟିକେ ଆଗରୁ ଶୀତ ଟାଇମରେ କଲେ ହବ ତାପରେ ତ ପାଣି ଟିକେ ସଟ ହେଇଯିବ କି ନେବି
2: ହେଲେ ଯୋଉ କମ ପାଣି ଲାଗିବ ଯୋଉ ଚାଷ ପାଇଁ ସେଇ ଚାଷବାସ ତ ଆପଣ କରିପାରିବେ ସେ ସବୁ କରୁନାହାନ୍ତି କି
3: କରୁଛି ଦିଦି
2: ହେଲେ ଏବେ ତ ଖରା ଦିନ ବୋଲି ଆପଣଙ୍କର ଚାଷବାସ ଟିକେ ମାନ୍ଦା ପଡୁଥିବ ମାନେ ଯେହେତୁ ଆପଣ କହିଲେ ଯେ ପାଣିର ଅଭାବ ତ ଏଇ ଟାଇମରେ କଣ କରିକିନା ଆପଣ ପରିବାର ଚଳଉଛନ୍ତି
3: ଖରା ଧାନ କରିଥିଲୁ ସବୁ ଅମଳ କରି ସାରିଲୁଣି ଏବେ ଆହୁରି କିଛି ଚାଷ ନାହିଁ ପାଣି ତ ଅଭାବ ଖାଲି ପଡିଛି ଏବେ ବର୍ଷା ପଡିଲେ ଏକା ଏବେ ଚାଷ ହବ
2: ବର୍ଷା ଦିନ ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିସାରିଲେଣି କି ନାହିଁ
3: ପାଣି ତ ପଡି ନାହିଁ ଦିଦି ଏ ବର୍ଷ
2: ଏଥର ତ ବର୍ଷା ଟିକେ କମ ହଉଛି
3: ପାଣି କିଛି ଆମ ଏରିଆରେ କିଛି ପାଣି ନାହିଁ କିଛି କରିନୁ ଖାଲି ବେକାର ଏକା ଅଛି
2: ପାଣି ସଞ୍ଚୟ କରିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି କି ଭାଇ
3: ନାଇଁ ଦିଦି
2: ଯେତେବେଳେ ବି ଆପଣ ଯୋଉ ଚାଷବାସ କରୁଛନ୍ତି ସେ ସମୟରେ କୋଉ ଟାଇପର ସାର ବ୍ୟବହାର କରୁଛନ୍ତି ରାସାୟନିକ ସାର ନା ଜୈବିକ ସାର
3: ଆମର ସେ ଗୋବର ଖତ ଦିଦି
2: ଜୈବିକ ସାର ବ୍ୟବହାର କରୁଛନ୍ତି
3: ହଁ ହଁ
2: ଘରେ ବନଉଛନ୍ତି ନାଇଁ କି
3: ହଁ ଘରେ ଗାଈ ବଳଦ ଟିକେ ଟିକେ ଅଛି ସେ ପାଇଁ ବୋଲି ସେ ଗାଈ ଖତ ଆକା ଆହୁରି ଜିଆ ଖତ ଇଏ କରି ଦଉଛୁ
2: ଜୈବିକ ସାର ଦେଲେ କା ଟିକେ ଭଲ ତାପରେ କେମିକାଲ ଫ୍ରି ଆହୁରି ସେ ପରିବା ଯାକ ଖାଇଲେ ଟିକେ ଭଲ ସ୍ୱାଦ ଲାଗେ ଆପଣ ଚାଷବାସ ସାଙ୍ଗେ ଏଇ ଯୋଉ ଗୋପାଳନ ବି କରୁଛନ୍ତି ତାହେଲେ ନାଇଁ କି ଆଉ ଆଗାମୀ ଦିନରେ କଣ ଫସଲ ଚାଷ କରିବେ ବୋଲି ଭାବିଛନ୍ତି ଏବେ ତ ମାନେ ବର୍ଷା ଦିନ ଆସୁଛି

0: ଆଗକୁ ଶୀତ ଦିନ ବି ଆସିବ, ଶୀତ ଦିନ
1: ହଁ
0: ଶୁଖୁନି
1: ହଁ
0: କୋବି ଏସବୁ ବେଶୀ ହବ, ସେସବୁ ବି ଲଗେଇବ ନା?
1: ହଁ ଦିଦି, ଏବେ ବର୍ଷା ପଡିଲେ ସେଟା ଯାକ ଟିକେ ଟିକେ ବର୍ଷା ପଡିଲେ ଆଗ ସେଟା ଟିକେ ମରିଚ ଟିକେ ଟମାଟ ସେ କନ୍ଦମୂଳ ଏମିତି ଧରିକି ନା ସବୁ କରୁଛି ଦିଦି।
0: ହେଇ ସାରିଲା ପରେ ଅମଳ କୋଉଠି ନେଇ ବିକ୍ରି କରୁଛନ୍ତି ଭାଇ?
1: କରି ସାରିଲା ପରେ ସେ ଟାଉନରେ ଆଗ କୋରାପୁଟରେ ଆଗ ନେଉଛୁ ଦିଦି,
0: ନିଜେ ନେଇକି ନା ଯାଉଛନ୍ତି ନେଇକି?
1: ନିଜେ ନେଇକି ନା ଆଗା ଇଏ କରୁଛୁ ଆହୁରି।
0: ମଣ୍ଡି ଚାକିରି ଯୋଉ ଦେବେ ସେମିତି ଦଉନାହାନ୍ତି କି ଆପଣ?
1: ନାଇଁ ଦିଦି, ଧାନ ଆଗା ମଣ୍ଡି କରିଛନ୍ତି ସିନା, ନହେଲେ ପନିପରିବା କିଛି ନାହିଁ।
0: ହଁ, ଆପଣ ବି ତ ଧାନ ଲଗେଇବେ ନା ବର୍ଷା ଦିନରେ,
1: ଧାନ
0: ସେଇ ଧାନ
1: ମଣ୍ଡିରେ
0: ମଣ୍ଡିରେ ନେବେ ନା?
1: ମଣ୍ଡିରେ ଆଗା ସେଟା ଦେଉଛି ଦିଦି।
0: ହଁ ହଁ, ମାଣ୍ଡିଆଟା ଯୋଉ ଲଗଉଛନ୍ତି ତାପରେ କେମିତି ମାଣ୍ଡିଆ କାଢୁଛନ୍ତି ସେଠୁ? ସେ ଗଛ ମୁଁ ଦେଖିଛି ମାଣ୍ଡିଆ ଗଛ, କିନ୍ତୁ ମୁଁ ଜାଣିନି ତାର କେମିତି ପ୍ରଣାଳୀ କେମିତି କାଢୁଛନ୍ତି।
1: ମଣ୍ଡିଆକୁ ଦିଦି ତଳି କରିଦଉଛୁ, ମାସେ ମାସେ ନ 25 ଦିନ ଭିତରେ ତାକୁ ଲାଇନରେ ଆଗା ଲଗଉଛୁ ଦିଦି। ପୁରା ଲାଇନରେ ଆଗା ସିଧା ଲାଇନ ଲାଇନ କରିକି ନା 4-6 ଇଞ୍ଚରେ ଗୋଟେ ଗୋଟେ ଏମିତି ପୋତି ଦଉଛୁ। 10-15 ଦିନ ଗଲା ପରେ ତାପରେ ସେ ଉଡରେ ମାରି ଦଉଛୁ ଦିଦି ଲାଇନ ଲାଇନ ରୁ। ତାପରେ ଖତ ଜିଆ ଖତ ଟିକେ ଟିକେ ମାରି ଦଉଛୁ ଆହୁରି। ତାକୁ ମଣ୍ଡିଆ ହେଲା ବୋଲି ତାର ଖେଡ ଯାକ ତାର କେନ୍ଦ୍ର ଯାକ କାଟି କାଟିକି ନା ଇଏ କରିଦଉଛୁ ଆହୁରି। ଗୁନ୍ଦରେ ବି କାଟୁ ନାହିଁ, ଖାଲି ଖେଡ ଯାକ ଆଗ କାଢୁଛୁ।
0: ସେଇଟାକୁ ବିକୁଛନ୍ତି
1: ହଁ ଦେବି।
0: ମାଣ୍ଡିଆରେ ତ ଆଜିକାଲି ଚାହିଦା ବଢିଗଲାଣି
1: ହଁ ଦେବି
0: ଚାରିଆଡେ।
1: ହଁ,
0: ଆପଣ କଣ ଭାବୁଛନ୍ତି ଏଇ ଯୋଉ ଚାଷୀ ଜୀବନର ସବୁଠୁ ବଡ ସମସ୍ୟାଟା କଣ?
1: ବେଶୀ ଚାଷ ବିଷୟରେ ବେଶୀ ଇଏ ଦିଦି କରୁଛୁ ସିନା, ଆମେ
0: କଷ୍ଟ,
1: କିଛି ହଉନି କଷ୍ଟ କାକା ବେଶୀ।
0: ପାଣି କମ ହେଲେ ବି କଷ୍ଟ, ପାଣି ବେଶୀ ହେଲେ ବି କଷ୍ଟ।
1: ହଁ, ସେଠି ଟଙ୍କାଟା ଛାଡ଼ିଲେ ଆଠଣା ବାରୁ ନାହିଁ, ସେ ପଇସାରେ କରୁଛୁ ଆହୁରି। ନକଲେ ତ ହବ ନାଇଁ ଦିଦି, ଯେମିତିକି ହେଲେ କରବାର ଅଛି, ନହେଲେ ବି କରବାର ଅଛି ଏକା, ସେଟା ସେ ଉପରବାଲା।
0: ଯେତେବେଳେ କିଛି ଖାଲି ସମୟ ପାଉଛନ୍ତି ସେ ସମୟରେ କଣ କରିବାକୁ ଭଲ ପାଆନ୍ତି ଭାଇ?
1: ଏଇ ସମୟରେ ଆମର ତ କେତେବେଳେ ଟାଇମ ନାହିଁ ଦିଦି, ଚାଷ କର ବୋଲି କିଛି ଟାଇମ ନାହିଁ। ସନ୍ଧ୍ୟା ଟାଇମରେ ଏକା 7-8 ଭିତରେ ଏକା ଆମର ଟାଇମ ଦିଦି, ନହେଲେ ଆହୁରି କିଛି ଟାଇମ ନାହିଁ ଆମର ଚାଷୀ ଲୋକର ବୋଲି।
0: ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ଏତେ ସମୟ ଆମକୁ ଦେଲେ, ଆଉ ଆପଣଙ୍କର ଚାଷବାସ ବିଷୟରେ କେତେ ଗୁଡିଏ ସୁଖ ଦୁଃଖ କଥା କହିଲେ ସେଟା ଶୁଣିକି ନା ବେଶୀ ଭଲ ଲାଗିଲା। ଆରେ ଆପଣଙ୍କୁ ବେଶୀ ବେଶୀ ଧନ୍ୟବାଦ ସେଟା ପାଇଁ। ହେଲେ ଆମର ଏଇ ଯୋଉ ଚାଷୀ ଭାଇର କଥା ଶୁଣିକି ନା କେମିତି ଲାଗିଲା
2: ପଚାରିବାକୁ ଆଉ ତମେ ଅଛି କି? ଚାଷକୁ ତ ମେନ୍ ହେଲା ପାଣି, ଭାଇ ହେଲେ କହୁଛନ୍ତି ଚାଷବାସ ଏବେ ଟିକେ ବନ୍ଦ ଅଛି, ବର୍ଷା ଟିକେ ପଡିଲେ ଚାଷବାସ କରିବେ। ଆଉ ତାର ସହିତ ତ ରଖିଛନ୍ତି ଯାହା ବି ପଶୁ ପକ୍ଷୀ ଗାଈ ଛେଳି, ତାଇଁରୁ ତାଙ୍କର 2 ପଇସା ଆୟ ବି ହେଇଯାଉଛି। ସେଟା ପାଇଁ କା କହିଲା ପରି ଚାଷ ସହିତରେ ଆମେ କଣ ଟିକେ ସାଇଡ୍ ବିଜନେସ୍ ଭଳିଆ ମାଛ ଟିକେ ହଉ, ଗାଈ ଟିକେ ହଉ, କୁକୁଡ଼ା ଟିକେ ହଉ, ଛେଳି ଟିକେ ହଉ ରଖିବା କଥା ଆକା, ତାଇଁରୁ ମଧ୍ୟ ଚାଷବାସ କେତେବେଳେ ଉଣା ଅଧିକ।
3: ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ ଏତିକିରେ ଶେଷ କଲୁ। ଉପସ୍ଥାପନା କରିଥିଲେ ଶିଳ୍ପାରଥ ଏବଂ ଅଭିଷିକ୍ତା ରଥ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଇଂଲଣ୍ଡ ଲିଡ୍ସ ହେଡିଙ୍ଗଲିଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା T20 କ୍ରିକେଟ ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଖେଳ ଶେଷ ହେବା ପର୍ଯ୍ୟନ୍ତ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: TLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପାଠ୍ୟପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ବାହାର କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱାରୋପ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପଭି ନେଇଛନ୍ତି। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରାଯାଇ ପାଠ୍ୟପୁସ୍ତକ ଜନିତ ତ୍ରୁଟି ପାଇଁ କେଉଁ ସମ୍ପୃକ୍ତ ଅଧିକାରୀ ଏବଂ ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ଏବଂ ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
1: ଦେଖନ୍ତୁ ବର୍ତ୍ତମାନ ଯୋଉ ବହି ରହିଛି ଆମକୁ ସମୟ ବି ବହୁତ କମ୍ ଥିଲା, ଆମେ କମ୍ ଦିନ ଭିତରେ ଆମେ ବହି ପ୍ରସ୍ତୁତ କରିଛେ, କିଛି ଭୁଲ ହେଇଛି ସ୍ୱୀକାର କରୁଛୁ, ସେ ଭୁଲକୁ ଆଗାମୀ ଦିନରେ ନିଶ୍ଚୟ ତାର ସୁଧାର ହବ। ଏବେ ବି ଯୋଉଠି ଟିକେ କିଛି ଭୁଲ ହେଇଛି, କିଛି କିଛି ଜାଗାରେ ମାଇନର ଭୁଲ ହେଇଛି, ଆଉ କିଛି ଗୋଟେ ଦୁଇଟା କିଛି ବଡ ଭୁଲ ହେଇଛି,

0: ନିଶ୍ଚୟ ଆମେ ସଂଶୋଧନ କରିକିନା ପିଲାମାନେ ଯେମିତି ଠିକ ଭାବରେ ପଢିବେ, ଯେତେବେଳେ ଟିଚର ଜାଣିବ ଯେଟା ଭୁଲ ହୋଇଛି ସେ ବହିରେ ସେମାନେ ସଂଶୋଧନ କରିକିନା ପଢିବେ, ପରବର୍ତ୍ତୀ ସମୟରେ ଯୋଉ ବହି ପ୍ରିଣ୍ଟ ହବ ଆମେ ନିଶ୍ଚୟ ସେଥିରେ ପୁରା ଠିକ କେମିତି ରହିବ ସେଥିପାଇଁ କାମ କରିବୁ।
1: ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ସେବା ଓ ଅନନ୍ୟ ଅନୁଭୂତି ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏକ ରାଜ୍ୟ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନର ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ପର୍ଯ୍ୟଟନସ୍ଥଳୀର ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ସମ୍ପର୍କରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କାର୍ଯ୍ୟ ଖସଡ଼ା ଉପରେ ଶ୍ରୀମତୀ ପରିଡ଼ା ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଅତି କମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ବାର୍ତ୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଓ ସମ୍ମାନଜନକ ଭାବ ବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ର କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ 12 ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ ବିତରଣ, ଡିଜିଟାଇଜେସନ୍ କାର୍ଯ୍ୟ ଏବଂ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବିଷୟରେ ଉପନିର୍ବାଚନ ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟ ପାଇଁ 13ଟି ବିଧାନସଭା କ୍ଷେତ୍ରର 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ 311 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ଥିବା ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଓଡ଼ିଶା ନ୍ୟାୟିକ ଏକାଡେମୀଠାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସମାଧାନ ସମାରୋହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ପାରସ୍କରିକ ସହମତି ଏବଂ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟସ୍ଥତା ଓ ପାରସ୍କରିକ ସହମତି ମାଧ୍ୟମରେ ବିବାଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାଷ୍ଟ୍ରବ୍ୟାପୀ କାର୍ଯ୍ୟଧାରା ସମାଧାନ ସମାରୋହ ଗତ ଏପ୍ରିଲ୍ ମାସ 21 ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ ସହିତ ସମାରୋହ ସମାପ୍ତ ହେବ। ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବାରୁ ଅନୁକୂଳ ପାଣିପାଗ ଯୋଗୁଁ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ଭଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଲକ୍ଷ୍ମୀପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପହଞ୍ଚବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିକାଶଧାରା ଓଡ଼ିଶାସାରା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଆଇନ, ସୂଚନା ପ୍ରଯୁକ୍ତିବିଦ୍ୟା, ଅର୍ଥ ଆଦି ବିଭାଗରେ ସରକାରଙ୍କ ସଫଳତା ସମ୍ପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ଏକ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଢେଙ୍କାନାଳଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ସମସ୍ତେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ନୂଆପଡ଼ାଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗଦେଇ ଯୁବପିଢ଼ି ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ସୁବର୍ଣ୍ଣପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ବୈଠକରେ ସମସ୍ତ ଶିଶୁ ଓ ଅଭିଭାବକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 99.85% ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ଭଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ପାଠ୍ୟ ପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠିତ।

ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ମାଲକା ୟାଗ୍ନିକ ସମୀରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଜିନ୍ଦଗୀ ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟେ ଗୀତ ଶୁଣନ୍ତୁ। ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ଶେରୱାନୀଙ୍କ ରଚନା। ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

0: ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ କୃଷ୍ଣମୂର୍ତ୍ତି, ସଙ୍ଗୀତ ନିର୍ଦ୍ଦେଶକ ହେଲେ।
1: ଏତେବେଳେ ଯାଏ ଶୁଣୁଥିଲେ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଇଂଲଣ୍ଡ ଲିଡ୍ସ ହେଡିଂଲିଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟି ଟ୍ୱେଣ୍ଟି କ୍ରିକେଟ୍ ଖେଳର ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସର ଏଭିଏନ୍ଠାରେ ଚାଲିଥିବା G7 ସମ୍ମିଳନୀରେ ସମସ୍ତଙ୍କ କଲ୍ୟାଣ ପାଇଁ ସନ୍ତୁଳିତ, ସମାବେଶୀ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋହାହନ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଆଫ୍ରିକା, ଲାଟିନ୍ ଆମେରିକା ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶଗୁଡ଼ିକୁ ଯୋଡ଼ୁଥିବା ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକର ପ୍ରସ୍ତାବ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସଂଯୋଗୀକରଣ ଏବଂ ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ତର୍ଜାତୀୟ ସଂଗଠନ ସହଭାଗିତା ଇମ୍ପାକ୍ଟ ଗଠନର ପରାମର୍ଶ ଦେଇଛନ୍ତି, ଯେଉଁଥିରେ G7ର ପୁଞ୍ଜି, ଭାରତର ପ୍ରତିଭା ଏବଂ ଗ୍ଲୋବାଲ୍ ସାଉଥ୍ର ମାଲିକାନାକୁ ଏକତ୍ର କରାଯାଇପାରିବ। ପ୍ରକୃତ ଅଭିବୃଦ୍ଧି ହିଁ ସମାବେଶୀ ଏବଂ ଜନକଲ୍ୟାଣକାରୀ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ଆଧାରିତ ଭାରତର ବିକାଶ କାହାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଉଚ୍ଚସ୍ତରୀୟ ଅଧିବେଶନରେ G7 ସଦସ୍ୟ ଦେଶ, ଅଂଶୀଦାର ଦେଶ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF ଓ OECDର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତା, AIର ସୁରକ୍ଷିତ, ଦ୍ରୁତ ଏବଂ ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା ଉପରେ ଆଧାରିତ ଏକ କାର୍ଯ୍ୟକାରୀ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ନବସୃଜନର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକରେ G7 ସଦସ୍ୟ ଦେଶ, ସହଯୋଗୀ ଦେଶ ଏବଂ ଅଗ୍ରଣୀ AI କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଚ୍ ଆଜି ପଶ୍ଚିମ ଏସିଆର ସ୍ଥିତି ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ସମେତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ବୈଶ୍ୱିକ ସ୍ଥିତି ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ ଅବସରରେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭଣ୍ଡାର ଲେନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟାଙ୍କ ସହ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। 2025 ଫେବୃୟାରୀରେ ୱାଶିଂଟନ୍ ଡିସିଠାରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଆଜିର ଆଲୋଚନାରେ ଉଭୟ ନେତା ଏକାଧିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଜଟିଳ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାର

ଆଶା କରାଯାଉଛି। ସୁପ୍ରିମକୋର୍ଟ ସାଇବର ଅପରାଧୀମାନଙ୍କୁ ପାରାସାଇଟ୍ସ ବା ପରଜୀବୀ ବୋଲି ଅଭିହିତ କରିଛନ୍ତି, ଯେଉଁମାନେ ନିରୀହ ନିବେଶକମାନଙ୍କୁ ପ୍ରତାରିତ କରୁଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସାଇବର ଅପରାଧୀମାନଙ୍କର କଠୋରତାର ସହ ମୁକାବିଲା କରାଯିବା ଉଚିତ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ଏକତ୍ର କରିବା ସଂକ୍ରାନ୍ତ ଅନୁରୋଧକୁ ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନେ ସମଗ୍ର ଦେଶରେ ରହିଛନ୍ତି ଏବଂ ଏଭଳି ଅପରାଧୀମାନଙ୍କୁ ଜେଲ୍ ଭିତରେ ରଖିବା ସମାଜର ସ୍ୱାର୍ଥ ପାଇଁ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିବା ସହ ଆବେଦନକାରୀଙ୍କୁ ତାଙ୍କ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକରଣକୁ ପ୍ରୋହାହିତ କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନା ଅନ୍ତର୍ଗତ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପିଛା ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ପାଇପାରିବେ, ଯାହା ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋହାହିତ କରିବ। ବିନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରିବ କ୍ଷେତ୍ରରେ ଏହି ଯୋଜନାର ଭୂମିକା ରହିଛି। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାମାନେ 4 ବର୍ଷ ପାଇଁ ଏହି ପ୍ରୋହାହନ ପାଇବାକୁ ଯୋଗ୍ୟ ଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରର ନିଯୁକ୍ତିଦାତାମାନେ 2 ବର୍ଷ ପାଇଁ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉଲ୍ଲେଖ କରିଛି ଏହି ଯୋଜନା ନିଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ଭାରତର ଅର୍ଥନୈତିକ ପ୍ରଗତିର ଲାଭ ଯେପରି ଦେଶର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ତଥା ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ରୂପାନ୍ତରିତ ହୋଇପାରିବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଗତବର୍ଷ ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ ରହିଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ ରୋଜଗାର ସୃଷ୍ଟିକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶକୁ 5 ଦିନିଆ ଗସ୍ତରେ ଯିବେ। ଇନ୍ଦୋରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେତୁଲ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ଆନେମିଆ ବା ରକ୍ତହୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ 20 ତାରିଖରେ ରାଷ୍ଟ୍ରପତି ପୁଣି ମଧ୍ୟପ୍ରଦେଶ ଫେରିବା ସହ ସନ୍ଧ୍ୟାରେ ଜବଲପୁରରେ ପହଞ୍ଚବେ। ଜୁନ୍ 21 ତାରିଖରେ ରାଷ୍ଟ୍ରପତି ମୁର୍ମୁ ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ ଏବଂ ଜୁନ୍ 22 ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେତୁଲ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଜରାଟର ଭଦୋଦରାଠାରେ ଏକ ଟ୍ରକ୍ ଏବଂ ବେସରକାରୀ ବସ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଜଣେ 9 ବର୍ଷର ଶିଶୁ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 27 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦୋଦରାର ଏସ୍ଏସ୍ଜି ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଂଶବାଡ଼ାରୁ ସୁରଟ ଯାଉଥିବା ଏକ ବସ୍ କୋଟାମ୍ବି ଷ୍ଟାଡିୟମ୍ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍, ପୁଲିସ୍ ଏବଂ ଭଦୋଦରା ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚ ଆହତମାନଙ୍କୁ ଉଦ୍ଧାର କରିଥିଲେ। 24 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ 5ଟି ମୃତଦେହ ଉଦ୍ଧାର କରାଯାଇ ହସ୍କିଟାଲକୁ ପଠାଯାଇଛି। ଉତ୍ତରପ୍ରଦେଶର ବଦାମୀ ଜିଲ୍ଲାର ଉଝାନୀ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଇ ରିକ୍ସା ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇଛନ୍ତି। ବଦାମୀ ଜିଲ୍ଲାପାଳ ଅବନୀଶ ରାୟ ଆକାଶବାଣୀକୁ କହିଛନ୍ତି ଏକ ପରିବାରର 9 ଜଣ ମହିଳା ବିବାହ ଉତ୍ସବ ପାଇଁ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବଦାମୀରେ ଘଟିଥିବା ପୃଥକ୍ ପୃଥକ୍ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟର ବଦୋଦରାରେ ଘଟିଥିବା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।

0: ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡ୍ସ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ହେଡିଂଲର ଲିଡ୍ସଠାରେ ଖେଳାଯାଉଥିବା ଗ୍ରୁପ୍ ଏ'ର ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2.1 ଓଭରରେ କୌଣସି ୱିକେଟ୍ ନ ହରାଇ 24 ରନ୍ ସଂଗ୍ରହ କରିଥିଲା। ଫିଫା ବିଶ୍ୱକପ୍ରେ ଆଜି ଆମେରିକାର ହ୍ୟୁଷ୍ଟନ୍ଠାରେ ଗ୍ରୁପ୍ କେ'ର ଏକ ମୁକାବିଲାରେ ପର୍ତ୍ତୁଗାଲ ଓ ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ଆଜି ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରିଆ 3-1 ଗୋଲରେ ଜୋର୍ଡାନ୍କୁ ପରାସ୍ତ କରି 36 ବର୍ଷ ମଧ୍ୟରେ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ମଧ୍ୟ ଆଲଜେରିଆ ବିପକ୍ଷରେ 3-0 ଗୋଲରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଲିଓନେଲ୍ ମେସି ଏକ ହ୍ୟାଟ୍ରିକ୍ ଅର୍ଜନ କରି ନିଜର 14, 15 ଏବଂ 16ତମ ବିଶ୍ୱକପ୍ ଗୋଲ୍ ସ୍କୋର କରିବା ସହ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡ୍ସ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ୍ ଚାଷ ପାଇଁ ଜିଲ୍ଲା କୃଷି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି। ଜିଲ୍ଲାର 1,25,610 ହେକ୍ଟର ଜମିରେ ଧାନ ତୈଳବୀଜ ଡାଲି କପା ଏବଂ ପ୍ରାୟ 1,000 ହେକ୍ଟରରେ ମିଲେଟ୍ ଚାଷ ଲକ୍ଷ୍ୟ ରଖାଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱଳ୍ପମିଆଦୀ ଓ ଅଧିକ ଅମଳକ୍ଷମ କିସମକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୌଭାଗ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଜୈବ କୃଷି ମୃତ୍ତିକା ପରୀକ୍ଷଣ ଜଳ ପରିଚାଳନା ଓ କୃଷି ଯାନ୍ତ୍ରିକରଣ ଉପରେ ଚାଷୀଙ୍କୁ ସଚେତନ କରାଯାଉଛି।
2: ଚଳିତ ଖରିଫ ଋତୁରେ 1,25,610 ହେକ୍ଟର ଚାଷ କରିବା ପାଇଁ ସ୍ଥିରୀକୃତ ହୋଇଛି। ସେଥିରୁ ପାଖାପାଖି 1,00,000 ହେକ୍ଟର ଧାନ ଚାଷ, ମୁଗ ବିରି ପାଇଁ ଡାଲି ଜାତୀୟ ଶସ୍ୟ ପାଇଁ 15,630 ହେକ୍ଟର, ରବି ଜାତୀୟ ଫସଲ ପାଇଁ 3,580 ହେକ୍ଟର, ତୁଳା ପାଇଁ 5,200 ହେକ୍ଟର ଆଉ ମିଲେଟ ଜାତୀୟ ଫସଲ ପାଇଁ 1,000 ହେକ୍ଟର ପାଖାପାଖି ଆମେ ସ୍ଥିର ପ୍ରୋଗ୍ରାମ କରିଅଛୁ। ତେଣୁ ତା ମଧ୍ୟରେ ଆମେ ଗୋଟେ ସନ୍ଦେଶ ଦେବାକୁ ଚାହୁଁଛୁ ଚାଷୀ ଭାଇ ଭଉଣୀମାନଙ୍କୁ ଯେ ଏ ବର୍ଷ ଆମର ନିଶ୍ଚିତ ଭାବରେ 20%ରୁ କମ୍ ଚାଷ ହେବ, କାହିଁକି 20% କମ୍ ବର୍ଷା ହେବ। ତେଣୁ ଆମର ଜଳ ପରିଚାଳନାଟା ନିହାତି ଭାବରେ ଦରକାର। ଯେହେତୁ ଏଥର ଏଲ୍ନିନୋ ଇଫେକ୍ଟ ଅଛି, ସାର ଯୋଗାଣ ଯେହେତୁ ବାଧାପ୍ରାପ୍ତ ହେବ, ଲୋକମାନଙ୍କୁ ବା ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ଅନୁରୋଧ କରିବୁ ସେମାନେ ପ୍ରାକୃତିକ ଚାଷୀଙ୍କୁ ଆପଣାନ୍ତୁ।
1: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗୁରି ଗ୍ରାମର କୁନ୍ତି ସାହୁ ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ 600ରୁ 597 ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସାଧାରଣ କୃଷକ ପରିବାରର ଏହି କୃତି ଛାତ୍ରୀ ଭବିଷ୍ୟତରେ ଡାକ୍ତର ହୋଇ ଦେଶସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
3: ମୋର ସଫଳତାର ଶ୍ରେୟ ମୁଁ ମୋର ପ୍ୟାରେଣ୍ଟସ୍, ମୋର ଏମ୍ସ କଲେଜର ମ୍ୟାନେଜମେଣ୍ଟ କେ, ଆର୍ ମୋର ଟିଚର୍ସ ମାନଙ୍କୁ, ଆର୍ ମୋର ଫ୍ରେଣ୍ଡସ୍ ମାନଙ୍କୁ ଯେଉଁମାନେ ମୋତେ ମୋଟିଭେଟ୍ କରୁଛନ୍ ସେମାନଙ୍କୁ ଦେବି। ମୁଁ ଦିନକୁ 15ରୁ 16 ଘଣ୍ଟା ପରିଶ୍ରମ କରୁଥିଲି, ଆର୍ ମୁଁ ଜଣେ ଭବିଷ୍ୟତରେ ନିଟ୍ ଏକ୍ଜାମ୍ ଲାଗି ପ୍ରିପେୟାର କରିକିରି ଜଣେ ଭଲ ଡକ୍ଟର ହେବାର ଲାଗି ଚାହୁଁଛେ। ଆଉ ଏଠି ଗ୍ରାମାଞ୍ଚଳରେ ଯେହେତୁ ମୁଁ ବିଲଙ୍ଗସ୍ କରିଛି, ତ ମୁଁ ଗ୍ରାମାଞ୍ଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଜନିତ ଅସୁବିଧା ଦେଖିଛେ, ତ ମୁଁ ସେଥିଲାଗି ସେମାନଙ୍କର ସେବାରେ ନିୟୋଜିତ ହେବି ବୋଲି ଆଶା କରୁଛେ।
1: ଗତ May 28 ତାରିଖରେ କାଳବୈଶାଖୀ ଯୋଗୁଁ ସୁବର୍ଣ୍ଣପୁର, ଉଲୁଣ୍ଡା ଓ ବିନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଜିଲ୍ଲା ପ୍ରଶାସନ, ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଚାଲିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ କହିଛନ୍ତି।
4: ସୁବର୍ଣ୍ଣପୁର ଏବଂ ଉଲୁଣ୍ଡା ବ୍ଲକର ଅଧିକାଂଶ ଅଞ୍ଚଳ ବିଦ୍ୟୁତ୍ ସରବରାହ, ପାନୀୟ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ଯାଇଥିଲା, ଯୋଉଟାକି ଆମେ ଗୋଟେ ଯୁଦ୍ଧ ଅର୍ଜେଣ୍ଟଲି ଯୋଉଟାକି ରେଷ୍ଟୋରେସନ କାମ କଲେ 5 ଦିନ ଭିତରେ ସେଟା ରେଷ୍ଟୋରେସନ ହେଲା। ଆଉ ସମସ୍ତ ଏରିଆକୁ ଆମେ ବିଦ୍ୟୁତ ସରବରାହ

0: ନର୍ମାଲ କଲୁ ଏବଂ ପାନୀୟ ଜଳର ମଧ୍ୟ ଯୋଉଟାକି ଏସେନ୍ସିଆଲ ଲୋକଙ୍କର ଏସେନ୍ସିଆଲ ଏଟାକୁ ରେଷ୍ଟୋର କରିପାରିଲୁ। ଆଉ ଯୋଉଟା ଘର କ୍ଷୟକ୍ଷତିର ଆକଳନ ଚାଲିଛି, ବର୍ତ୍ତମାନ ସୁଦ୍ଧା 56 ଘରର କ୍ଷୟକ୍ଷତି ହେବାର ସୂଚନା ଆମ ପାଖରେ ଅଛି। ବର୍ତ୍ତମାନ ବି ତାଙ୍କର ଆକଳନ କରୁଛନ୍ତି ଫିଲ୍ଡ ଷ୍ଟାଫ, ଯାହାଫଳରେ କି ଆମେ ଭବିଷ୍ୟତରେ ସେଇ ଲୋକମାନଙ୍କୁ କେମିତି ଆର୍ଥିକ ସହାୟତା ଦିଆ ହେବ ତାଙ୍କୁ ଆମେ ସରକାରଙ୍କ ତରଫରୁ ଯାହା ଗାଇଡଲାଇନ୍ ଅଛି ସେ ଅନୁସାରେ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରୁ।
1: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମୁଣ୍ଡପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ ନିଷ୍ପଭିକୁ ସୁବର୍ଣ୍ଣପୁରରେ ସ୍ୱାଗତ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲାର 1,56,605 କାର୍ଡଧାରୀ ଓ 5 ଲକ୍ଷରୁ ଅଧିକ ସଦସ୍ୟ ଏହାର ଲାଭ ପାଇପାରିବେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର 586 ବୁଥ୍ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ନିଯୁକ୍ତ ହୋଇଥିବାବେଳେ ସ୍ୱଳ୍ପ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁ ଜଙ୍ଗଲ ସୁରକ୍ଷା ଓ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବାକୁ ଆହ୍ୱାନ ଦେଇଥିବାବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ କୁମାର ବିସି ଏଥିରେ ଯୋଗ ଦେଇଥିଲେ। ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ପର୍ବ ଇଦ୍ ଉଲ୍ ଜୁହା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ସୁବର୍ଣ୍ଣପୁର, ତରଭା, ବିନିକା ଓ ବୀରମହାରାଜପୁରରେ ସମୂହ ନମାଜ ପାଠ ସହ ପରସ୍କରକୁ ଶୁଭେଚ୍ଛା ଜଣାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ଶୁଣିଲି ଓଡ଼ିଆରେ ସମ୍ବାଦ ପରିପରି ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ, ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଇଂଲଣ୍ଡ ଲିଡ୍ସ ହେଡିଙ୍ଗଲିଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା T20 କ୍ରିକେଟ୍ ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଏଥର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ତାବିଶ ରୋମାନୀ ଏବଂ ସୁନୀଲ ଝାଙ୍କ ରଚନା, ସଙ୍ଗୀତ ପରିଚାଳନା କରିଛନ୍ତି ଦିଲୀପ ସେନ, ସମୀର ସେନ, ଚଳଚ୍ଚିତ୍ର ଏକ ହି ଫୁଲ୍।

ଏଥର ଶୁଣନ୍ତୁ ବେଦାବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାଡେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଥମ ଗୀତ ଚଲତି କା ନାମ ଗାଡି କଥାଚିତ୍ରରୁ ଗାଇଛନ୍ତି ଆଶା ଭୋସଲେ ଓ କିଶୋର କୁମାର।
1: क्या ख्याल है आपका।

0: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ, ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଇଂଲଣ୍ଡର ଲିଡ୍ସ ହେଡିଙ୍ଗଲିଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟି ଟ୍ୱେଣ୍ଟି କ୍ରିକେଟ୍ ଖେଳର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଶିଳ୍ପୀ ହେଲେ କିଶୋର କୁମାର, କଥାଚିତ୍ର ଶର୍ମିଲି,
2: ଓ ମେରି ଓ ମେରି ଓ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଓ ଗୀତା ଦତ୍ତ। କଥାଚିତ୍ର ମିଷ୍ଟର ଆଣ୍ଡ ମିସେସ୍ 55।

ଆଜ୍ଞା ହଁ ଦିଲ୍ଲୀ, ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ କମନ୍ ଆଉ ରୋମାଣ୍ଟିକ ଶବ୍ଦ, ଏକଦମ୍ ଫେମସ। ଫେମସ ମାନେ ଜରୁର ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ିଦେଇ ଗୀତ ଲେଖିଛନ୍ତି। ଆଜ୍ଞା ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ, କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇପାରେ କି? ଆପଣ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି, ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ। ଖାଲି ଦିଲ୍।

ସମସ୍ତେ କହନ୍ତି ଆଜ୍ଞା ମନକୁ ବଶ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବଶ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

0: ମନ ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼େ ମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ।
1: ସେ ପୁଣି ଧରା ଦେବ କେମିତି,
0: କେମିତି ବୋଲ ମାନିବ କହିଲେ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ। ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡ଼ିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ ସଙ୍ଗ ୱାଓ ରୋମାଣ୍ଟିକ।

ଇଦିଲକୁ ନେଇ କେବଳ କଣ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇଛି? ଇଦିଲକୁ ନେଇ ବହୁ ସଂଖ୍ୟାରେ ଗୀତ, ଗଜଲ, ଶିର, ସାଇରୀ ସାଇରୀ ସାଇରୀ କଥା କହିଲା ବେଳକୁ ସାଇରୀଟିଏ ମନେ ପଡ଼ିଲା। ତୁଝେ ଦୁଃଖ ଥା, ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତେରା ଦିଲ ଟୁଟା ଥା, ତେରା ଦିଲ ଟୁଟା ଥା, ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା। ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା।

ସମ୍ପର୍କ ଭିତରେ କାଳେ ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେହି ସମ୍ପର୍କ ହିଁ ମନ ଭିତରେ ଥାଏ।

ଆଗରୁ କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ, ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ ଜାଣେ।

ଏତେବେଳେ ଯାଏ ଆପଣ ଶୁଣୁଥିଲେ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ 2026 ଅନ୍ତର୍ଗତ ଇଂଲଣ୍ଡ ହେଡିଙ୍ଗଲିଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଟି ଟ୍ୱେଣ୍ଟି କ୍ରିକେଟ୍ ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରି 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କା

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 11ଟା ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର।

ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆଜିର ସାନ୍ଧ୍ୟ ଅଧିବେଶନ ସାରିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ବନ୍ଦନା ଶୁଣିବେ ସକାଳ 6:05ରେ ଶିଳ୍ପୀମାନେ ହେଲେ ବୈଭବୀ ସେଠି, ବିଜୟ କୁମାର ମିଶ୍ର, ସାଧନା ଦାସ, ମହମ୍ମଦ ସିକନ୍ଦର ଆଲାମ, ରୀନା ମହାପାତ୍ର ଏବଂ ଶେଖର ଚନ୍ଦ୍ର ଘୋଷ। ସକାଳ 6:45ରେ ଶୁଣିବେ ରିଞ୍ଜୋଡ଼ି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ

ଲକ୍ଷ୍ୟ ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30 ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା। ଡାଏଲ ଆକାଶବାଣୀ ଶୁଣିବେ ସକାଳ 9:35 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:35। ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପ୍ରଚାର କରିବୁ ଦିନ 11:00 ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀ। ଦିନ 11:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ତରଙ୍ଗାୟିତ ନୀଳ ପାରବାର ତୀରରୁ ତରଙ୍ଗାୟିତ ପର୍ବତ ଶିଖର ରଚନା ଉମାକାନ୍ତ ଦାସ ପ୍ରଯୋଜନା ଜଗଦୀଶ ଅଧିକାରୀ। ଦିନ 12:00 ରହିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ସୌରଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଦିନ 1:20 ପ୍ରଚାର କରିବୁ ଘର ଉଘରଣୀ କାର୍ଯ୍ୟକ୍ରମ ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ ଚୈତିଚହ୍ନ ଶୁଣିବେ ଅପରାହ୍ନ 5:30 ଏଥିରେ ଭେଟଘାଟରେ ଶୁଣିବେ ଏସ୍ଏସ୍ଜି କଲେ କାଇ ସୁବିଧା ପରେ ପରେ ଶୁଣିବେ ସାକ୍ଷାତକାର ସରକାରୀ ହାସ୍ପାତାଲ ତାନେ କାଇ କାଇ ସୁବିଧା ମିଳିଲାନି। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:00। ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। କିଷାନବାଣୀ ଶୁଣିବେ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଧାନ କାଟିବା ପରେ ଯତ୍ନ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ପ୍ରଚାରିତ ହେବ ରାତି 8:00। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12:50। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର। ଶୁଭରାତ୍ରି। ଜୟ ହିନ୍ଦ୍।